ଆକାଶବାଣୀ ରାଉରକେଲା। ଆଜି ଶୁକ୍ରବାର 1948 ଶତାବ୍ଦ ଜ୍ୟେଷ୍ଠ 16 ଦିନ 2026 ମସିହା ଜୁନ୍ ମାସ 5 ତାରିଖ। ସମୟ ବର୍ତ୍ତମାନ ସକାଳ 5:59 ହେବାକୁ ଯାଉଛି। ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। ଆମର କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ। ମାଙ୍ଗଳିକ

ଶୂନ୍ୟ ବ୍ରହ୍ମେ ଚିତ୍ତ ଦେଇ ଭଜ ଅରୂପ ରୂପକୁ ଶୁଣିବା କାର୍ଯ୍ୟକ୍ରମରେ ବର୍ତ୍ତମାନ ଏହି ଭକ୍ତିଗୀତ କଣ୍ଠଦାନ କରିଛନ୍ତି ବିଜୟ କୁମାର ମିଶ୍ର ଏବଂ ଭାନୁମତୀ ସାହୁ ଭୀମଭୋଇଙ୍କ ରଚନାରୁ।

ଶ୍ରୋତାବନ୍ଧୁ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣୁଛନ୍ତି ଆମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଶେଷରେ ଶୁଣିବା ପ୍ରେମଲତା ସାମଲଙ୍କର ଏକ ରଚନା, ନିୟ ହେ ଫେରାଇ ପ୍ରଭୁ ଦେଇଛ ଯେ ଆଶିଷ। କଣ୍ଠଦାନ କରିଛନ୍ତି ରମେଶ କୁମାର ରଥ।

ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରସାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠାରୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 8249809672। ନମ୍ବରଟି ଆଉ ଥରେ କହି ରଖୁଛି 8249809672। ଆକାଶବାଣୀ ରାଉରକେଲା ବର୍ତ୍ତମାନ ପ୍ରଚାର କରୁଛୁ ଶ୍ରୀ ରାମଚରିତ ମାନସର 185 ଭାଗ।

ଶୁଣିଲେ ଶ୍ରୀରାମଚରିତ ମାନସର 185ତମ ଭାଗ ଆକାଶବାଣୀ ରାଉରକେଲା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଶୁଣିପାରିବେ। ରିଲେ କରୁଛୁ କିଛି କ୍ଷଣ ମଧ୍ୟରେ।

0: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସକୁ ନେଇକରି ବ୍ରିକ୍ସ ରାଷ୍ଟ୍ର ସମୂହର 2 ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜି ଶେଷ ହେଉଛି। ଗଲାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଇତାକେ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିକରି ଓଡ଼ିଶା ସବୁ ପ୍ରାକୃତିକ ବିପର୍ଯ୍ୟୟର କଡ଼ା ମୁକାବିଲା କରିଛେ ବୋଲି କହିଛନ୍। ବୈଠକଟି ବ୍ରିକ୍ସ ଦେଶମାନଙ୍କର ପ୍ରତିନିଧି ଓ ବିଶେଷଜ୍ଞମାନେ ଯୋଗ ଦେଇକରି ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବଢ଼ାବାର ଆଉ ଅନ୍ତର୍ଜାତୀୟ ସହଯୋଗ ବାବଦ ଭିନ୍ ଭିନ୍ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଲାକାଲି ପିପିଲି ଗସ୍ତଥି ଯାଇକରି ଜବାହର ବିଦ୍ୟାପୀଠ ପରିସରନ 80 କୋଟି ଟଙ୍କା ଖର୍ଚ୍ଚାତି ତିଆରି ହେବାର୍କେ ଥିବା ବିଶ୍ୱପ୍ରସିଦ୍ଧ ଚାନ୍ଦୁଆ ହସ୍ତଶିଳ୍ପ ହବ୍ର ଶିଳାନ୍ୟାସ କରିଛନ୍। ଜଗନ୍ନାଥପୁର ମୌଜାନ 5 ଏକର ନୁ ଅତ୍କା ଜମିନ୍ଥି ତିଆରି ହେବାର୍କେ ଥିବା ଇ ହବ୍ନ 50 ବୈଷୟିକ ଦୋକାନ, 6 ସରକାରୀ ଶୋରୁମ୍, ଲାଇଭ୍ ଡେମନ୍ଷ୍ଟ୍ରେସନ୍ କେନ୍ଦ୍ର, ତାଲିମ କେନ୍ଦ୍ର, ଓଡ଼ିଆ ଫୁଡ୍କୋର୍ଟ, ମୁକ୍ତାକାଶ ରଙ୍ଗମଞ୍ଚ ବାଗିର ସୁବିଧା ରହିବା। ପ୍ରଧାନମନ୍ତ୍ରୀଙ୍କର ଭୋକାଲ୍ ଫର୍ ଲୋକାଲ୍ ମନ୍ତ୍ରଥି ପିପିଲି କେନ୍ଦ୍ରକେ ବିଶ୍ୱ ବଜାର ସାଙ୍ଗେ ଯୋଡ଼ବାର୍ ଲାଗି ସରକାର ଲକ୍ଷ୍ୟ ରଖିଛନ୍ ବୋଲି ମୁଖ୍ୟମନ୍ତ୍ରୀ ଇ ଅବସରରେ କହିଛନ୍। ଲଣ୍ଡନର ପ୍ରତିଷ୍ଠିତ ଲିଭରପୁଲ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍ ବାଙ୍ଗାଲୁରୁନ ଖୋଲବାର୍କେ ଆନୁଷ୍ଠାନିକ ଭାବେ ମଞ୍ଜୁରୀ ପତ୍ର ଦିଆଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଉ ୟୁକେର ବୈଦେଶିକ ସଚିବ ଡେଭିଡ୍ କ୍ୟାମେରନ୍ଙ୍କର ଉପସ୍ଥିତିଥି ଅନୁମୋଦନ ପତ୍ର ହସ୍ତାନ୍ତର କାର୍ଯ୍ୟକ୍ରମ ହୋଇଯାଇଛି। ଏହି ପଦକ୍ଷେପକେ ଜାତୀୟ ଶିକ୍ଷାନୀତିର ସଫଳ ରୂପାୟନ ଆଉ ଭାରତକେ ବୈଷୟିକ ଜ୍ଞାନ ଆଉ ଗବେଷଣାର କେନ୍ଦ୍ର ବନାବାର ଦିଗେ ଗୋଟିଏ ଐତିହାସିକ ପଦକ୍ଷେପ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍। କେନ୍ଦ୍ର ସରକାରଙ୍କ ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ଅଧୀନଥି ଓଡ଼ିଶାକେ ଜାତୀୟ ସ୍ତରର ଶ୍ରେଷ୍ଠ ପୁରସ୍କାର ମିଳିଛି। ଘର ଛାତ ଉପରେ ରୁଫ୍ଟପ୍ ସୋଲାର ଲଗାବାର କ୍ଷେତ୍ରଥି ଓଡ଼ିଶା ସବୁନୁ ଅତ୍କା ଗ୍ରାହକ ଆବେଦନ, ପ୍ରକଳ୍ପ ସ୍ଥାପନା ଆଉ ସବୁନୁ ଅତ୍କା ଥର ବିଦ୍ୟୁତ୍ ବିତରଣ କମ୍ପାନୀ ଯାଞ୍ଚଥି ପହିଲା ଠାନେ ରହିଛି। ସେନ୍ତା ଭେଣ୍ଡର ପଞ୍ଜୀକରଣଥି ରାଜ୍ୟ 3 ଠାନେ ରହିଛି। ନୂଆଦିଲ୍ଲୀନ ହୋଇଥିବା ଉତ୍ସବଥି କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ନୁ ଓଡ଼ିଶା ଶକ୍ତି ବିଭାଗର ଅତିରିକ୍ତ ସଚିବ ଏହି ପୁରସ୍କାର ଗ୍ରହଣ କରିଛନ୍। ଉପମୁଖ୍ୟମନ୍ତ୍ରୀ ଆଉ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ରାଜ୍ୟର ଏହି ସଫଳତା ଲାଗି ଖୁସି ଜାହିର କରିବାର ସହିତ ଓଡ଼ିଶା ସାରା ଦେଶ ଲାଗି ଗୋଟିଏ ଉଦାହରଣ ହୋଇଛେ ବୋଲି କହିଛନ୍। ରାଜ୍ୟର ଉପକୂଳ ସୁରକ୍ଷା ବ୍ୟବସ୍ଥାକେ ଆହୁରି ବର୍କସ ଆଉ ସମୟୋପଯୋଗୀ କରିବାର ଲକ୍ଷ୍ୟଟି ଓଡ଼ିଶା ପୁଲିସର ଉପକୂଳ ସୁରକ୍ଷା ଶାଖା ତରଫୁ ଗଲାକାଲି ପୁଲିସ ଭବନର ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ 2026 ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ ଉଦ୍ଯାପନୀ ଅଧିବେଶନଥି ଯୋଗ ଦେଇକରି କହିଛନ୍, ସମୃଦ୍ଧ ଓଡ଼ିଶା ଲାଗି ଉପକୂଳ ସୁରକ୍ଷା ବହୁତ ଜରୁରୀ ଆଏ। ସମ୍ମିଳନୀଥି କେରଳ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ପଶ୍ଚିମବଙ୍ଗର ବରିଷ୍ଠ ପୁଲିସ ଅଧିକାରୀ ଆଉ 18 ବିଭାଗର ପ୍ରତିନିଧିମାନେ ଯୋଗ ଦେଇଥିଲେ। ଭୋଟର ତାଲିକାକେ ନିର୍ଭୁଲ ଆଉ ସ୍ୱଚ୍ଛ କରବାର୍ ଲାଗି ରାଜ୍ୟ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନ ଗଲାକାଲି 6 ଦିନ ସରିଛି। ବେଲବୁଡ଼ର 6 ତକ ରାଜ୍ୟ 1,02,32,279 ଜନ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟାଯାଇଛି ବୋଲି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫୁ ସୂଚନା ମିଳିଛି। ପରିବେଶର ସୁରକ୍ଷା ବାବଦେ ଲୋକ ସଚେତନ କରବାର୍ ଲାଗି ଆଜି ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ। ସାରା ପୃଥିବୀନ 1973 ଆଜିର ଦିନକେ ବିଶ୍ୱ ପରିବେଶ ଦିବସ ଭାବେ ପାଳନ କରାଯାଉଛି। ବଢ଼ୁଥିବା କଲକାରଖାନା, ସହରୀକରଣ, ପ୍ଲାଷ୍ଟିକର ବ୍ୟବହାର ଆର୍ ଲୋକମାନଙ୍କ ଦ୍ୱାରା ପ୍ରାକୃତିକ ସମ୍ପଦ କ୍ଷୟ ଲାଗି ପରିବେଶ ନଷ୍ଟ, ଜଳବାୟୁ ପରିବର୍ତ୍ତନ ହେଉଛି। ଏଥର ବିଶ୍ୱ ପରିବେଶ ଦିବସର ବାର୍ତ୍ତା ହେଉଛି ପ୍ରକୃତି ଦ୍ୱାରା ଅନୁପ୍ରାଣିତ, ଜଳବାୟୁ ପାଇଁ ଆମ ଭବିଷ୍ୟତ ପାଇଁ। ବିଶ୍ୱ ପରିବେଶ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇକରି ଗଛ ଲଗାବାର ଆର୍ ତାର ସୁରକ୍ଷା କରବାର, ସିଙ୍ଗିଲ୍ ପ୍ଲାଷ୍ଟିକ୍ ବର୍ଜନ, ପାନ୍ ଆଉ ପ୍ରାକୃତିକ ସମ୍ପଦର ସଠିକ୍ ବ୍ୟବହାର ଦିଗେ କାମ କରବାରକେ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍। ଏହି ଅବସରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ବିଶ୍ୱ ପରିବେଶ ଦିବସ ଅବସରରେ ସଭେ ଏକଠାନିଆ ହୋଇକରି ପ୍ରକୃତିନୁ ପ୍ରେରଣା ନେଇକରି ଜଳବାୟୁ ସୁରକ୍ଷା ଓ ଆଇବା ପିଢ଼ିର ସୁରକ୍ଷା ଲାଗି ଗୋଟିଏ ସବୁଜ, ସ୍ଥାୟୀ ଆଉ ସୁସ୍ଥ ପୃଥିବୀର ଗଠନ ଲାଗି ସଂକଳ୍ପ ନେବାର୍କେ ଆହ୍ୱାନ ଦେଇଛନ୍। ଆଜି ବେଲବୁଡ଼େ ଭୁବନେଶ୍ୱର ଲୋକସେବା ଭବନ ଷ୍ଟେଟ୍ କନ୍ଭେନ୍ସନ୍ ସେଣ୍ଟର୍ନ ହେବାର୍କେ ଥିବା ରାଜ୍ୟସ୍ତରୀୟ ସମାରୋହଟି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ପବିତ୍ର ଶୀତଳଷଷ୍ଠୀ ଯାତ୍ରାକେ ସୁରକ୍ଷିତ ଆଉ ସୁବ୍ୟବସ୍ଥିତ ଆଉ ଶାନ୍ତିପୂର୍ଣ୍ଣ କରବାର୍ ଲାଗି ସମ୍ବଲପୁର ମହାନଗର ନିଗମ ତରଫୁ ବ୍ୟାପକ ପ୍ରସ୍ତୁତି ମୁଲହିଛି। ବର୍ଷା ମାସକେ ନଜରଥି ରଖିକରି ସହରର ଭିନ୍ ଭିନ୍ ମୁଖିଆ ଜାଗା ଡ୍ରେନ୍ର ସଫେଇ କାମ ପୁରା ହୋଇଛି। ଶୋଭାଯାତ୍ରା ଯାଉଥିବା ରୁଟ୍ଥି ଉଚ୍ଛେଦ ଅଭିଯାନ କରିକରି ରାସ୍ତା ଆଉ ସରକାରୀ ଜମିନରୁ ଅବୈଧ ଦଖଲ ହଟାଯାଇଛି। ବିଦ୍ୟୁତ୍ ବିତରଣ କମ୍ପାନୀ TPW, ODL ଆଉ କେବୁଲ ଅପରେଟରମାନଙ୍କୁ ଭିନ୍ ଭିନ୍ ଜାଗାମାନଙ୍କେ ଝୁଲୁଥିବା ତାରମାନଙ୍କୁ ମାଇଟ୍ର 8 ଉଚ୍ଚାକେ ଉଠାବାର୍ ଲାଗି ବି ନିର୍ଦ୍ଦେଶ ଦିଆଯାଇଛି। ସମ୍ବଲପୁର ଗଙ୍ଗାଧର ମଣ୍ଡପ ପଡ଼ିଆନ ଗଲାକାଲି ସର୍ବଭାରତୀୟ ସ୍ତର କବାଡ଼ି ପ୍ରତିଯୋଗିତା ମୁଲହିଛି। ବିଧାୟକ ଜୟନାରାୟଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିବା ବେଳେ ଆରଡିସି ପୁଲିସ ଆଇଜି ଜିଲ୍ଲାପାଳ ଓ ମହାନଗର ନିଗମ କମିଶନର ପ୍ରମୁଖ ଯୋଗ ଦେଇଥିଲେ। ପହିଲା ଦିନେ ସମ୍ବଲପୁର ଆଉ ବିଳାସପୁର ଭିତରେ ଖେଲ ହୋଇଥିଲା ଏବଂ 7 ତାରିଖ ତକ ହେବାରକେ ଥିବା ପ୍ରତିଯୋଗିତାଟି ଭିନ୍ ଭିନ୍ ରାଜ୍ୟର 10ଟା କବାଡ଼ି ଦଳ ସାମିଲ ହୋଇଛନ୍। ଏଚଡି ଆଞ୍ଚଳିକ ଖବର ଇନ ଶେଷଲା ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।
1: ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିଲେ।

ଶୁଣିଲେ ସଂସ୍କୃତର ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରସାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣନ୍ତୁ ଆମର ଆଜିର ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ କେତୋଟି ସୂଚନା। ଆମର ଏହି ସୂଚନା ପରେ ପରେ ସକାଳ 7:05 ଆଞ୍ଚଳିକ ସମ୍ବାଦ, 7:10 ଆମର ସ୍ୱାସ୍ଥ୍ୟ, 7:15 ଓଡ଼ିଆରେ ସମ୍ବାଦ ରହିଛି ଆକାଶବାଣୀ କଟକ କେନ୍ଦ୍ରରୁ। 7:25 ଶୁଣିବେ କାର୍ଯ୍ୟକ୍ରମ ବିକାଶଧାରା। ଆଜି ଏଥିରେ ଶୁଣିବେ ବିଶ୍ୱ ପରିବେଶ ଦିବସ ସମ୍ପର୍କରେ ଆଲୋଚନା କରିଛନ୍ତି ଶିକ୍ଷୟତ୍ରୀ ସ୍ମିତାରାଣୀ ପରିଡ଼ା। 8:30 ରହିଛି କେତୋଟି ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ପ୍ରଦୀପ କୁମାର ପଣ୍ଡା ଏବଂ ମଧୁ ଛନ୍ଦା ପାଢ଼ୀଙ୍କ କଣ୍ଠରେ। 8:45 ପ୍ରଚାର କରିବୁ ବଣପାହାଡ଼ର ଗୀତ କାର୍ଯ୍ୟକ୍ରମରେ ଓରାମ ଗୀତ ପରିବେଷଣ କରିଛନ୍ତି ଧୁଚୁ ଖାଲକୋ ଏବଂ ସାଥୀ। ପୂର୍ବାହ୍ନ 9:00 ଶୁଣିପାରିବେ ଅପରାହ୍ନ 5:00 ଯାଏ ଆମର ନିୟମିତ ପ୍ରଚାର ହେଉଥିବା ବିବିଧ ଭାରତୀ କାର୍ଯ୍ୟକ୍ରମ। ଇତିମଧ୍ୟରେ ପୂର୍ବାହ୍ନ 10:00 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। 12:00 ରହିଛି ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର 1300ତମ ଅଧ୍ୟାୟ। ଏହାଛଡ଼ା ଅପରାହ୍ନ 5:00 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ। 5:20 ଶ୍ରୀମଦ୍ ଭାଗବତର 415ତମ ଭାଗ। 5:30 ନାରୀମହଲ କାର୍ଯ୍ୟକ୍ରମରେ ଆଜି ଶୁଣିବେ ପରିବେଶ ପ୍ରଦୂଷଣର କାରଣ ଓ ନିରାକରଣ ସମ୍ପର୍କରେ ଆଲୋଚନା କରିଛନ୍ତି ଶିକ୍ଷୟତ୍ରୀ ଅନିତା ମହାନ୍ତି। 6:10 ଶୁଣିବେ ଛାନ୍ଦ। 6:30 ଓଡ଼ିଆ ଆଲବମ୍ ଗୀତ। 7:25 ଜିଲ୍ଲା ହାଲଚାଲ କ୍ରମରେ ଆଜି ଶୁଣିବେ କେନ୍ଦ୍ରାପଡ଼ା ଜିଲ୍ଲାର ହାଲଚାଲ ଆକାଶବାଣୀ କଟକ କେନ୍ଦ୍ରରୁ। 8:00 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। 7:30 ରହିଛି କୃଷି ସମ୍ପର୍କିତ ଆମର କାର୍ଯ୍ୟକ୍ରମ ଖେତ ଖମାର। ଆଜି ଏଥିରେ ଶୁଣିବେ ଧାନ ଓ ପନିପରିବା ଚାଷ ସମ୍ପର୍କରେ ଆଲୋଚନା କରିଛନ୍ତି ଲୋହଣୀପଡ଼ା ସାଗଡ଼ିଆ ପୋଷ୍ଟର ମହିଳା ଅଗ୍ରଣୀ ଚାଷୀ ଚମ୍ପାବତୀ ମହାନ୍ତ। 10:00 ଗୀତ ଗଜଲ କାର୍ଯ୍ୟକ୍ରମରେ ଆଜି ଶୁଣିବେ ଗଜଲ ଗାୟକ ପଙ୍କଜ ଉଦାସଙ୍କ କଣ୍ଠରେ କେତୋଟି ଗଜଲ। 10:30 ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ପ୍ରଚାର କରିବୁ ପଣ୍ଡିତ ନିଖିଲ ବାନାର୍ଜୀଙ୍କର ସୀତାର ବାଦନ ରାଗ ଶୁଦ୍ଧ ବସନ୍ତ। ଏବଂ ପରିଶେଷରେ 11:00 ଶୁଣିବେ ହିନ୍ଦୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ, ଏଥିଲା ଆଜିର ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ କେତୋଟି ସୂଚନା। ଆକାଶବାଣୀ ରାଉରକେଲା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ। ରିଲେ କରୁଛୁ କିଛି କ୍ଷଣ ମଧ୍ୟରେ।

0: ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ପିପିଲିର ଚାନ୍ଦୁଆ ଶିଳ୍ପ ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ଏକ ଅମୂଲ୍ୟ ପରିଚୟ। ଏହାର ପ୍ରଚାର, ପ୍ରସାର ଓ ବଜାର ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଚାନ୍ଦୁଆ ହବ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
1: ପିପିଲିର ଚାନ୍ଦୁଆ ପ୍ରସ୍ତୁତ କରିବା, ଏଇ ଯେଉଁ କଳା ଆଜି ଏ ପିପିଲି ଛଡ଼ା ଓଡ଼ିଶାରେ, ଭାରତ ବର୍ଷରେ ବା ବିଶ୍ୱରେ ଆଉ କେଉଁଠି ଅଛି? ଆଉ ଏ କଳା ଆମ ରକ୍ତରେ ଅଛି, ଆମ ପରମ୍ପରାରେ ମଧ୍ୟ ଅଛି। ଏଠାରେ ପ୍ରଶିକ୍ଷଣ ଦିଆଯିବ, ଏଠାରେ ଉତ୍ପାଦନକୁ ବୃଦ୍ଧି କରାଯିବ, ଏଠାରେ ପ୍ରଦର୍ଶନ ପୁରା କରାଯିବ।
0: ପୁରୀ ଜିଲ୍ଲା ପିପିଲିସ୍ଥିତ ଜବାହର ବିଦ୍ୟାପୀଠ ପରିସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ପାଞ୍ଚ ମହଲା ବିଶିଷ୍ଟ ଅତ୍ୟାଧୁନିକ ଚାନ୍ଦୁଆ ବଜାରର ଶିଳାନ୍ୟାସ କରିଛନ୍ତି। ପ୍ରାୟ 80 କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବାକୁ ଥିବା ଏହି ହବ୍ ମାଧ୍ୟମରେ 6,000 ସ୍ଥାନୀୟ ଚାନ୍ଦୁଆ କାରିଗର ଉପକୃତ ହେବେ। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ଆୟୋଜିତ ବ୍ରିକ୍ସ ରାଷ୍ଟ୍ର ସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜି ଉଦ୍ଯାପିତ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ଆନୁଷ୍ଠାନିକ ଭାବେ ବୈଠକକୁ ଉଦ୍ଘାଟନ କରିଥିଲେ। ଏହି ବୈଠକରେ ବ୍ରିକ୍ସ ସଦସ୍ୟ ଦେଶର ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ବିପଦ ହ୍ରାସ ନିମନ୍ତେ ବିଭିନ୍ନ ଆହ୍ୱାନର ସମାଧାନ ଦିଗରେ ମତ ବିନିମୟ କରୁଛନ୍ତି। ଓଡ଼ିଶା ପୁଲିସର ଉପକୂଳ ସୁରକ୍ଷା ଶାଖା ପକ୍ଷରୁ ଭୁବନେଶ୍ୱରସ୍ଥିତ ପୁଲିସ୍ ଭବନଠାରେ ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ 2026 ଉଦ୍ଯାପିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ ଯୋଗଦେଇ କହିଛନ୍ତି, ସମୃଦ୍ଧ ଓଡ଼ିଶା ଗଠନରେ ଉପକୂଳ ସୁରକ୍ଷାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଉପକୂଳ ସୁରକ୍ଷା ଶାଖାର କ୍ଷମତା ବୃଦ୍ଧି, ଆଧୁନିକ ପ୍ରଯୁକ୍ତିର ସମନ୍ୱୟ, ମାନବ ସମ୍ବଳର ଦକ୍ଷତା ବିକାଶ ଏବଂ ଆବଶ୍ୟକ ଭିତ୍ତିଭୂମି ସୁରକ୍ଷା ପାଇଁ ସରକାରଙ୍କ ପ୍ରତିବଦ୍ଧତା ରହିଛି। ଏହି ସମ୍ମିଳନୀରେ ଓଡ଼ିଶା ସମେତ 5 ଉପକୂଳବର୍ତ୍ତୀ ରାଜ୍ୟର ବରିଷ୍ଠ ପୁଲିସ୍ ଅଧିକାରୀମାନେ ଯୋଗ ଦେଇଥିଲେ। କେନ୍ଦ୍ର ସରକାରଙ୍କ ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ଅଧୀନରେ ଓଡ଼ିଶାକୁ ଜାତୀୟ ସ୍ତରରେ ଶ୍ରେଷ୍ଠ ପୁରସ୍କାର ମିଳିଛି। ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କଠାରୁ ରାଜ୍ୟ ଶକ୍ତି ବିଭାଗର ଅତିରିକ୍ତ ସଚିବ ସାଇ ଦତ୍ତ ବିପ୍ଳବ କେଶରୀ ପ୍ରଧାନ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଘର ଛାତ ଉପରେ ସୌର ପ୍ରକଳ୍ପ ଲଗାଇବା କ୍ଷେତ୍ରରେ ଓଡ଼ିଶା ସର୍ବାଧିକ ଗ୍ରାହକଙ୍କ ଆବେଦନରେ ପ୍ରଥମ ସ୍ଥାନରେ ରହିଛି। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହେବ। ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ପୂର୍ବ ବୈଠକର ବିବରଣୀ ଅନୁମୋଦନ ସହ ଶ୍ରୀଜୀଉଙ୍କ ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ଯାତ୍ରା ନିମନ୍ତେ ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳୀକୁ ମଞ୍ଜୁରୀ ପ୍ରଦାନ କରାଯିବ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଅସୁରାଳିଠାରେ ପ୍ରସ୍ତାବିତ ଶହୀଦ ଷ୍ଟାଡିୟମକୁ ଉଚ୍ଚଶିକ୍ଷା ଓ କ୍ରୀଡ଼ା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଶିଳାନ୍ୟାସ ସହିତ ଧୂସୁରୀ ପାଳସାହିଠାରେ ଏକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ବିଜୁଳି ଯୋଜନାରେ ନଦୀଗାଁକୁ ରାଜ୍ୟର ପ୍ରଥମ ମଡେଲ ସୌରଗ୍ରାମ ଭାବେ ମନ୍ତ୍ରୀ ଘୋଷଣା କରିଛନ୍ତି। ସମ୍ବଲପୁରରେ ଶୀତଳଷଷ୍ଠୀ ଯାତ୍ରାକୁ ସୁରକ୍ଷିତ, ସୁବ୍ୟବସ୍ଥିତ ଏବଂ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ପାଇଁ ମହାନଗର ନିଗମ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଗାମୀ ବର୍ଷା ଋତୁକୁ ଦୃଷ୍ଟିରେ ରଖି ସହରର ପ୍ରମୁଖ ଡ୍ରେନ୍ଗୁଡ଼ିକୁ ସଫା କରାଯାଉଛି। ରାସ୍ତାଗୁଡ଼ିକର ମରାମତି ଦ୍ରୁତଗତିରେ ଜାରି ରହିଛି। ବିଦ୍ୟୁତ୍ ବିଭାଗ ପକ୍ଷରୁ ଶୋଭାଯାତ୍ରା ମାର୍ଗରେ ପର୍ଯ୍ୟାପ୍ତ ଆଲୋକୀକରଣ ବ୍ୟବସ୍ଥା କରାଯାଉଛି। ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଆମର ଭବିଷ୍ୟତ ଲାଗି ବାର୍ତ୍ତା ନେଇ ଆଜି ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। 1974 ପ୍ରତିବର୍ଷ ଜୁନ୍ 5 ଏହି ଦିବସ ପାଳନ କରାଯାଇଥାଏ। ଜଳବାୟୁ ପରିବର୍ତ୍ତନର ମୁକାବିଲା, ପ୍ରକୃତିର ସୁରକ୍ଷା, ସ୍ୱଚ୍ଛ ଶକ୍ତିର ବ୍ୟବହାର, ସବୁଜ ଜୀବନଶୈଳୀ ଏବଂ ଏକ ସୁରକ୍ଷିତ ପୃଥିବୀ ଗଠନ ପାଇଁ ବିଶ୍ୱସ୍ତରୀୟ ସହଯୋଗର ଆବଶ୍ୟକତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସର ପାଳନର ମୂଳ ଉଦ୍ଦେଶ୍ୟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକୃତିର ସୁରକ୍ଷା, ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବର୍ଜନ, ଜଳ ଓ ପ୍ରାକୃତିକ ସମ୍ପଦର ଉପଯୁକ୍ତ ବ୍ୟବହାର ଏବଂ ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ଦିଗରେ ସକ୍ରିୟ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ରାଜ୍ୟବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି। ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ବିଶ୍ୱ ପରିବେଶ ସମାରୋହରେ ଆଜି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଯୋଗଦେବେ। ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସାମାଜିକ ସୁରକ୍ଷା ଯୋଜନାର ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ୱଚ୍ଛତା ବଜାୟ ରଖିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗତକାଲି କେରଳମ୍ ସ୍ପର୍ଶ କରିବା ପରେ ଦେଶର ଅନ୍ୟ କିଛି ଅଞ୍ଚଳକୁ ଅଗ୍ରସର ହେଉଛି। କେରଳମ୍ ଛୁଇଁବାର 10-12 ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ପ୍ରବେଶ କରିବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଅପରପକ୍ଷରେ ରାଜ୍ୟରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଗତକାଲି 12 ସ୍ଥାନର ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ଉପରେ ରହିଥିବା ବେଳେ ସମ୍ବଲପୁରଠାରେ ସର୍ବୋଚ୍ଚ ତାପମାତ୍ରା 42.2 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଦିନ 2:32।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ପରିବେଶ ଓ ସ୍ୱାସ୍ଥ୍ୟ। ଆଲୋଚିକା ଡାକ୍ତର ଅନୁସୟା ଦାସ।
3: ପରିବେଶ ଓ ସ୍ୱାସ୍ଥ୍ୟ ଦୁଇଟି ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଆମ ଚତୁଃପାର୍ଶ୍ୱରେ ଦୃଶ୍ୟମାନ ଘର ବାହାର ବାଡ଼ି ବଗିଚା ରାସ୍ତାଘାଟ ବଣ ଜଙ୍ଗଲ ନଦୀ ସମୁଦ୍ର ପାହାଡ଼ ପର୍ବତ ଆମର ପରିବେଶ ବୋଲି କୁହାଯାଇଥାଏ। ଏହି ପରିବେଶର ଶୁଦ୍ଧତା ଉପରେ ମନୁଷ୍ୟର ସୁସ୍ଥ ଜୀବନ ଧାରଣ ନିର୍ଭର କରେ। ଏହି ପରିବେଶର ଶୁଦ୍ଧତା ନିର୍ଭର କରିଥାଏ ବାୟୁ ଜଳ ଭୂମି କାଳ ବା ଋତୁର ଶୁଦ୍ଧତା ଉପରେ। ଆଜିର ସଭ୍ୟ ଶିକ୍ଷିତ ମାନବ ନିଜର ସ୍ୱାର୍ଥସିଦ୍ଧି ଏବଂ ଭୋଗବିଳାସ ପାଇଁ ବାୟୁ ଜଳ ଭୂମିକୁ ଦୂଷିତ କରିବା ଫଳରେ ଋତୁ ବିପର୍ଯ୍ୟୟ ମଧ୍ୟ ଦେଖାଦେଇଥାଏ। ବୃକ୍ଷଲତା ଭରା ସବୁଜ ସୌନ୍ଦର୍ଯ୍ୟପୂର୍ଣ୍ଣ ପରିବେଶକୁ ଧ୍ୱଂସ କରି ସେଠାରେ ମନୁଷ୍ୟ ଗଢ଼ି ଚାଲିଛି କୋଠାବାଡ଼ି କଳକାରଖାନା ଯାନବାହନର ବହୁଳ ଭାବରେ ଚଳାଚଳ କୋଇଲା ଖଣି ତୈଳ ବିଶୋଧନାଗାର ଧାତୁ ପଥରର ପ୍ରଗଳନ ଟିଭି ଫ୍ରିଜ୍ କୁଲର ଗ୍ରାଇଣ୍ଡର ୱାସିଂ ମେସିନ୍ ମୋବାଇଲ ଫୋନ୍ ଇତ୍ୟାଦିର ବହୁଳ ବ୍ୟବହାର ଫଳରେ ସେଥିରୁ ସୃଷ୍ଟି ହେଉଥିବା ଦୂଷିତ ଗ୍ୟାସ୍ ଏବଂ ପଚା ପାଣି ଦ୍ୱାରା ସମ୍ପୂର୍ଣ୍ଣ ବାୟୁମଣ୍ଡଳ ଆଜି ପ୍ରଦୂଷିତ ହୋଇପଡ଼ିଛି। ତା ସହିତ ଭୂମି ଏବଂ ଭୂତଳ ଜଳ ମଧ୍ୟ ପ୍ରଦୂଷିତ ହୋଇପଡ଼ିଛି। ଅମ୍ଳ ବୃଷ୍ଟି ହେତୁ ନଦୀ ସମୁଦ୍ର ଜଳ ଆଜି ପ୍ରଦୂଷିତ। ଯେଉଁ ବୃକ୍ଷ ଅଙ୍ଗାରକାମ୍ଳ ଗ୍ୟାସ୍କୁ ଶୋଷି ନେଇ ମନୁଷ୍ୟକୁ ଜୀବନଦାୟିନୀ ମହାଶକ୍ତି ଯୋଗାଇଥାଏ ସେହି ଜୀବନ ସଦୃଶ ବୃକ୍ଷକୁ କାଟି ପକାଇ ବାୟୁମଣ୍ଡଳକୁ ମନୁଷ୍ୟ ଆଜି ଭରି ଦେଇଛି ଦୂଷିତ ଗ୍ୟାସ୍ ସଲଫର ଡାଇଅକ୍ସାଇଡ୍ ଗ୍ୟାସ୍ ନାଇଟ୍ରୋଜେନସ୍ ଗ୍ୟାସ୍ ଅଙ୍ଗାରକାମ୍ଳ ଆଦି ଜୀବନ ବିରୋଧୀ ଗ୍ୟାସ୍ରେ। ମନୁଷ୍ୟ ଯଦି ଗାଡ଼ିରୁ ବାହାରୁଥିବା କଳା ଧୂଆଁରେ ମାତ୍ର 3 ଘଣ୍ଟା ରହେ ତେବେ ତା'ର ମୃତ୍ୟୁ ସୁନିଶ୍ଚିତ। ମନୁଷ୍ୟର ଭାବିବା ଉଚିତ ଯଦି କିଛି ବର୍ଷ ଏହି ଦୂଷିତ ବାୟୁମଣ୍ଡଳ ଭିତରେ ମନୁଷ୍ୟ ବାସ କରିବ ତେବେ ତାହାର କି ଭୟଙ୍କର ପରିଣତି ନ ଘଟିବ। ଚାଷ ପାଇଁ ଭୂମିରେ ପ୍ରୟୋଗ ହେଉଥିବା ବିଭିନ୍ନ ରାସାୟନିକ ସାର କୀଟନାଶକ ଔଷଧ ଆଦି ଫଳରେ ପାଇଖାନା ଏବଂ ପରିସ୍ରାଗାର କଳକାରଖାନାର ଦୂଷିତ ପଚା ପାଣି ଦ୍ୱାରା ଭୂମି ଆଜି ପ୍ରଦୂଷିତ ହୋଇପଡ଼ିଛି। ଏହାଫଳରେ ପନିପରିବା ଖାଦ୍ୟଶସ୍ୟ ଫଳମୂଳ ସେମାନଙ୍କର ଜୀବନୀ ଶକ୍ତି ହରାଇ ବସିଛନ୍ତି ଯାହାର କୁପରିଣାମ ସ୍ୱାସ୍ଥ୍ୟ ଉପରେ ପଡ଼ୁଛି ଏବଂ ମନୁଷ୍ୟର ବ୍ୟାଧି ପ୍ରତିରୋଧକ ଶକ୍ତି ହ୍ରାସ ଜରା ବ୍ୟାଧି ଅକାଳ ବାର୍ଦ୍ଧକ୍ୟରେ ପୀଡ଼ିତ ହେବାକୁ ବାଧ୍ୟ ହେଉଛି। ଏବେଠାରୁ ପ୍ରତ୍ୟେକ ମନୁଷ୍ୟ ଯଦି ସଚେତନ ଭାବରେ ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ନିମିତ୍ତ ଗାଡ଼ି ମଟର ଇତ୍ୟାଦି ଯାନବାହନର ଯଥେଚ୍ଛା ବ୍ୟବହାରକୁ ସୀମିତ ନ କରେ ବୃକ୍ଷକଟା ବନ୍ଦ କରି ବୃକ୍ଷରୋପଣ ଏବଂ ସବୁଜ ପରିବେଶ ସୃଷ୍ଟି ଦିଗରେ ପଦକ୍ଷେପ ନ ନିଏ କଳକାରଖାନା ଇତ୍ୟାଦି ବହୁଳ ପ୍ରବର୍ତ୍ତନକୁ ସୀମିତ କରି ଧୂମ୍ରବିହୀନ ଗାଡ଼ି ମଟର କଳକାରଖାନା ଚୁଲା ଇତ୍ୟାଦି ବ୍ୟବହାର ନ କରେ ଏବଂ ସେଥିରୁ ସୃଷ୍ଟି ହେଉଥିବା ବର୍ଜ୍ୟବସ୍ତୁ ପଚା ପାଣି ଦୂଷିତ ଗ୍ୟାସ୍କୁ ବୈଜ୍ଞାନିକ ପଦ୍ଧତିରେ ସୁନିୟନ୍ତ୍ରିତ ନ କରେ ତେବେ ପରିବେଶ ପ୍ରଦୂଷଣ ଯୁକ୍ତ ଭୟଙ୍କର ପ୍ରଭାବ ପ୍ରକୃତି ସୃଷ୍ଟି କରିବାକୁ ବାଧ୍ୟ ହେବ ଏବଂ ତାର କୁପରିଣାମ ସ୍ୱରୂପ ଅଂଶୁଘାତ ବନ୍ୟା ବାତ୍ୟା ମରୁଡ଼ି ଦୁର୍ଭିକ୍ଷ ଭୂମିକମ୍ପ ସୁନାମି ଇତ୍ୟାଦି ତଥା ଅଜଣା ଓ ଅସାଧ୍ୟ ବ୍ୟାଧି ପୀଡ଼ିତ ହୋଇ ମନୁଷ୍ୟ ସମାଜ ଧ୍ୱଂସ ପଥକୁ ପରିଷ୍କାର କରିଦେବ। ରାସ୍ତାଘାଟରେ ନିମ୍ବ ବୃକ୍ଷ ଭଳି ଜୀବାଣୁ ଓ ଭୂତାଣୁ ନାଶକ ଔଷଧୀୟ ବୃକ୍ଷକୁ ରୋପଣ ଫଳରେ ଦୂଷିତ ବାୟୁ ଶୋଧନ ହୋଇ ମନୁଷ୍ୟର ଅତ୍ୟନ୍ତ ଉପକାର ସାଧିତ ହେବ। ସ୍ୱାର୍ଥପରତା କାମନା ବାସନା ଘୃଣା ହିଂସା ଲୋଭମୋହ ଆଦି ବିରୁଦ୍ଧ ଭାବନାଗୁଡ଼ିକୁ ନଷ୍ଟ କରି ଯଦି ମନୁଷ୍ୟ ଭିତରେ ଭଗବତ ବିଶ୍ୱାସ ଭକ୍ତି ପ୍ରେମ ଜ୍ଞାନ ଇତ୍ୟାଦି ଆଧ୍ୟାତ୍ମିକ ଚେତନା ଉଦ୍ରେକ କରାଯାଇପାରନ୍ତା ତାହାଦ୍ୱାରା ମନୁଷ୍ୟ ଭିତରେ ଧୈର୍ଯ୍ୟ ସାହସ ବିଶ୍ୱାସ ବିଶ୍ୱ ପ୍ରତି ଭାତୃଭାବ ବିଶ୍ୱ ଐକ୍ୟ ଭାବ ସୃଷ୍ଟି ହୋଇପାରନ୍ତା। ମାନସିକ ଚାପଜନିତ ବିଭିନ୍ନ ବ୍ୟାଧିରୁ ମନୁଷ୍ୟ ତ୍ରାହି ପାଆନ୍ତା। ଉଚ୍ଚ ରକ୍ତଚାପ ହୃଦ୍ରୋଗ ମଧୁମେହ ଅମ୍ଳପିତ ଏବଂ କ୍ୟାନ୍ସର ଇତ୍ୟାଦି ରୋଗଗୁଡ଼ିକୁ ପ୍ରତିହତ କରିପାରନ୍ତା। ମନ ଓ ଶରୀରକୁ ରୋଗମୁକ୍ତ କରି ସୁସ୍ଥ ବାତାବରଣ ସୃଷ୍ଟି କରିବା ସହିତ ବିଶ୍ୱରେ ସୁସ୍ଥ ବାତାବରଣ ସୃଷ୍ଟି କରିବାରେ ସକ୍ଷମ ହୋଇପାରନ୍ତା।
2: ଆମର ସ୍ୱାସ୍ଥ୍ୟରେ ଶୁଣିଥିଲେ ଆଲୋଚନା ପରିବେଶ ଓ ସ୍ୱାସ୍ଥ୍ୟ। ଆଲୋଚିକା ଥିଲେ ଡାକ୍ତର ଅନୁସୟା ଦାସ।

0: ଆପଣ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 975 kHz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସୁରତ ଓ ଦମନରେ ଆଜି 18,800 crore ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ବିଶ୍ୱ ଯୋଗାସନ ପ୍ରତିଯୋଗିତାର ଖେଳାଳିମାନଙ୍କୁ ଆୟୁଷ ମନ୍ତ୍ରଣାଳୟର ଯୋଗ 365 ଅଭିଯାନର ବିଶ୍ୱଦୂତ ହେବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଭାରତର ଅର୍ଥନୈତିକ ଅଭିବୃଦ୍ଧି ଏବଂ ସ୍ୱତନ୍ତ୍ର ବୈଦେଶିକ ନୀତିକୁ ପ୍ରଶଂସା କଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ଆଜି ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଭବିଷ୍ୟତ ଲାଗି ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସୁରତ ଏବଂ ଦମନ ଗସ୍ତ କରି 18,800 crore ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ଶ୍ରୀ ମୋଦି ଦମନରେ ନମୋ ବିମାନ ବନ୍ଦରର ନୂତନ ଟର୍ମିନାଲ କୋଠାର ଉଦ୍ଘାଟନ ସହ ନମୋ ହସ୍ପିଟାଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ସେଠାରେ ପ୍ରଧାନମନ୍ତ୍ରୀ 2,970 crore ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ହାଜିରାଠାରେ ପ୍ରଧାନମନ୍ତ୍ରୀ ଶିଳ୍ପ ଏବଂ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିବା ସହ ଏକ ଜନସମାବେଶକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ସୁରତରେ ରାସ୍ତା ସଂଯୋଗୀକରଣ, ବିଦ୍ୟୁତ୍ ଏବଂ ଶିଳ୍ପ କ୍ଷେତ୍ରରେ 18,800 crore ଅଧିକ ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ପ୍ରଧାନମନ୍ତ୍ରୀ ଉଦ୍ଘାଟନ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଭଦୋଦରା ମୁମ୍ବାଇ ଏକ୍ସପ୍ରେସ୍ୱେର ଷଷ୍ଠ ଏବଂ ସପ୍ତମ ପ୍ୟାକେଜ୍କୁ ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଦମନରେ ସ୍ୱାସ୍ଥ୍ୟସେବା, ବେସାମରିକ ବିମାନ ଚଳାଚଳ, ପର୍ଯ୍ୟଟନ, ଭିତ୍ତିଭୂମି ଓ ସଂଯୋଗୀକରଣ ପ୍ରକଳ୍ପର ଶ୍ରୀ ମୋଦି ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଲାକ୍ଷାଦ୍ୱୀପ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ପ୍ରଧାନମନ୍ତ୍ରୀ 885 crore ଟଙ୍କାର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ଯୋଗାସନ ଚମ୍ପିଅନ୍ସିପ୍ରେ ଅଂଶଗ୍ରହଣ କରୁଥିବା ଖେଳାଳିମାନଙ୍କୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପରେ ଆୟୁଷ ମନ୍ତ୍ରଣାଳୟର ଯୋଗ 365 ଅଭିଯାନର ବିଶ୍ୱଦୂତ ହେବାକୁ ଆହ୍ୱାନ ଦେଇଛନ୍ତି। ଶ୍ରୀ ମୋଦି କହିଛନ୍ତି ଆୟୁଷ ମନ୍ତ୍ରଣାଳୟ

0: ବର୍ଷସାରା ଯୋଗ ସହିତ ଜଡ଼ିତ ରହିବାକୁ ଏବଂ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ପାଇଁ ଯୋଗ 365 ଅଭିଯାନ ଆରମ୍ଭ କରିଛି। ପ୍ରଧାନମନ୍ତ୍ରୀ ବିଶ୍ୱର ବିଭିନ୍ନ ସ୍ଥାନର ଖେଳାଳିମାନଙ୍କୁ ଚମ୍ପିଅନସିପ୍ ବ୍ୟତୀତ ଯୋଗ ବିଷୟରେ ସଚେତନତା ପ୍ରସାର କରିବାରେ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି। ଅହମ୍ମଦାବାଦରେ ପ୍ରଥମ ବିଶ୍ୱ ଯୋଗାସନ ଚମ୍ପିଅନସିପ୍ରେ 60 ଅଧିକ ଦେଶରୁ 400 ଅଧିକ ପ୍ରତିଯୋଗୀଙ୍କ ଯୋଗଦାନ ବିଶ୍ୱକୁ ଆକର୍ଷିତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି କାର୍ଯ୍ୟକ୍ରମ ଗତକାଲିଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା 8 ପର୍ଯ୍ୟନ୍ତ ଚାଲିବ। ଶ୍ରୀ ମୋଦି କହିଛନ୍ତି ଯୋଗର ଆକର୍ଷଣ ଶାରୀରିକ ସୁସ୍ଥତାଠାରୁ ଅଧିକ ଏବଂ ପ୍ରତିରୋଧକ ସ୍ୱାସ୍ଥ୍ୟ ପାଇଁ ଏକ ବାସ୍ତବ ଆଭିମୁଖ୍ୟ ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯୋଗ ଚମ୍ପିଅନସିପ୍ ବିଶ୍ୱବ୍ୟାପୀ ଯୋଗର ବ୍ୟାପକ ବାର୍ତ୍ତା ପ୍ରସାର କରିବାର ସୁଯୋଗ ପ୍ରଦାନ କରୁଛି। କ୍ୟାବିନେଟ୍ ନିଯୁକ୍ତି କମିଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶଦାତା ଭାବେ 1987 ବ୍ୟାଚ୍ର ଅବସରପ୍ରାପ୍ତ IAS ଅଧିକାରୀ ତରୁଣ କପୁରଙ୍କ କାର୍ଯ୍ୟକାଳକୁ 1 ବର୍ଷ ବୃଦ୍ଧି କରିବାକୁ ଅନୁମୋଦନ କରିଛି। କେନ୍ଦ୍ର କାର୍ମିକ ଏବଂ ତାଲିମ ବିଭାଗ ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଶ୍ରୀ କପୁରଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଚଳିତ ମାସ 10 ଅଧିକ 1 ବର୍ଷ ପାଇଁ କାର୍ଯ୍ୟକାରୀ ହେବ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ନୂଆଦିଲ୍ଲୀ ସହିତ ମସ୍କୋର ରଣନୈତିକ ସହଭାଗିତାକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଭାରତକୁ ରୁଷ ସହିତ ସହଯୋଗ ହ୍ରାସ କରିବାକୁ ବାଧ୍ୟ କରିବାର ପାଶ୍ଚାତ୍ୟ ଦେଶର ଉଦ୍ୟମ ନିରର୍ଥକ ଏବଂ ବିଶ୍ୱ ସ୍ଥିରତା ପାଇଁ କ୍ଷତିକାରକ। ବିଶ୍ୱର ପ୍ରମୁଖ ସମ୍ବାଦ ସଂସ୍ଥା ମୁଖ୍ୟଙ୍କ ସହ ଆଲୋଚନା କାଳରେ ଶ୍ରୀ ପୁତିନ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଏବଂ ଏହାର ସ୍ୱତନ୍ତ୍ର ବୈଦେଶିକ ନୀତିକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ରୁଷ ଭାରତ ସହ ଅର୍ଥନୈତିକ ସମ୍ପର୍କକୁ ବୃଦ୍ଧି କରିବାକୁ ପ୍ରତିବଦ୍ଧ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଅଗ୍ରଗତି ହାସଲ କରିଛି ବୋଲି ସେ କହିଛନ୍ତି। ରୁଷ ରାଷ୍ଟ୍ରପତି କହିଛନ୍ତି ଆମେରିକା ସହିତ ଭାରତର କୂଟନୈତିକ ସମ୍ପର୍କର ପ୍ରଭାବ ରୁଷ ସହ ଥିବା ସମ୍ପର୍କରେ ପ୍ରତିବନ୍ଧକ ସୃଷ୍ଟି କରେ ନାହିଁ। ରୁଷ ଭାରତକୁ ନିର୍ଭରଯୋଗ୍ୟ ଅଂଶୀଦାର ଭାବରେ ବିବେଚନା କରେ ବୋଲି ରୁଷ ରାଷ୍ଟ୍ରପତି କହିଛନ୍ତି। ସେ କହିଛନ୍ତି ଭାରତ ଏକ ମହାନ ରାଷ୍ଟ୍ର ଓ ମହାନ ଗଣତନ୍ତ୍ର ଏବଂ ରୁଷ ଭାରତ ସହ ସମ୍ପର୍କ ବୃଦ୍ଧି କରିବା ଲାଗି ଉଦ୍ୟମ ଜାରି ରଖିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି 2 ମୁଦ୍ରାନୀତି ଘୋଷଣା କରିବ। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଆଜି ସକାଳେ ମୁଦ୍ରାନୀତି କମିଟି ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଘୋଷଣା କରିବେ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଗବେଷଣା ରିପୋର୍ଟ ଅନୁଯାୟୀ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ଏବଂ ଅଶୋଧିତ ତୈଳ ମୂଲ୍ୟ, ଟଙ୍କା ମୂଲ୍ୟ ହ୍ରାସ ଏବଂ ଦୁର୍ବଳ ମୌସୁମୀ ପରିସ୍ଥିତି ଭଳି ଆହ୍ୱାନର ମୁକାବିଲା ପାଇଁ ରେପୋ ହାର ବୃଦ୍ଧି ନ ହେବାର ସମ୍ଭାବନା ରହିଛି। ଷ୍ଟେଟ୍ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ ପଶ୍ଚିମ ଏସିଆରେ ସୃଷ୍ଟ ଭୂ ରାଜନୈତିକ ପରିସ୍ଥିତି ଏବଂ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ମୁଦ୍ରାସ୍ଫୀତିର ପ୍ରମୁଖ କାରଣ। ରିପୋର୍ଟ ଅନୁଯାୟୀ ଇନ୍ଧନ ମୂଲ୍ୟ ବୃଦ୍ଧି ପାଇବା ଯୋଗୁଁ ମୁଦ୍ରାସ୍ଫୀତି ପ୍ରାୟ 5% ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। କ୍ୟାବିନେଟ୍ର ନିଯୁକ୍ତି କମିଟି ନୀଳକଣ୍ଠ ମିଶ୍ରଙ୍କୁ ୱାଶିଂଟନ୍ DCରେ ବିଶ୍ୱ ବ୍ୟାଙ୍କ ମୁଖ୍ୟାଳୟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ 3 ପାଇଁ ନିଯୁକ୍ତିକୁ ଅନୁମୋଦନ କରିଛି। କାର୍ମିକ ଏବଂ ତାଲିମ ବିଭାଗ ସୂଚନା ଅନୁଯାୟୀ ନୂତନ ଦାୟିତ୍ୱ ଗ୍ରହଣ କରିବା ପର୍ଯ୍ୟନ୍ତ ପରମେଶ୍ୱରନ୍ ଆୟରଙ୍କ କାର୍ଯ୍ୟକାଳ ମଧ୍ୟ ବୃଦ୍ଧି କରାଯାଇଛି। ଭାରତ ବ୍ରିଟେନ୍ ଦୃଷ୍ଟିକୋଣ 2035 ସମୀକ୍ଷା କରିବା ଉଦ୍ଦେଶ୍ୟରେ ଗତକାଲି ନୂଆଦିଲ୍ଲୀରେ ପ୍ରଥମ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ବ୍ରିଟେନ୍ର ବୈଦେଶିକ ସଚିବ ୟେଭେଟ୍ କୁପର ବୈଠକରେ ଯୋଗ ଦେଇଥିଲେ। ଉଭୟ ନେତା ଅଭିବୃଦ୍ଧି, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ, ପ୍ରତିରକ୍ଷା ଏବଂ ସୁରକ୍ଷା, ଜଳବାୟୁ ଏବଂ ସ୍ୱଚ୍ଛ ଶକ୍ତି ଓ ଶିକ୍ଷା କ୍ଷେତ୍ରରେ ହୋଇଥିବା ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ଉଭୟ ଦେଶ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତିନାମାକୁ ସ୍ୱାଗତ କରିବା ସହ ଭାରତ ବ୍ରିଟେନ୍ କୃତ୍ରିମ ବୁଦ୍ଧିମତା ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ କ୍ଷେତ୍ର ସମେତ ବିଭିନ୍ନ ପଦକ୍ଷେପର ପ୍ରଗତିରେ ସନ୍ତୋଷ ପ୍ରକାଶ କରିଥିଲେ। ଉଭୟ ନେତା ପ୍ରତିରକ୍ଷା, ସୁରକ୍ଷା, ଶିକ୍ଷା ଏବଂ ଜଳବାୟୁ ସହଭାଗିତା କ୍ଷେତ୍ରରେ ହୋଇଥିବା ବିକାଶ କାର୍ଯ୍ୟକୁ ଆହୁରି ଆଗକୁ ନେବାକୁ ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଭାରତ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତିନାମା ସମ୍ପର୍କିତ ଆଲୋଚନା ଲାଗି ଭାରତ ଆସିଥିବା ଆମେରିକାର ଏକ ବାଣିଜ୍ୟିକ ପ୍ରତିନିଧି ଦଳ 4 ଗସ୍ତ ଶେଷ କରିଛି। କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ଗସ୍ତ ସମୟରେ ପ୍ରତିନିଧି ଦଳ ବାଣିଜ୍ୟିକ ସାମଗ୍ରୀ, ଅଣଶୁଳ୍କ ପଦକ୍ଷେପ, ସୀମା ଶୁଳ୍କ, ଅର୍ଥନୈତିକ ସୁରକ୍ଷା ସମନ୍ୱୟ ଏବଂ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉପରେ ଉଭୟ ଦେଶ ମଧ୍ୟରେ ସକାରାତ୍ମକ ଆଲୋଚନା ହୋଇଛି। 29 ଜାତୀୟ ଇ ଗଭର୍ଣ୍ଣାନ୍ସ 2026 ପୁରସ୍କାର ଘୋଷଣା କରାଯାଇଛି। କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍ସନ୍ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ 7 ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯିବ। ଇ ପ୍ରଶାସନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷ ତଥା ପ୍ରତିଷ୍ଠାନଗୁଡ଼ିକୁ 17 ପୁରସ୍କାର ପ୍ରଦାନ କରାଯିବ। ସେଥିମଧ୍ୟରେ 10 ସ୍ୱର୍ଣ୍ଣ, 6 ରୌପ୍ୟ ଏବଂ ଗୋଟିଏ ଜୁରି ପୁରସ୍କାର ଅନ୍ତର୍ଭୁକ୍ତ। ଦେଶବ୍ୟାପୀ ଇ ପ୍ରଶାସନ ପଦକ୍ଷେପର ସଫଳ କାର୍ଯ୍ୟାନ୍ୱୟନରେ ସ୍ୱୀକୃତି ଏବଂ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ସାରା ବିଶ୍ୱରେ ପରିବେଶ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। ଜାତିସଂଘ ପରିବେଶ କାର୍ଯ୍ୟକ୍ରମର ଏକ ଅଂଶବିଶେଷ ଭାବରେ 1973 ମସିହାରୁ ପ୍ରତିବର୍ଷ ଜୁନ୍ 5 ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଆମର ଭବିଷ୍ୟତ ପାଇଁ ବାର୍ତ୍ତା ନେଇ ଆଜି ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। ପ୍ରକୃତି ଏବଂ ପୃଥିବୀକୁ ସୁରକ୍ଷା ଦେବା ପାଇଁ ସକାରାତ୍ମକ ପଦକ୍ଷେପ ନେବା ଉଦ୍ଦେଶ୍ୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଏହି ଦିବସର ଲକ୍ଷ୍ୟ। ବିଶ୍ୱ ପରିବେଶ ଦିବସ ଅବସରରେ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପିନ୍ଦର ଯାଦବ ଏବଂ ରାଜ୍ୟମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ 1 ମା କେ ନାମ ଅଭିଯାନ ଅଧୀନରେ ଦିଲ୍ଲୀର ମୈଦାନଗଡ଼ିସ୍ଥିତ ନମୋ ଅକ୍ସିଜେନ୍ ପାର୍କରେ ଏକ ଚାରାରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଅନେକ କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ, ବିଧାୟକ ରାଜ୍ୟସ୍ତରରେ ବିଶ୍ୱ ପରିବେଶ ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ। ପରିବେଶଗତ ସ୍ଥାୟୀତ୍ୱକୁ ପ୍ରୋତ୍ସାହିତ କରି ବିଭିନ୍ନ ପଦକ୍ଷେପ ମାଧ୍ୟମରେ ଏକ ସ୍ଥାୟୀ ଓ ସୁରକ୍ଷିତ ଭବିଷ୍ୟତ ପାଇଁ ଦେଖାଦେଉଥିବା ଆହ୍ୱାନଗୁଡ଼ିକର ସମାଧାନ କରିବା ପାଇଁ ଆଜିର ଦିବସ ପ୍ରେରଣା ଯୋଗାଇଥାଏ। ଜାପାନର କାକାମିଗାହାରା ହକି ଷ୍ଟାଡିୟମରେ ଆଜି 18 କମ୍ ପୁରୁଷ ଏସିଆ କପ୍ ହକି ପ୍ରତିଯୋଗିତାର ସେମିଫାଇନାଲରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ 18 କମ୍ ମହିଳା ଏସିଆ କପ୍ରେ ଭାରତ ଗ୍ରୁପ୍ ପର୍ଯ୍ୟାୟରେ ଅପରାଜିତ ରହିବା ପରେ ସେମିଫାଇନାଲରେ ପହଞ୍ଚିଛି। ଆଜି 9:30 ଭାରତ ଚୀନ ବିପକ୍ଷରେ ମ୍ୟାଚ୍ ଖେଳିବ। ମୁଖ୍ୟ ସମ୍ବାଦ ପୁଣି ଥରେ। ସୁରତ ଓ ଦମନରେ ଆଜି 18,800 ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ବିଶ୍ୱ ଯୋଗାସନ ପ୍ରତିଯୋଗିତାର ଖେଳାଳିମାନଙ୍କୁ ଆୟୁଷ ମନ୍ତ୍ରଣାଳୟର ଯୋଗ 365 ଅଭିଯାନର ବିଶ୍ୱଦୂତ ହେବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଭାରତର ଅର୍ଥନୈତିକ ଅଭିବୃଦ୍ଧି ଏବଂ ସ୍ୱତନ୍ତ୍ର ବୈଦେଶିକ ନୀତିକୁ ପ୍ରଶଂସା କଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ଆଜି 2-ମାସିକ ମୁଦ୍ରାନୀତି ଘୋଷଣା କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଭବିଷ୍ୟତ ଲାଗି ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ। ସମ୍ବାଦ ଶେଷ ହେଲା।
1: ଶ୍ରୋତାବନ୍ଧୁ, ଏତେବେଳେ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ ଟ୍ୟୁନ୍ କରିଛନ୍ତି ସବୁ ବର୍ଗର ଶ୍ରୋତାମାନଙ୍କର ପ୍ରିୟ ରେଡିଓ ଚ୍ୟାନେଲ 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ପୂର୍ବରୁ କିଛି ମୁହୂର୍ତ୍ତର ବିରତି।
2: SSRBM ଇସ୍ପାତ ଇଂଲିଶ ମିଡିୟମ ସ୍କୁଲରେ ଶିକ୍ଷାବର୍ଷ 2026-27 ପାଇଁ ନର୍ସରୀରୁ ଅଷ୍ଟମ ଶ୍ରେଣୀ ଏବଂ ଏକାଦଶ ଶ୍ରେଣୀର ଆଡମିସନ ଆରମ୍ଭ ହୋଇଯାଇଛି। ଏଠାରେ ଆପଣଙ୍କ ପିଲାକୁ ପାରମ୍ପରିକ ଶିକ୍ଷା ସହ ମିଳିବ AI ଏବଂ IoT ଲ୍ୟାବ୍ ସହିତ ସ୍ପେଶାଲ କୋଚିଂ କ୍ଲାସେସ୍, ଏକାଗ୍ରତା ଏବଂ ବୌଦ୍ଧିକ କ୍ଷମତା ବିକଶିତ କରୁଥିବା ଇନ୍ଟ୍ୟୁସନ୍ ପ୍ରୋଗ୍ରାମ, ଅତ୍ୟାଧୁନିକ ସାଇନ୍ସ ଲ୍ୟାବ୍ସ, ସ୍ପୋର୍ଟ୍ସ, ଆର୍ଟ୍ସ ଏବଂ ଅତି ସୁନ୍ଦର ପରିବେଶ, ଯୋଗ୍ୟ ଶିକ୍ଷକ ଏବଂ ସୁରକ୍ଷିତ ପରିବେଶ ସହିତ ଆପଣଙ୍କ ପିଲାର ଭବିଷ୍ୟତ ଗଢ଼ନ୍ତୁ। ସିଟ୍ ସୀମିତ ଅଛି, ତେବେ ଆଜି ହିଁ ଆସନ୍ତୁ SSRBM ଇସ୍ପାତ ଇଂଲିଶ ମିଡିୟମ ସ୍କୁଲ, Sector 20, ରାଉରକେଲା, କିମ୍ବା କଲ୍ କରନ୍ତୁ ଏହି ନମ୍ବରରେ 9090932434। SSRBM ଇସ୍ପାତ ଇଂଲିଶ ମିଡିୟମ ସ୍କୁଲ, ଶିକ୍ଷା, ସଂସ୍କାର ଓ ସଫଳତାର ଅନନ୍ୟ ପରିଚୟ।
3: ଅଙ୍ଗଦାନ କରନ୍ତୁ, ଜୀବନକୁ ଗୋଟିଏ ସୁଯୋଗ ଦିଅନ୍ତୁ, କାହାର ଆଶା ହୁଅନ୍ତୁ, ନିଜର କର୍ତ୍ତବ୍ୟ ପାଳନ କରନ୍ତୁ, ଜୀବନ ପରେ ମଧ୍ୟ ଜୀବନ ଦିଅନ୍ତୁ, ଅଙ୍ଗଦାନ କରନ୍ତୁ। ଅଙ୍ଗଦାନ ମାନବତାର ସବୁଠାରୁ ବଡ଼ ପରିଚୟ।
4: ଶୁଣ ଶୁଣ ଶୁଣ, ଗାଁ ହେଉ ବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
5: କଣ କହୁନୁ,
4: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ,
5: ଆଉ ଇଲେକ୍ଟ୍ରି ବିଲ୍,
4: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା। ଆଣିଛି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।
5: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुक ए कॉल विथ बीएलओ सुविधा रो उपयोग करंतु। मुख्य निर्वाचन अधिकारी ओडिसांग द्वारा जनहित रे जारी।
6: प्रधानमंत्री सूर्य घर मागणा बिजुली योजना विद्युत बिल ह्रास करबा सहित परिवेश को मध्य सुरक्षित करि परिबे। एहा सहित उभय केंद्र और राज्य सरकार को तरफ रु 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ। ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
1: ଶ୍ରୋତାବନ୍ଧୁ, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ ନମ୍ବରରେ 7008248758। ନମ୍ବରଟି ଆଉ ଥରେ କହି ରଖୁଛି 7008248758। ଆକାଶବାଣୀ ରାଉରକେଲା ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବିକାଶଧାରା। ଆଜି ଏଥିରେ ଶୁଣିବେ, ବିଶ୍ୱ ପରିବେଶ ଦିବସ ସମ୍ପର୍କରେ ଆଲୋଚନା କରିଛନ୍ତି ଶିକ୍ଷୟତ୍ରୀ ସ୍ମିତାରାଣୀ ପରିଡ଼ା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ମଧୁସ୍ମିତା ବିଶ୍ୱାଳ। ଶୁଣିବା କାର୍ଯ୍ୟକ୍ରମ ବିକାଶଧାରା।

ନମସ୍କାର ଶ୍ରୋତା ବନ୍ଧୁ, ସ୍ୱାଗତ ଆପଣମାନଙ୍କୁ ରାଉରକେଲା ଏଫ୍ଏମ୍ ବ୍ୟାଣ୍ଡର 102.6 ମେଗାହର୍ଜର ବିକାଶ ଧାରା କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମର ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ ଏବଂ କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଆପଣମାନଙ୍କ ରେଡ଼ିଓ ସାଥୀ ମଧୁସ୍ମିତା। ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମର ବିଷୟବସ୍ତୁଟି ହେଉଛି ବିଶ୍ୱ ପରିବେଶ ଦିବସ। ପୃଥିବୀକୁ ସୁରକ୍ଷିତ ରଖିବାର ଆମର ସାମୂହିକ ଦାୟିତ୍ୱ ସମ୍ପର୍କରେ। ଶ୍ରୋତା ବନ୍ଧୁ, ଭାରତର ସୂଚନା ସଂସ୍କୃତି ସମ୍ପ୍ରେଷଣ ଇତିହାସରେ ଆକାଶବାଣୀର ଅବଦାନ ଅତ୍ୟନ୍ତ ସ୍ମରଣୀୟ। ଗତ 90 ବର୍ଷ ଧରି ଆକାଶବାଣୀ କେବଳ ଗୋଟିଏ ରେଡ଼ିଓ ସଂସ୍ଥା ନୁହେଁ, ବରଂ ଏହା ଦେଶର ସ୍ୱର, ସଂସ୍କୃତିର ପରିଚୟ ଏବଂ ଲୋକମାନଙ୍କର ଭାବନାର ସହଯାତ୍ରୀ ଭାବେ ପରିଚିତ ହୋଇଆସିଛି। ବହୁଜନ ହିତାୟ ବହୁଜନ ସୁଖାୟ ମନ୍ତ୍ରକୁ ଆଧାର କରି ଆକାଶବାଣୀ ଜନସାଧାରଣଙ୍କ ନିରନ୍ତର ନିଯୁକ୍ତ ରହିଛି। ଆଜି ଡିଜିଟାଲ ଯୁଗରେ ମଧ୍ୟ ଆକାଶବାଣୀ ନିଜକୁ ସମୟ ସହିତ ଖାପ ଖୁଆଇ ଆଗକୁ ବଢ଼ୁଛି। ଏଫ୍ଏମ୍ ଚ୍ୟାନେଲ, ଅନଲାଇନ୍ ଷ୍ଟ୍ରିମିଂ, ମୋବାଇଲ୍ ଆପ୍ ମାଧ୍ୟମରେ ଏହା ନୂତନ ପିଢ଼ିଙ୍କ ସହିତ ମଧ୍ୟ ସମ୍ପର୍କ ସୃଷ୍ଟି କରିପାରିଛି। ପ୍ରଯୁକ୍ତିର ଉନ୍ନତି ସତ୍ତ୍ୱେ ଆକାଶବାଣୀର ନିର୍ଭରଯୋଗ୍ୟତା ଏବଂ ସରଳତା ଆଜି ମଧ୍ୟ ଅବିକଳ ରହିଛି। ଆକାଶବାଣୀର 90 ବର୍ଷର ଏହି ଗୌରବମୟ ଯାତ୍ରା କେବଳ ଗୋଟିଏ ସଂସ୍ଥାର ସଫଳତା ନୁହେଁ, ଏହା ଭାରତର ସଂସ୍କୃତି, ଐତିହ୍ୟ, ଜନମନର ଗୋଟିଏ ଜୀବନ୍ତ କାହାଣୀ। ଆଗାମୀ ଦିନରେ ମଧ୍ୟ ଆକାଶବାଣୀ ସତ୍ୟ, ସୂଚନା, ସଂସ୍କୃତିର ସ୍ୱର ହୋଇ ଲୋକମାନଙ୍କ ହୃଦୟରେ ଅମର ରହିବ। ଶ୍ରୋତାବନ୍ଧୁ, ପ୍ରତିବର୍ଷ ଜୁନ୍ ମାସ 5 ତାରିଖରେ ସମଗ୍ର ବିଶ୍ୱରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପରିବେଶ ସୁରକ୍ଷା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇବା ଏବଂ ପୃଥିବୀକୁ ସୁନ୍ଦର, ସୁସ୍ଥ ଏବଂ ସୁରକ୍ଷିତ ରଖିବା ପାଇଁ ସମସ୍ତଙ୍କୁ ଏକତ୍ର କରିବା। ଆଜି ମାନବ ସଭ୍ୟତା ଯେତେ ଆଗକୁ ବଢ଼ୁଛି, ପରିବେଶ ସମସ୍ୟା ସେତେ ଗୁରୁତ୍ୱର ହେଉଛି। ବନକାଟ, ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ, ଗ୍ଲୋବାଲ ୱାର୍ମିଂ, ପ୍ଲାଷ୍ଟିକ ପ୍ରଦୂଷଣ ଏବଂ ଜଳବାୟୁ ପରିବର୍ତ୍ତନ ପରି ସମସ୍ୟାମାନ ଆଜି ସମସ୍ତ ଜୀବଜଗତ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇ ଉଠିଛି। ପରିବେଶ ହେଉଛି ଆମ ଜୀବନର ଆଧାର। ଶୁଦ୍ଧ

0: ଷ୍ଟକହୋମ୍ ଠାରେ ଆୟୋଜିତ ଜାତିସଂଘର ପରିବେଶ ସମ୍ମିଳନୀରେ ଏହି ଦିବସ ପାଳନ କରିବାର ନିଷ୍ପତ୍ତି ନିଆଯାଇଥିଲା। ଆଜିର ସମୟରେ ପରିବେଶ ସୁରକ୍ଷା ଅତ୍ୟନ୍ତ ଆବଶ୍ୟକ। ବାୟୁ ପ୍ରଦୂଷଣ ଦ୍ୱାରା ଲୋକମାନେ ଶ୍ୱାସକୋଶ ରୋଗରେ ପୀଡ଼ିତ ହେଉଛନ୍ତି। ଦୂଷିତ ଜଳ ପାନ କରି ବିଭିନ୍ନ ରୋଗ ହେଉଛି। ପ୍ଲାଷ୍ଟିକ୍ ଜଳାଇବା ଫଳରେ ବିଷାକ୍ତ ଗ୍ୟାସ୍ ବାୟୁରେ ମିଶି ମଣିଷ ପଶୁପକ୍ଷୀଙ୍କ ପାଇଁ ବିପଦ ମଧ୍ୟ ସୃଷ୍ଟି କରୁଛି। ଏହା ସହିତ ବନ ନଷ୍ଟ ହେବାରୁ ବନ୍ୟପ୍ରାଣୀମାନଙ୍କର ଆବାସସ୍ଥଳୀ ନଷ୍ଟ ହେଉଛି। ବର୍ଷାର ପ୍ରକୃତି ବଦଳି ଯାଉଛି ଏବଂ ଅନାବୃଷ୍ଟି, ବନ୍ୟା, ଘୂର୍ଣ୍ଣିଝଡ଼ ପରି ପ୍ରାକୃତିକ ବିପଦ ବଢ଼ି ଚାଲିଛି। ପରିବେଶ ସୁରକ୍ଷା ପାଇଁ କେବଳ ସରକାର ନୁହେଁ, ପ୍ରତ୍ୟେକ ନାଗରିକଙ୍କ ଭୂମିକା ଅତ୍ୟନ୍ତ ଜରୁରୀ। ଆମେ ଯଦି ଛୋଟ ଛୋଟ ପଦକ୍ଷେପ ନେବା, ତେବେ ବଡ଼ ପରିବର୍ତ୍ତନ ନିହାତି ଆଣିପାରିବା। ଯେପରି ଅଧିକ ଗଛ ଲଗାଇବା, ପ୍ଲାଷ୍ଟିକ୍ ବ୍ୟବହାର କମାଇବା, ଜଳର ସଠିକ୍ ବ୍ୟବହାର କରିବା, ବିଦ୍ୟୁତ୍ ସଞ୍ଚୟ କରିବା, ଯାନବାହନର ଅତ୍ୟଧିକ ବ୍ୟବହାର କମାଇବା ଏବଂ ପରିବେଶ ପ୍ରତି ସଚେତନ ହେବା। ଓଡ଼ିଶା ପରି ପ୍ରାକୃତିକ ସମ୍ପଦରେ ଭରିଥିବା ରାଜ୍ୟରେ ପରିବେଶ ସୁରକ୍ଷାର ଗୁରୁତ୍ୱ ଅଧିକ ରହିଛି। ଚିଲିକା ହ୍ରଦ, ଶିମିଳିପାଳ ଜଙ୍ଗଲ, ଭିତରକନିକା, ମାଙ୍ଗ୍ରୋଭ୍ ଜଙ୍ଗଲ ପରି ଅନେକ ପ୍ରାକୃତିକ ଧରୋହର ଆମ ରାଜ୍ୟର ଗର୍ବ। ଯଦି ଆମେ ସେଗୁଡ଼ିକୁ ସୁରକ୍ଷା ନ କରିପାରିବା, ତେବେ ଆଗାମୀ ପିଢ଼ି ସେହି ସୌନ୍ଦର୍ଯ୍ୟ ଦେଖିବାର ସୁଯୋଗ ହରାଇବେ। ତେବେ ଶ୍ରୋତା ବନ୍ଧୁ, ଆଜି ଆମେ ଆମ କାର୍ଯ୍ୟକ୍ରମରେ ବିଶ୍ୱ ପରିବେଶ ଦିବସ ସମ୍ପର୍କରେ ଆଲୋଚନା କରିବାକୁ ଯାଉଛେ। ତେବେ ଏହି ବିଷୟରେ ଆଲୋଚନା କରିବା ପାଇଁ ଆଜି ଆମ ସହିତ ଉପସ୍ଥିତ ଅଛନ୍ତି ଆମର ଜଣେ ଶିକ୍ଷୟିତ୍ରୀ ବାନ୍ଧବୀ, ମ୍ୟାଡ଼ାମ ସ୍ମିତାରାଣୀ ପରିଡ଼ା। ତେବେ ଆସନ୍ତୁ ତାଙ୍କ ସହିତ ସାକ୍ଷାତ କରିବା ଏବଂ ତାଙ୍କ ସହିତ ଆଲୋଚନା କରିବା ବିଶ୍ୱ ପରିବେଶ ଦିବସ ସମ୍ପର୍କରେ ଅଧିକ କିଛି କଥା। ମ୍ୟାଡ଼ାମ ନମସ୍କାର।
1: ନମସ୍କାର
0: ମ୍ୟାଡ଼ାମ, ଆଜି ଆପଣଙ୍କୁ ଆମର ବିକାଶଧାରା କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
1: ଧନ୍ୟବାଦ ମ୍ୟାଡ଼ାମ।
0: ମ୍ୟାଡ଼ାମ, ଆଜିର ଆମର ଯେଉଁ ବିଷୟବସ୍ତୁଟି ରହିଛି ବିଶ୍ୱ ପରିବେଶ ଦିବସ ବା ୱାର୍ଲଡ ଏନଭାୟରମେଣ୍ଟ ଡେ, ଏହି ସମ୍ପର୍କରେ, ତେବେ ମ୍ୟାଡ଼ାମ ବିଶ୍ୱ ପରିବେଶ ଦିବସ ବା ଆମେ ଯାହାକୁ କହୁଛେ ୱାର୍ଲଡ ଏନଭାୟରମେଣ୍ଟ ଡେ କେବେ ପାଳନ କରାଯାଏ ଏବଂ ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ କ'ଣ, ସେ ବିଷୟ ଟିକେ ଆମ ଶ୍ରୋତା ବନ୍ଧୁମାନଙ୍କୁ ଜଣାଇବେ।
1: ଆମେ ସମସ୍ତେ ବିଶ୍ୱ ପରିବେଶ ଦିବସ ଉପରେ ବା ଏନଭାୟରମେଣ୍ଟ ଡେ ବିଷୟରେ ଆମେ ସମସ୍ତେ ପରିଚିତ।
0: ଆଜ୍ଞା,
1: ବିଶ୍ୱ ପରିବେଶ ଦିବସଟି ପ୍ରତିବର୍ଷ ଜୁନ 5 ତାରିଖରେ ସମଗ୍ର ବିଶ୍ୱରେ ପାଳନ କରାଯାଏ। 1972 ମସିହାରେ ସ୍ୱିଡେନର ଷ୍ଟକହୋମ୍ ସହରରେ ଆୟୋଜିତ ଜାତିସଂଘର ପରିବେଶ ସମ୍ମିଳନୀ ପରେ ଏହି ଦିବସଟି ପାଳନ ଆରମ୍ଭ ହୋଇଥିଲା। 1974 ମସିହାରୁ ଏହାକୁ ଆଧିକାରିକ ଭାବେ ପାଳନ କରାଯାଉଛି। ଏହି ଦିନଟି ପୃଥିବୀର ପରିବେଶ ସୁରକ୍ଷା ପାଇଁ ଲୋକମାନଙ୍କୁ ସଚେତନ କରାଇବା, ପ୍ରକୃତି ପ୍ରତି ଦାୟିତ୍ୱବୋଧ ଯୋଗାଇବାର ଏକ ବିଶେଷ ଅବସର।
0: ଆଜ୍ଞା,
1: ବର୍ତ୍ତମାନ ସମୟରେ ପରିବେଶ ଦୂଷଣ, ଜଙ୍ଗଲ କାଟ, ଜଳବାୟୁ ପରିବର୍ତ୍ତନ, ପ୍ଲାଷ୍ଟିକ୍ ଦୂଷଣ, ଜଳ ସଙ୍କଟ ଭଳି ଅନେକ ସମସ୍ୟା ମାନବ ସମାଜ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇ ଉଠିଛି। ଏହି ସମସ୍ୟାଗୁଡ଼ିକୁ କେବଳ ପ୍ରକୃତି ନୁହେଁ, ମାନବ ଜୀବନକୁ ମଧ୍ୟ ଗୁରୁତର ଭାବେ ପ୍ରଭାବିତ କରୁଛି। ସେଥିପାଇଁ ବିଶ୍ୱ ପରିବେଶ ଦିବସ ଆମକୁ ସ୍ମରଣ କରାଏ ଯେ ପରିବେଶ ସୁରକ୍ଷା ଆମ ସମସ୍ତଙ୍କର କର୍ତ୍ତବ୍ୟ ଅଟେ।
0: ଆଜ୍ଞା,
1: ଆଚ୍ଛା, ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କ ମଧ୍ୟରେ ପରିବେଶ ପ୍ରତି ସଚେତନତା ବୃଦ୍ଧି କରିବା। ପ୍ରକୃତି ଓ ମାନବ ଜୀବନ ଗଭୀର ଭାବେ ଜଡ଼ିତ।
0: ଆଜ୍ଞା,
1: ଯଦି ପରିବେଶ ସୁସ୍ଥ ରହିବ, ତେବେ ମାନବ ଜୀବନ ମଧ୍ୟ ସୁସ୍ଥ ରହିବ ଓ ସୁରକ୍ଷିତ ରହିବ। ଏହି ଦିନରେ ବିଭିନ୍ନ ସ୍କୁଲ, କଲେଜ, ସଂସ୍ଥା ଓ ସରକାରୀ ମଞ୍ଚରେ ଗଛ ଲଗାଣ ସଚେତନତା ରାଲି, ସଭା, ଚିତ୍ରାଙ୍କନ, ଭାଷଣ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥାଏ। ବିଶ୍ୱ ପରିବେଶ ଦିବସ ଆମକୁ ଏହି ସନ୍ଦେଶ ଦେଇଥାଏ ଯେ ପୃଥିବୀ ହେଉଛି ଆମର ଘର, ଏହାକୁ ସୁରକ୍ଷା କରିବା ଆମ ସମସ୍ତଙ୍କର ହେଉଛି ଦାୟିତ୍ୱ।
0: ତେବେ ମ୍ୟାଡ଼ାମ, ଏଇ ଯେଉଁ ପରିବେଶ ପ୍ରଦୂଷଣ କାହାକୁ କୁହାଯାଏ, ସେ ବିଷୟ ଟିକେ ଆମ ଶ୍ରୋତା ବନ୍ଧୁମାନଙ୍କୁ ଜଣାଇବେ।
1: ହଁ ମ୍ୟାଡ଼ାମ, ପରିବେଶ ପ୍ରଦୂଷଣଟି ତ ଆମେ ସମସ୍ତେ ଜାଣିଛେ ପରିବେଶ କିପରି ଆମର ପ୍ରଦୂଷିତ ହେଉଛି।
0: ଆଜ୍ଞା,
1: ତାହେଲେ ପରିବେଶ ପ୍ରଦୂଷଣ ମାନେ ହେଉଛି ପ୍ରକୃତିର ବାୟୁ, ଜଳ, ମାଟି ଓ ପରିବେଶର ଅନ୍ୟାନ୍ୟ ଉପାଦାନରେ କ୍ଷତିକାରକ ପଦାର୍ଥ ମିଶି ତାହା ସ୍ୱାଭାବିକ ସନ୍ତୁଳନ ନଷ୍ଟ ହେବା। ଯେତେବେଳେ ମଣିଷ କାର୍ଯ୍ୟକଳାପ ଦ୍ୱାରା ପ୍ରକୃତି ଅସ୍ୱାଭାବିକ ଭାବରେ ଦୂଷିତ ହୁଏ ଏବଂ ଜଗତର କ୍ଷତି ସୃଷ୍ଟି କରେ, ସେହି ଅବସ୍ଥାକୁ ପରିବେଶ ପ୍ରଦୂଷଣ କୁହାଯାଏ। ଆଜିର ଆଧୁନିକ ଯୁଗରେ ବିଜ୍ଞାନ ଓ ଶିଳ୍ପ ଉନ୍ନତି ମାନବ ସମାଜକୁ ଅନେକ ସୁବିଧା ଦେଇଛି, କିନ୍ତୁ ଏହା ସହ ପରିବେଶ ପ୍ରଦୂଷଣ ଭୟଙ୍କର ରୂପ ନେଇଛି। କ'ଣ ପାଇଁ ନା, କାରଖାନାର ଧୂଆଁ, ଯାନବାହନରୁ ନିସ୍ତାରିତ ବିଷାକ୍ତ ଗ୍ୟାସ, ପ୍ଲାଷ୍ଟିକ ଅବଶିଷ୍ଟ, ରାସାୟନିକ ପଦାର୍ଥ ଓ ଜଙ୍ଗଲ କାଟ ଇତ୍ୟାଦି ପରିବେଶକୁ ଦୂଷିତ କରୁଛି। ଏହାର ପରିଣାମରେ ପୃଥିବୀର ସ୍ୱାଭାବିକ ସନ୍ତୁଳନ ଧୀରେ ଧୀରେ ନଷ୍ଟ ହୋଇଯାଉଛି। ପରିବେଶ ପ୍ରଦୂଷଣ କିଛି ମୁଖ୍ୟ ପ୍ରକାର ଅଛି। ପ୍ରଥମେ ବାୟୁ ପ୍ରଦୂଷଣ, ଯେତେବେଳେ ବାୟୁରେ ଧୂଆଁ, କାର୍ବନ ଡାଇଅକ୍ସାଇଡ, କାର୍ବନ ମୋନକ୍ସାଇଡ ଭଳି ବିଷାକ୍ତ ଗ୍ୟାସ

0: ଗୁଡ଼ାକ ମିଶିଯାଉଛି ସେତେବେଳେ ବାୟୁ ପ୍ରଦୂଷଣ ଘଟେ। ଏହା ଶ୍ୱାସକ୍ରିୟା ରୋଗ, ଆସ୍ତମା ଓ ଫୁସ୍ଫୁସ୍ ସମସ୍ୟା ସୃଷ୍ଟି କରିଥାଏ। ଦ୍ୱିତୀୟ ହେଉଛି ଜଳ ପ୍ରଦୂଷଣ। କାରଖାନାର ଅବଶିଷ୍ଟ ପ୍ଲାଷ୍ଟିକ ଓ ମଳମୂତ୍ର ନଦୀ, ପୋଖରୀ ଓ ସମୁଦ୍ରରେ ପକାଇବା ଦ୍ୱାରା ଜଳ ଦୂଷିତ ହୋଇଥାଏ, ମଣିଷଙ୍କ ମଧ୍ୟରେ ବିଭିନ୍ନ ରୋଗ ମଧ୍ୟ ସୃଷ୍ଟି କରିଥାଏ। ତୃତୀୟ ହେଉଛି ମାଟି ପ୍ରଦୂଷଣ। ଆଚ୍ଛା, ମାଟି କିପରି ପ୍ରଦୂଷଣ ହୁଏ? ରାସାୟନିକ ସାର, କୀଟନାଶକ ଓ ପ୍ଲାଷ୍ଟିକ ମାଟିର ଉର୍ବରତା କମେଇ ଦେଇଥାଏ, ଏଥିରୁ ଚାଷ ଉତ୍ପାଦନ କମିଯାଏ ଓ ଖାଦ୍ୟ ଶୃଙ୍ଖଳା ମଧ୍ୟ ପ୍ରଭାବିତ ହୁଏ। ଚତୁର୍ଥଟି ହେଉଛି ଶବ୍ଦ ପ୍ରଦୂଷଣ। ଯାନବାହନର ହର୍ନ, ଲାଉଡ୍ ସ୍ପିକର ଓ କାରଖାନାର ଅତ୍ୟଧିକ ଶବ୍ଦ ମଣିଷର ମାନସିକ ଶାନ୍ତି ନଷ୍ଟ କରିଥାଏ। ଏହା ଫଳରେ କ'ଣ ହୁଏ? ମୁଣ୍ଡ ବ୍ୟଥା ହୁଏ, ଚିନ୍ତା ଓ ଶ୍ରବଣ ଶକ୍ତି କମିଯିବା ଭଳି ସମସ୍ୟା ମଧ୍ୟ ଦେଖାଯାଇଥାଏ। ପରିବେଶ ପ୍ରଦୂଷଣରେ ଅନେକ ଭୟାବହ ପ୍ରଭାବ ରହିଛି, ଯେପରି ହେଉଛି ଗ୍ଲୋବାଲ ୱାର୍ମିଂ, ଅସମୟରେ ବର୍ଷା, ଖରା, ବନ୍ୟା, ହିମଶୈଳ ଗଳିବା ଓ ଜଳବାୟୁ ପରିବର୍ତ୍ତନର ଏହା ପ୍ରମୁଖ ଉଦାହରଣ। ଅନେକ ପ୍ରାଣୀ ଓ ଉଦ୍ଭିଦ ପ୍ରଜାତି ବିଲୁପ୍ତ ହେବାକୁ ବସିଲେଣି। ମଣିଷ ମଧ୍ୟ ବିଭିନ୍ନ ଜଟିଳ ରୋଗରେ ପୀଡ଼ିତ ହୋଇସାରିଲେଣି। ଦେଖନ୍ତୁ ମ୍ୟାଡମ୍, ଏହି ସମସ୍ୟାର ସମାଧାନ ପାଇଁ ଆମ ସମସ୍ତଙ୍କୁ ସଚେତନ ହେବା ପାଇଁ ପଡ଼ିବ। ଯେପରି ଅଧିକ ଗଛ ଲଗାଇବା, ପ୍ଲାଷ୍ଟିକ ବ୍ୟବହାର କମାଇବା, ପରିବେଶ ବନ୍ଧବ ଜିନିଷ ବ୍ୟବହାର କରିବା, ଜଳ ଏବଂ ବିଦ୍ୟୁତ ସଞ୍ଚୟ କରିବା ଏବଂ କାରଖାନାର ଯେଉଁ ବର୍ଜ୍ୟବସ୍ତୁ ପଦାର୍ଥକୁ ସଠିକ୍ ଭାବରେ ପରିଚାଳନା କରିବା ଦରକାର, ଏବଂ ସରକାରଙ୍କ ସହ ଲୋକମାନଙ୍କର ମଧ୍ୟ ସହଯୋଗ ଅତ୍ୟନ୍ତ ଜରୁରୀ।
1: ଆଜ୍ଞା ଆଜ୍ଞା। ତେବେ ମ୍ୟାଡ଼ାମ୍, ଆପଣ ତ କହିଲେ ଯେ ପ୍ରଦୂଷଣ ଦ୍ୱାରା କ'ଣ ପ୍ରୋବ୍ଲେମ୍ ହେଉଛି, ତେବେ ଏଇ ଯେଉଁ ପ୍ଲାଷ୍ଟିକ ରହୁଛି, ପ୍ଲାଷ୍ଟିକ ବ୍ୟବହାର ଆମେ କାହିଁକି କମାଇବା ଦରକାର ସେ ବିଷୟ ଟିକେ ଜଣାଇବେ।
0: ଆଚ୍ଛା, ପ୍ଲାଷ୍ଟିକ,
1: ଆଜ୍ଞା,
0: ଏବେ ଆମ ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକର ବହୁତ ମହତ୍ତ୍ୱପୂର୍ଣ୍ଣ ଭାଗ ରହିଛି। ଯେପରି ଆଜିର ଆଧୁନିକ ଯୁଗରେ ପ୍ଲାଷ୍ଟିକ ମଣିଷ ଜୀବନର ଏକ ସାଧାରଣ ଅଂଶ ହୋଇପଡ଼ିଛି। ବଜାରରେ ଥଳିରୁ ଆରମ୍ଭ କରି ପାଣି ବୋତଲ, ଖାଦ୍ୟ ପ୍ୟାକେଟ, ଖେଳନା, ଘରୋଇ ସାମଗ୍ରୀ ଓ ଶିଳ୍ପ କାରଖାନା ପର୍ଯ୍ୟନ୍ତ ପ୍ରାୟ ସମସ୍ତ କ୍ଷେତ୍ରରେ ପ୍ଲାଷ୍ଟିକ ବ୍ୟବହାର ହେଉଛି। ପ୍ଲାଷ୍ଟିକ ହାଲୁକା, ଶସ୍ତା ଓ ସହଜରେ ବ୍ୟବହାର ଯୋଗ୍ୟ, ସେଇଥିପାଇଁ ଏହାର ଚାହିଦା ମଧ୍ୟ ବଢ଼ୁଛି। କିନ୍ତୁ ଏହି ସୁବିଧା ଆଜି ପରିବେଶ ଓ ମାନବ ସମାଜ ପାଇଁ ଏକ ବଡ଼ ସଙ୍କଟ ରୂପରେ ନେଇଛି। ସେଥିପାଇଁ ପ୍ଲାଷ୍ଟିକ ବ୍ୟବହାର କମାଇବା ଆଜିର ସମୟର ଏକ ଅତ୍ୟନ୍ତ ଆବଶ୍ୟକ କାର୍ଯ୍ୟ। ତେଣୁ ପ୍ଲାଷ୍ଟିକର ସବୁଠାରୁ ବଡ଼ ସମସ୍ୟା ହେଉଛି ଏହା ସହଜରେ ପଚେ ନାହିଁ। କାଗଜପତ୍ର କିମ୍ବା କପଡ଼ା ପ୍ରକୃତିରେ କିଛି ସମୟ ପରେ ମିଶିଯାଏ, କିନ୍ତୁ ପ୍ଲାଷ୍ଟିକ ପଚିବା ପାଇଁ ଶତାଧିକ ବର୍ଷ ଲାଗେ। ଏହା ମାଟିରେ ପଡ଼ି ରହି ମାଟିର ଉର୍ବରତା ମଧ୍ୟ କମେଇ ଦିଏ ଓ ପରିବେଶରେ ସ୍ୱାଭାବିକ ସନ୍ତୁଳନକୁ ମଧ୍ୟ ନଷ୍ଟ କରିଥାଏ। ତେଣୁ ପ୍ଲାଷ୍ଟିକ ଜଳ ପ୍ରଦୂଷଣର ମଧ୍ୟ ଏକ ମୁଖ୍ୟ କାରଣ ଅଟେ। ଯେମିତି ଲୋକମାନେ ଅସାବଧାନତାରେ ପ୍ଲାଷ୍ଟିକ ଥଳି ଓ ବୋତଲ ଅନ୍ୟାନ୍ୟ ଅବଶିଷ୍ଟ ନଦୀ, ପୋଖରୀ, ସମୁଦ୍ରରେ ପକାଇ ଦେଇଥାନ୍ତି, ଏହା କ'ଣ କରେ? ଜଳକୁ ଦୂଷିତ କରେ ଓ ଜଳଜୀବ ଯେଉଁମାନେ ଅଛନ୍ତି, ଜଳର ଜୀବମାନଙ୍କର ଜୀବନକୁ ବିପଦରେ ପକାଏ। ଅନେକ ମାଛ, କଚ୍ଛପ ଏବଂ ସମୁଦ୍ର ପକ୍ଷୀ ପ୍ଲାଷ୍ଟିକକୁ ଖାଦ୍ୟ ଭାବେ ଖାଇଦେଇଥାନ୍ତି ଏବଂ ମୃତ୍ୟୁବରଣ କରିଥାନ୍ତି। ତେଣୁ ପ୍ଲାଷ୍ଟିକ ଜଳିବାରୁ ଡାଇଅକ୍ସିନ ଓ ଫ୍ୟୁରନ ଭଳି ବିଷାକ୍ତ ଗ୍ୟାସ ବାହାରୁଥାଏ, ଯାହା ମଣିଷର ଶ୍ୱାସକ୍ରିୟାରେ ଗୁରୁତ୍ୱ ଭାବେ ପ୍ରଭାବ ପକାଏ। ଏଥିରୁ ଆସ୍ତମା, କ୍ୟାନ୍ସର ଓ ଫୁସ୍ଫୁସ୍ ରୋଗ ହେବାର ମଧ୍ୟ ସମ୍ଭାବନା ବଢ଼ିଥାଏ। ସେହିପରି ପ୍ଲାଷ୍ଟିକ ମାନବ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ କ୍ଷତିକାରକ। ବହୁତ ପ୍ଲାଷ୍ଟିକ ସାମଗ୍ରୀରେ ବିଷାକ୍ତ ରାସାୟନିକ ଥାଏ, ଯାହା ଖାଦ୍ୟ କିମ୍ବା ପାଣି ସହ ଶରୀରକୁ ପ୍ରବେଶ କରେ। ଏହା ହର୍ମୋନ ସମସ୍ୟା, ହୃଦରୋଗ ଓ ଅନ୍ୟାନ୍ୟ ଜଟିଳ ରୋଗ ସୃଷ୍ଟି କରେ। ବିଶେଷ କରି ଗରମ ଖାଦ୍ୟକୁ ପ୍ଲାଷ୍ଟିକ ପାତ୍ରରେ ରଖିବା ଅତ୍ୟନ୍ତ କ୍ଷତିକାରକ। ସହର ଓ ଗ୍ରାମରେ ପ୍ଲାଷ୍ଟିକ ଆବର୍ଜନା ନାଳା, ଡ୍ରେନ ଗୁଡ଼ିକୁ ବନ୍ଦ କରିଦିଏ, ଫଳରେ ବର୍ଷା ସମୟରେ ଜଳ ଜମି ରହି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ। ଅନେକ ସ୍ଥାନରେ ଏହା ରୋଗ ବ୍ୟାପନ କାରଣର ମଧ୍ୟ ବିଶେଷ କାରଣ ହୋଇଥାଏ। ପ୍ଲାଷ୍ଟିକ କେବଳ ପୃଥିବୀରେ ନୁହେଁ, ସମୁଦ୍ରର ଗଭୀର ଅଞ୍ଚଳ ପର୍ଯ୍ୟନ୍ତ ପହଞ୍ଚିଗଲାଣି। ବୈଜ୍ଞାନିକମାନେ ମଧ୍ୟ କହୁଛନ୍ତି ଯେ ସମୁଦ୍ରରେ ଥିବା ମାଇକ୍ରୋପ୍ଲାଷ୍ଟିକ ଖାଦ୍ୟ ଶୃଙ୍ଖଳା ମାଧ୍ୟମରେ ମଣିଷ ଶରୀରକୁ ମଧ୍ୟ ପ୍ରବେଶ କରୁଛି। ଏହା ଭବିଷ୍ୟତ ପିଢ଼ି ପାଇଁ ଏକ ଗୁରୁତର ସତର୍କ ସଙ୍କେତ। ଏଥିପାଇଁ ସରକାର ମଧ୍ୟ ଅନେକ ସ୍ଥାନରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ଉପରେ ପ୍ରତିବନ୍ଧ ଲାଗୁ କରିଛନ୍ତି। କିନ୍ତୁ କେବଳ ଆଇନ ହେଲେ ହେବ ନାହିଁ, ଲୋକମାନଙ୍କର ମନୋଭାବ ବଦଳିବା ଆବଶ୍ୟକ। ସ୍କୁଲ, କଲେଜ ଏବଂ ସାମାଜିକ ସଂଗଠନରେ ଏଇନେ ସଚେତନା କାର୍ଯ୍ୟକ୍ରମ କରିବା ଉଚିତ। ପ୍ରତ୍ୟେକ ଛୋଟ ପଦକ୍ଷେପ ବଡ଼ ପରିବର୍ତ୍ତନ ଆଣିପାରେ। ତେଣୁ ଯେତେବେଳେ ଆମେ ବଜାରକୁ ଯାଉଛେ କପଡ଼ା ବ୍ୟାଗ ନେବା, ପ୍ଲାଷ୍ଟିକ ବୋତଲ ବଦଳରେ ଷ୍ଟିଲ କିମ୍ବା କାଚର ବୋତଲ ବ୍ୟବହାର କରିବା, ଅନାବଶ୍ୟକ ପ୍ଲାଷ୍ଟିକ ବସ୍ତୁ କିଣିବା ବନ୍ଦ କରିବା ଭଳି ଅଭ୍ୟାସ ପରିବେଶକୁ ସୁରକ୍ଷା କରିପାରିବ।
1: ଆଜ୍ଞା, ବହୁତ ସୁନ୍ଦର ମ୍ୟାଡମ୍। ତେବେ

0: ଗଛ ଲଗାଇବା ଦ୍ୱାରା ପରିବେଶକୁ କ'ଣ ଲାଭ ମିଳିଥାଏ?
1: ମ୍ୟାଡାମ, ସୃଷ୍ଟିର ଆରମ୍ଭରୁ ତ ଗଛ ହେଉଛି ଆମର ମୁଖ୍ୟ ଉପାଦାନ।
0: ଆଜ୍ଞା,
1: ଆମକୁ ଜୀବନ ଦେଇଥାଏ, ଆମେ ଗଛ ଆମର ଜୀବନ ବୋଲି ଆମେ ଜାଣିଥାଉ। ସେଇଥିପାଇଁ ଗଛ ହେଉଛି ପ୍ରକୃତିର ଅମୂଲ୍ୟ ଉପହାର।
0: ଆଜ୍ଞା,
1: ତେଣୁ ପୃଥିବୀରେ ଜୀବନର ଅସ୍ତିତ୍ୱ ରକ୍ଷା ପାଇଁ ଗଛର ଭୂମିକା ଅପରିହାର୍ଯ୍ୟ। ମଣିଷ ହୁଅନ୍ତୁ, ପଶୁପକ୍ଷୀ ଓ ସମସ୍ତ ଜୀବଜଗତର ସିଧା କିମ୍ବା ପରୋକ୍ଷ ଭାବରେ ଗଛ ଉପରେ ନିର୍ଭର କରନ୍ତି। ଗଛ ଆମକୁ ଅକ୍ସିଜେନ୍ ଦିଏ, ଫଳ ଫୁଲ କାଠ ଔଷଧ ଓ ଛାୟା ଦେବା ସହ ପରିବେଶର ସନ୍ତୁଳନ ମଧ୍ୟ ରକ୍ଷା କରିଥାଏ।
0: ଆଜ୍ଞା,
1: ସେଥିପାଇଁ ଗଛ ଅଛି ତ ଜୀବନ ଅଛି ବୋଲି ଆମେ କୁହାଯାଉଛି। ବର୍ତ୍ତମାନ ସମୟରେ ଜଙ୍ଗଲ କାଟା ହେଉଛି, ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ ଯୋଗୁଁ ପରିବେଶ ଭୟଙ୍କର ଭାବରେ ପ୍ରଭାବିତ ହେଉଛି।
0: ଆଜ୍ଞା,
1: ଏହି ପରିସ୍ଥିତିରେ ଗଛ ଲଗାଇବା ପରିବେଶ ସୁରକ୍ଷାର ସବୁଠାରୁ ସରଳ ଓ ପ୍ରଭାବଶାଳୀ ଉପାୟ। ଗଛ କେବଳ ପ୍ରକୃତିର ସୌନ୍ଦର୍ଯ୍ୟ ବଢ଼ାଏନି, ଏବଂ ଆମର ପୃଥିବୀକୁ ମଧ୍ୟ ସୁସ୍ଥ ଓ ସୁରକ୍ଷିତ ରଖିବାରେ ବଡ଼ ଭୂମିକା ନେଇଥାଏ। ତେଣୁ ଆମମାନଙ୍କୁ ମ୍ୟାଡାମ, ଗଛ ଲଗାଇବାର ସବୁଠାରୁ ବଡ଼ ଲାଭ ହେଉଛି ଏହା ବାୟୁକୁ ଶୁଦ୍ଧ କରେ। ଗଛ ବାୟୁର କାର୍ବନ ଡାଇଅକ୍ସାଇଡକୁ ଶୋଷଣ କରି ଅକ୍ସିଜେନ୍ ଛାଡ଼ିଥାଏ। ମଣିଷ ଓ ପଶୁପକ୍ଷୀ ଏହି ଅକ୍ସିଜେନ୍ ଦ୍ୱାରା ବଞ୍ଚିଥାନ୍ତି। ଗଛ ଧୂଳିକଣା ଓ ବିଷାକ୍ତ ଗ୍ୟାସକୁ ମଧ୍ୟ ଶୋଷଣ କରି ବାୟୁ ପ୍ରଦୂଷଣ କମାଏ। ଏହାଫଳରେ ପରିବେଶରେ ସୁସ୍ଥ ରହେ ଏବଂ ଶ୍ୱାସକ୍ରିୟା ସମ୍ବନ୍ଧୀୟ ରୋଗ ମଧ୍ୟ କମିଯାଇଥାଏ। ଗଛ ଜଳବାୟୁ ସନ୍ତୁଳନ ରକ୍ଷାରେ ମଧ୍ୟ ବହୁତ ସାହାଯ୍ୟ କରିଥାଏ। ଦେଖନ୍ତୁ, ବର୍ତ୍ତମାନ ପୃଥିବୀର ତାପମାତ୍ରା ବଢ଼ୁଛି, ଯାହାକୁ ଗ୍ଲୋବାଲ ୱାର୍ମିଂ କୁହାଯାଉଛି। ଗଛ କାର୍ବନ ଶୋଷଣ କରେ ଓ ତାପ ବୃଦ୍ଧିକୁ କମାଇଥାଏ। ଯେଉଁ ସ୍ଥାନରେ ଅଧିକ ଗଛ ରହେ ସେଠାରେ ତାପମାତ୍ରା ସାଧାରଣତଃ କମ୍ ରହେ ଓ ପରିବେଶ ଶୀତଳ ଅନୁଭବ ହୁଏ। ତେଣୁ ମ୍ୟାଡାମ ଦେଖନ୍ତୁ, ଯେଉଁ ଗଛ କଟା ଚାଲିଛି, ସେଥିପାଇଁ ପ୍ରକୃତି ଆମକୁ ନିଜେ ଜଣାଇ ଦେଉଛି ଯେ ଆଗକୁ ଆମର ଭବିଷ୍ୟତ କିପରି ଅନ୍ଧକାରମୟ ହେଇଯାଉଛି। ତେଣୁ ଗଛ ବର୍ଷା ହେବାରେ ମଧ୍ୟ ସାହାଯ୍ୟ କରିଥାଏ। ଗଛର ପତ୍ରରୁ ଜଳ ବାଷ୍ପ ଆକାଶକୁ ଯାଇ ମେଘ ସୃଷ୍ଟି କରେ, ଯାହା ବର୍ଷାର କାରଣ ହୋଇଥାଏ। କିନ୍ତୁ ଜଙ୍ଗଲ କାଟ ଦ୍ୱାରା ଏହା ସମ୍ଭବ ହୋଇପାରୁନାହିଁ। ଯେଉଁଠାରେ ଜଙ୍ଗଲ ଅଧିକ ରହେ ସେଠାରେ ସାଧାରଣତଃ ବର୍ଷା ଭଲ ହୁଏ। ତେଣୁ ଗଛ ଲଗାଇବା ଜଳ ସଙ୍କଟ ଦୂର କରିବାର ମଧ୍ୟ ଉପକାରୀ ହୋଇଥାଏ। ସହର ଅଞ୍ଚଳରେ ଗଛ ଲଗାଇବାରୁ ପରିବେଶ ସୁନ୍ଦର ଓ ଶାନ୍ତ ରହେ। ରାସ୍ତା ପାଖରେ ଥିବା ଗଛ ଧୂଳି ଓ ଶବ୍ଦ ପ୍ରଦୂଷଣ କମାଇଥାଏ। ପାର୍କ ଓ ବଗିଚାରେ ଗଛ ଲୋକମାନଙ୍କୁ ମାନସିକ ଶାନ୍ତି ଓ ସ୍ୱାସ୍ଥ୍ୟତା ଦେଇଥାଏ। ତେଣୁ ପ୍ରତ୍ୟେକ ମଣିଷ ଯଦି ଜୀବନରେ ଅତି କମ୍ରେ ଗୋଟିଏ ଗଛ ଲଗାଏ, ତାହାର ଯତ୍ନ ନେବେ, ତେବେ ପରିବେଶରେ ବଡ଼ ପରିବର୍ତ୍ତନ ଆସିପାରିବ। କେବଳ ଗଛ ଲଗାଇଲେ ହେବ ନାହିଁ, ତାକୁ ସୁରକ୍ଷା କରିବା ମଧ୍ୟ ନିହାତି ଜରୁରୀ।
0: ଆପଣ ଯେଉଁ ଗ୍ଲୋବାଲ ୱାର୍ମିଂ ବିଷୟରେ କହିଲେ,
1: ଆଜ୍ଞା,
0: ତେବେ ଏଇ ଯେଉଁ ଗ୍ଲୋବାଲ ୱାର୍ମିଂ ବା ବିଶ୍ୱ ତାପମାତ୍ରା ବୃଦ୍ଧି ଆମେ କହୁଛେ, ତାହା କ'ଣ, ସେ ବିଷୟରେ ଟିକେ ଆମ ଶ୍ରୋତା ବନ୍ଧୁମାନଙ୍କୁ ଅବଗତ କରାଇବେ?
1: ଆଜ୍ଞା, ଦେଖନ୍ତୁ ମ୍ୟାଡାମ, ଗ୍ଲୋବାଲ ୱାର୍ମିଂ ହେଉଛି ବର୍ତ୍ତମାନ ବିଶ୍ୱର ସବୁଠାରୁ ଗୁରୁତର ପରିବେଶୀୟ ସମସ୍ୟା ମାନଙ୍କ ମଧ୍ୟରୁ ଗୋଟିଏ।
0: ଆଜ୍ଞା,
1: ଗ୍ଲୋବାଲ ମାନେ ସମଗ୍ର ପୃଥିବୀ, ଏବଂ ୱାର୍ମିଂ ମାନେ ହେଉଛି ଉଷ୍ଣତା ବଢ଼ିବା, ତେଣୁ ସେଇଟାକୁ ଆମେ ଗ୍ଲୋବାଲ ୱାର୍ମିଂ ବୋଲି କହିଥାଉ। ପୃଥିବୀର ଉଷ୍ମତା ବଢ଼ିବା ଅର୍ଥାତ୍ ପୃଥିବୀର ସାଧାରଣତଃ ତାପମାତ୍ରା ଧୀରେ ଧୀରେ ବଢ଼ିବାକୁ ଗ୍ଲୋବାଲ ୱାର୍ମିଂ କୁହାଯାଏ। ଏହା କେବଳ ଗରମ ବଢ଼ିବାର ଘଟଣା ନୁହେଁ, ବରଂ ପୃଥିବୀର ସମଗ୍ର ଜଳବାୟୁ ପ୍ରଣାଳୀରେ ଏକ ଭୟଙ୍କର ପରିବର୍ତ୍ତନ ହୋଇଥାଏ। ପୃଥିବୀର ଚାରିପାଖରେ ଥିବା ବାୟୁମଣ୍ଡଳ ସୂର୍ଯ୍ୟର ତାପକୁ ନିୟନ୍ତ୍ରଣ କରି ପୃଥିବୀକୁ ବାସୋପଯୋଗୀ କରିଥାଏ। କିନ୍ତୁ ମଣିଷ ଅତ୍ୟଧିକ ଶିଳ୍ପକରଣ, ଯାନବାହନ ବୃଦ୍ଧି, ଜଙ୍ଗଲ କାଟ ଓ ଇନ୍ଧନ ପୋଡ଼ିବା ଯୋଗୁଁ ବାୟୁମଣ୍ଡଳରେ କାର୍ବନ ଡାଇଅକ୍ସାଇଡ, ମିଥେନ ଓ ନାଇଟ୍ରେସ ଅକ୍ସାଇଡ ଭଳି ଗ୍ରୀନ ହାଉସ ଗ୍ୟାସ ବହୁତ ବଢ଼ିଯାଇଛି। ଏହି ଗ୍ୟାସ ମାନେ ସୂର୍ଯ୍ୟର ତାପକୁ ବାହାରକୁ ଯିବାକୁ ରୋକି ଦେଇଥାନ୍ତି, ଫଳରେ ପୃଥିବୀରେ ଧୀରେ ଧୀରେ ଅଧିକ ଉଷ୍ମତା ବଢ଼ିଯାଉଛି। ଏହି ପ୍ରକ୍ରିୟାକୁ ଗ୍ରୀନ ହାଉସ ପ୍ରଭାବ କୁହାଯାଉଛି। ତେଣୁ ଗ୍ଲୋବାଲ ୱାର୍ମିଂର ମୁଖ୍ୟ କାରଣ ହେଉଛି ମଣିଷର ଅସଚେତନ କାର୍ଯ୍ୟକଳାପ। ପ୍ରଥମେ ଯାନବାହନରୁ ବାହାରୁଥିବା ଧୂଆଁ ବହୁତ ମାତ୍ରାରେ କାର୍ବନ ଡାଇଅକ୍ସାଇଡ ସୃଷ୍ଟି କରୁଛି। ଦ୍ୱିତୀୟରେ କାରଖାନା ଓ ବିଦ୍ୟୁତ କେନ୍ଦ୍ରର କୋଇଲା, ପେଟ୍ରୋଲ ଓ ଡିଜେଲ ପୋଡ଼ିବାରୁ ଯେଉଁ ବହୁତ ବିଷାକ୍ତ ଗ୍ୟାସ ବାହାରୁଛି। ତୃତୀୟରେ ଜଙ୍ଗଲ କାଟ ହେଉଛି ଗ୍ଲୋବାଲ ୱାର୍ମିଂର ଏକ ବଡ଼ କାରଣ। ଗଛ କାର୍ବନ ଡାଇଅକ୍ସାଇଡ ଶୋଷଣ କରେ, କିନ୍ତୁ ଗଛ କମିଯାଇଥିବାରୁ ବାୟୁରେ ଏହି ଗ୍ୟାସଟି ବଢ଼ିଯାଉଛି। ଗ୍ଲୋବାଲ ୱାର୍ମିଂର ପ୍ରଭାବ ସମଗ୍ର ପୃଥିବୀରେ ଦେଖାଯାଉଛି। ପୃଥିବୀର ତାପମାତ୍ରା ବଢ଼ିବାରୁ ହିମାଳୟ ଓ ଧ୍ରୁବ ଅଞ୍ଚଳର ବରଫ ଗଳୁଛି, ଏହାଫଳରେ ସମୁଦ୍ରର ଜଳସ୍ତର ମଧ୍ୟ ବଢ଼ୁଛି। ଭବିଷ୍ୟତରେ ଅନେକ ସମୁଦ୍ର ତଟ ଅଞ୍ଚଳ ଓ ଦ୍ୱୀପ ଜଳମଗ୍ନ ହେବାର ଆଶଙ୍କା ରହିଛି। ପଶୁପକ୍ଷୀ ଓ ଜୀବ ବୈଚିତ୍ର୍ୟ ମଧ୍ୟ ଏହାର ପ୍ରଭାବରେ ବିପଦରେ ପଡୁଛି। ବହୁ ପ୍ରାଣୀ ନିଜର ପ୍ରାକୃତିକ ଆଶ୍ରୟସ୍ଥଳୀ ହରାଉଛନ୍ତି, ଏହାଦ୍ୱାରା ଶୀତଳ ଅଞ୍ଚଳର ପ୍ରାଣୀମାନେ ମଧ୍ୟ ବିଲୁପ୍ତିର ସମ୍ମୁଖୀନ ହେଉଛନ୍ତି। ଗ୍ଲୋବାଲ ୱାର୍ମିଂ ରୋକିବା ପାଇଁ ସମଗ୍ର ବିଶ୍ୱକୁ ଏକାସାଥି କାମ କରିବା ପାଇଁ ପଡିବ। ପ୍ରଥମେ ଆମେ ଗଛ ଲଗାଇବା ଓ ଜଙ୍ଗଲ ସୁରକ୍ଷା କରିବା ଦରକାର। ଦ୍ୱିତୀୟରେ ପେଟ୍ରୋଲ ଓ ଡିଜେଲର ବ୍ୟବହାର କମାଇବା, ସୂର୍ଯ୍ୟ ଶକ୍ତି ଓ ପବନ ଶକ୍ତି ଭଳି ପରିବେଶ ବନ୍ଧବ ଶକ୍ତି ବ୍ୟବହାର କରିବା ଉଚିତ, ଯେଉଁଟାକୁ ଆମେ ସୋଲାର ସିଷ୍ଟମ କହୁଛେ। ତୃତୀୟରେ ପ୍ଲାଷ୍ଟିକ ବ୍ୟବହାର କମାଇବା ଓ ପରିବେଶ ପ୍ରଦୂଷଣ ରୋକିବା ଆବଶ୍ୟକ। ଏଥିରେ ସରକାର ମଧ୍ୟ ବିଭିନ୍ନ ପରିବେଶର ସୁରକ୍ଷା ଆଇନ ଓ ଆନ୍ତର୍ଜାତିକ ସମ୍ମିଳନୀ ମାଧ୍ୟମରେ ଗ୍ଲୋବାଲ ୱାର୍ମିଂ ରୋକିବା ପାଇଁ ଚେଷ୍ଟା କରିଛନ୍ତି, କିନ୍ତୁ ସରକାରଙ୍କର ପ୍ରୟାସ ପର୍ଯ୍ୟାପ୍ତ ନୁହେଁ। ପ୍ରତ୍ୟେକ ନାଗରିକଙ୍କୁ ଏହାକୁ ନିଜ ଦାୟିତ୍ୱ ଭାବେ ନେବା ଦରକାର।
0: ତେବେ ମ୍ୟାଡାମ ଆପଣ ତ କହିଲେ ଗ୍ଲୋବାଲ ୱାର୍ମିଂ କଣ, ତେବେ ମ୍ୟାଡାମ ରିଡ୍ୟୁସ ରିୟୁଜ ରିସାଇକେଲ ଏହାର ଯୋଉ ରହିଛି ମିନିଂ ବା ଅର୍ଥ କଣ, ସେ ବିଷୟ ଟିକେ ଆମ ଶ୍ରୋତା ବନ୍ଧୁମାନଙ୍କୁ ଜଣେଇବେ।
1: ହଁ ମ୍ୟାଡାମ, ରିଡ୍ୟୁସ ରିୟୁଜ ରିସାଇକେଲ ଏ ତିନୋଟି ହେଉଛି ପରିବେଶ ସୁରକ୍ଷା ପାଇଁ ବିଶ୍ୱବ୍ୟାପୀ ଭାବରେ ଗ୍ରହିତ ଏକ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ। ଯେମିତି ଏହାକୁ ସାଧାରଣତଃ ଆମେ କ'ଣ କହିଥାଉ, 3R ବୋଲି କୁହାଯାଏ। ବଢୁଥିବା ପ୍ରଦୂଷଣ, ପ୍ଲାଷ୍ଟିକ ଆବର୍ଜନା, ପ୍ରାକୃତିକ ସମ୍ପଦର ଅପଚୟ ଓ ପରିବେଶ ସମସ୍ୟାକୁ ରୋକିବା ପାଇଁ ଏହି 3R ନୀତି ଅତ୍ୟନ୍ତ ଆବଶ୍ୟକ। ଯେମିତି ଏଇଟା ଏକ ସ୍ଲୋଗାନ ନୁହେଁ, ବରଂ ଏକ ସୁସ୍ଥ ଓ ଦାୟିତ୍ୱପୂର୍ଣ୍ଣ ଜୀବନଶୈଳୀର ଏକ ପରିଚୟ। ରିଡ୍ୟୁସର ଅର୍ଥ ହେଉଛି କମ୍ ବ୍ୟବହାର କରିବା। ଯେମିତି ଯେତେ ଆବଶ୍ୟକ, ଯେତିକି ପରିମାଣରେ ଆବଶ୍ୟକ ସେତିକି ମାତ୍ରାର ବସ୍ତୁ ବ୍ୟବହାର କରି ଅପଚୟକୁ ରୋକିବା। ଆଜିର ସମୟରେ ମଣିଷ ଅନେକ ସମୟରେ ଅନାବଶ୍ୟକ ଭାବରେ ପ୍ଲାଷ୍ଟିକ, ବିଦ୍ୟୁତ, ପାଣି ଓ ଅନ୍ୟାନ୍ୟ ସମ୍ପଦ ବ୍ୟବହାର କରୁଛି। ଏହାଫଳରେ କ'ଣ ହେଉଛି, ପ୍ରାକୃତିକ ସମ୍ପଦ ଶୀଘ୍ର ଶେଷ ହୋଇଯାଉଛି ଓ ପରିବେଶ ପ୍ରଦୂଷଣ ବଢ଼ିଯାଉଛି। ତେଣୁ ରିଡ୍ୟୁସ ଆମକୁ ଶିଖାଏ ଯେ ଅନାବଶ୍ୟକ ବ୍ୟବହାର କମାଇବା ଦରକାର। ଉଦାହରଣ ସ୍ୱରୂପ ପ୍ଲାଷ୍ଟିକ ଥଳିରେ ବ୍ୟବହାର କମାଇବା, କପଡ଼ା ବ୍ୟାଗ ବ୍ୟବହାର କରିବା, ବିଦ୍ୟୁତ ବତୀ ବନ୍ଦ କରିବା, ଯେତେବେଳେ ଜରୁରୀ ସେତେବେଳେ ଜଳାଇବା, ଏହାଦ୍ୱାରା ପରିବେଶ ଉପରେ ଚାପ କମିଥାଏ। ଆଚ୍ଛା, ରିୟୁଜ ରିୟୁଜର ଅର୍ଥ ହେଉଛି ପୁନର୍ବ୍ୟବହାର ବା ପୁନଃ ବ୍ୟବହାର। ଅନେକ ସମୟରେ ଆମେ ଗୋଟିଏ ଥର ବ୍ୟବହାର କରି ବସ୍ତୁକୁ ଫିଙ୍ଗି ଦେଇଥାଉ, କିନ୍ତୁ ସେହି ବସ୍ତୁକୁ ପୁଣି ଥରେ ବ୍ୟବହାର କରାଯାଇପାରେ। ଏହା ଆବର୍ଜନା କମାଇବା ସହ ସମ୍ପଦ ସଞ୍ଚୟ ମଧ୍ୟ କରେ। ଯେପରି କାଚ ବୋତଲ, ପୁରୁଣା କପଡ଼ା, ପୁସ୍ତକ, ବ୍ୟାଗ ଓ ଫର୍ଣ୍ଣିଚର ପୁନଃ ବ୍ୟବହାର କରାଯାଇପାରିବ। ପୁରୁଣା କପଡ଼ାକୁ ପୋଛା କପଡ଼ା ଭାବେ ଆମେ ବ୍ୟବହାର କରିପାରିବା, କିମ୍ବା ପୁରୁଣା ଖାତା ଖାଲି ପୃଷ୍ଠାକୁ ଲେଖିବା ପାଇଁ ନେଇ ବ୍ୟବହାର କରିପାରିବା। ଏହା ନୂଆ ବସ୍ତୁ ତିଆରି ପାଇଁ ଆବଶ୍ୟକ ସମ୍ପଦ ଓ ଶକ୍ତିକୁ ସଞ୍ଚୟ କରିଥାଏ। ମ୍ୟାଡାମ, ରିସାଇକେଲ ହେଉଛି ଯୋଉ ତୃତୀୟ ସ୍ତରଟି, ତାର ହେଉଛି ରିସାଇକେଲ, ତାର ଅର୍ଥ ହେଉଛି ପୁନଃ ପ୍ରକ୍ରିୟାକରଣ କରି ନୂଆ ବସ୍ତୁ ତିଆରି କରିବା। କେତେକ ବସ୍ତୁ ସିଧାସଳଖ ପୁନଃ ବ୍ୟବହାର ହୋଇନପାରିଲେ ମଧ୍ୟ ସେଗୁଡ଼ିକୁ ପ୍ରକ୍ରିୟାକରଣ କରି ନୂଆ ସାମଗ୍ରୀ ତିଆରି କରାଯାଇପାରେ। ଏହା ଆବର୍ଜନାକୁ କମାଏ ଓ ପ୍ରାକୃତିକ ସମ୍ପଦକୁ ସୁରକ୍ଷା କରିଥାଏ। ଯେପରି ପୁରୁଣା କାଗଜକୁ ନୂଆ କାଗଜ, ପ୍ଲାଷ୍ଟିକରୁ ନୂଆ ପ୍ଲାଷ୍ଟିକ ସାମଗ୍ରୀ ଓ ଧାତୁରୁ ନୂଆ ଉପକରଣ ତିଆରି କରାଯାଇପାରେ। ଏହାଫଳରେ କ'ଣ ହୋଇଥାଏ, ଜଙ୍ଗଲ କାଟ କମିଥାଏ, ଶକ୍ତି ସଞ୍ଚୟ ହୁଏ ଓ ପ୍ରଦୂଷଣ ମଧ୍ୟ ହ୍ରାସ ହୋଇଥାଏ। ତେଣୁ ଏଇ ଯେଉଁ ନୀତିଟି ଆମେ କହିଲେ ରିଡ୍ୟୁସ ରିୟୁଜ ରିସାଇକେଲ 3R ନୀତି ପରିବେଶରେ ସୁରକ୍ଷାରେ ବହୁତ ବଡ଼ ଭୂମିକା ନେଇଥାଏ। ଏହା ଆବର୍ଜନା କମାଏ, ପ୍ରଦୂଷଣ ହ୍ରାସ କରେ ଓ ପ୍ରାକୃତିକ ସମ୍ପଦକୁ ମଧ୍ୟ ସୁରକ୍ଷିତ ରଖିଥାଏ।
0: ତେବେ ମ୍ୟାଡାମ ଆପଣ ତ କହିଲେ 3R ସମ୍ପର୍କରେ, ତେବେ ପରିବେଶ ସୁରକ୍ଷାରେ ଆମର ଜନସାଧାରଣଙ୍କର ଭୂମିକା କ'ଣ ରହିଛି?
1: ଦେଖନ୍ତୁ ମ୍ୟାଡାମ, ପରିବେଶ ସୁରକ୍ଷାରେ ଜନସାଧାରଣଙ୍କର ହିଁ ଅଧିକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। କାରଣ ପରିବେଶକୁ ସଜାଡ଼ୁ ଆମେ, ନଷ୍ଟ ବି ମଧ୍ୟ କରୁ ଆମେ। ତେଣୁ ପରିବେଶ ହେଉଛି ଆମର ଜୀବନର ମୂଳ ଆଧାର। ବାୟୁ, ଜଳ, ମାଟି, ଗଛ, ପଶୁପକ୍ଷୀ ଓ ପ୍ରାକୃତିକ ସମ୍ପଦ ମିଶି ପରିବେଶ ଗଠନ କରେ। ମଣିଷର ଜୀବନ ପୁରାପୁରି ଆମେ ପରିବେଶ ଉପରେ ନିର୍ଭରଶୀଳ, କିନ୍ତୁ ଆଜି ଶିଳ୍ପୀକରଣ, ଜଙ୍ଗଲ କାଟ, ପ୍ଲାଷ୍ଟିକ ବ୍ୟବହାର ଓ ପ୍ରଦୂଷଣ ଯୋଗୁଁ ପରିବେଶର ଭୟଙ୍କର ଭାବରେ କ୍ଷତି ହେଉଛି। ଏହି ପରିସ୍ଥିତିରେ କେବଳ ସରକାର କିମ୍ବା ସଂଗଠନ ନୁହେଁ, ଜନସାଧାରଣଙ୍କର ବା ଆମମାନଙ୍କର ମଧ୍ୟ ମୁଖ୍ୟ ଭୂମିକା ରହିଛି। ପରିବେଶର ସୁରକ୍ଷା ଏକ ଦିନର କାମ ନୁହେଁ, ଏହା ଏକ ସାମୂହିକ ଦାୟିତ୍ୱ। ପ୍ରତ୍ୟେକ ନାଗରିକ ଯଦି ନିଜର ଦୈନନ୍ଦିନ ଜୀବନରେ ଛୋଟ ଛୋଟ ସଚେତନ ପଦକ୍ଷେପ ନେବ, ତେବେ ବଡ଼ ପରିବର୍ତ୍ତନ ଆଣିହେବ। ଜନସାଧାରଣଙ୍କ ସଚେତନା ଓ ସହଯୋଗ ବିନା ପରିବେଶକୁ କେବେ ବି ସୁରକ୍ଷା କରିବା ସମ୍ଭବ ନୁହେଁ। ତେଣୁ ଏହା ହେଉଛି ପରିବେଶ ସୁରକ୍ଷାରେ ଜନସାଧାରଣଙ୍କର ପ୍ରଥମ ଭୂମିକା ହେଉଛି କ'ଣ କରିବା, ଗଛ ଲଗାଇବା ଓ ଗଛର ସୁରକ୍ଷା କରିବା। ଗଛ ଥିଲେ ବାୟୁକୁ ଶୁଦ୍ଧ କରିବ, ଅକ୍ସିଜେନ୍ ଦେଇଥାଏ ଓ ଜଳବାୟୁକୁ ସନ୍ତୁଳନ ରଖିଥାଏ। ଯଦି ପ୍ରତ୍ୟେକ ଲୋକ ଅତି କମରେ ଗୋଟିଏ ଗଛ ଲଗାଏ, ତାହାର ଯତ୍ନ ନେବା, ତେବେ ପରିବେଶରେ ବଡ଼ ପରିବର୍ତ୍ତନ ଆସିପାରିବ।
0: ତେବେ ମ୍ୟାଡ଼ାମ୍, ଆପଣ ତ ସବୁକିଛି କହିସାରିଲେଣି, ତେବେ ଶେଷରେ ସୁସ୍ଥ ପରିବେଶ ହିଁ ସୁସ୍ଥ ଜୀବନ, ଏହାକୁ ନେଇ ଆପଣଙ୍କର ମତାମତ କ'ଣ ରହିବ?
1: ହଁ ମ୍ୟାଡ଼ାମ୍, ସୁସ୍ଥ ପରିବେଶ ହିଁ ସୁସ୍ଥ ଜୀବନ,
0: ଆଜ୍ଞା,
1: ଏଇଟା ହେଲା ଆମ ଜୀବନର ମୂଳ ମନ୍ତ୍ର। ସୁସ୍ଥ ପରିବେଶ ହିଁ ସୁସ୍ଥ ଜୀବନ, ଏ କଥାଟି ମଣିଷ ଜୀବନ ଓ ପ୍ରକୃତିର ଅତୁଟ ସମ୍ପର୍କକୁ ସ୍ପଷ୍ଟ କରେ। ଆମେ ଶ୍ୱାସ ନେବା ପାଇଁ ଶୁଦ୍ଧ ବାୟୁ, ପିଇବା ପାଇଁ ପରିଷ୍କାର ପାଣି, ଖାଦ୍ୟ ପାଇଁ ଉର୍ବର ମାଟି ଓ ଜୀବନ ପାଇଁ ସନ୍ତୁଳିତ ଜଳବାୟୁ ଆବଶ୍ୟକ କରୁ। କିନ୍ତୁ ଯଦି ପରିବେଶ ଅସୁସ୍ଥ ହୋଇଯାଏ, ତେବେ ମଣିଷ ଜୀବନ ମଧ୍ୟ ଅସୁସ୍ଥ ଓ ବିପଦଗ୍ରସ୍ତ ହୋଇପଡ଼େ। ତେଣୁ ମ୍ୟାଡ଼ାମ୍, ଆମେ କ'ଣ କରିବା, ଏଇଟା ଗୋଟେ ଆମର ଗୋଟେ ମତାମତ ମୁଁ ଦେଉଛି କି ଯଦି ଆମେ ଏହିପରି କରିପାରିବା, ତେବେ ପରିବେଶ ସୁରକ୍ଷା ସହିତ ଆପଣମାନଙ୍କୁ ଆତ୍ମାକୁ ମଧ୍ୟ ଶାନ୍ତି ମିଳିପାରିବ। କାହିଁକିନା ଯଦି ଦେଖନ୍ତୁ, ଆମେ ପ୍ରତିବର୍ଷ ଆମର ଛୁଆମାନଙ୍କର ଜନ୍ମଦିନ ପାଳନ କରୁ, ଆମେ କେକ୍ କାଟୁ ବା ଅନ୍ୟମାନଙ୍କୁ ଖାଇବାକୁ ଦେଉ, ଠିକ୍ ଅଛି, ସେସବୁ କରିବା ସହିତ ଯଦି ଆମେ ପ୍ରତି ଛୁଆର ପ୍ରତି ଜନ୍ମଦିନରେ ବର୍ଷକୁ ଗୋଟେ ଲେଖା ଗଛ ସେ ଛୁଆ ନିଜ ଇଚ୍ଛାରୁ ତାକୁ ଆପଣ କହିବେ, ପ୍ରେରିତ କରାଇକି ଲଗାଇବେ, ସିଏ ବି ଖୁସିରେ ଲଗାଇବ, ସିଏ ବି ଜାଣିବ କି ମୋ ନାଁରେ ଗୋଟେ ଗଛ ଲଗା ହେଲା। ଯେପର୍ଯ୍ୟନ୍ତ ସେ ଆପଣଙ୍କ ପାଖରେ ଅଛି ବା ଲଗାଇ ପାରୁଥିବ, ଛୁଆଟି ଯେପର୍ଯ୍ୟନ୍ତ ପାଖରେ ରହିଲା ସେ ପର୍ଯ୍ୟନ୍ତ ସେଇଟା ସମ୍ଭବ ହୋଇପାରିବ। ତ ଆମେ ସେ ଯେଉଁ ଗଛ ଗୁଡ଼ିକ ସେ ଲଗାଇଥିବ, ସିଏ ଦିନେ ଦେଖିବ ମୁଁ ମୋ ଜୀବନ କାଳରେ ମୁଁ 15 ଗଛ ଲଗାଇଛି, ସେ ଗଛ ଯେତେବେଳେ ବଢ଼ିକି ପରିବେଶ ବା ତାଙ୍କ ଆଖପାଖ ଏରିଆଟି କିପରି ସୁନ୍ଦର ହୋଇଯାଇଛି, କିପରି ସେ ଜଳବାୟୁଟି ବହୁତ ପରିଷ୍କାର ପରିଚ୍ଛନ୍ନ ଲାଗୁଛି, ସେଇଟା ତାକୁ କେତେ ଖୁସି ଅନୁଭୂତ ହେବ। ତ ଭାବନ୍ତୁ, ଆମ ଭାରତବର୍ଷରେ 140 କୋଟି ଜନତା ଅଛନ୍ତି। ଯଦି 140 କୋଟି ଲୋକ ନିଜର ଛୁଆମାନଙ୍କୁ ପ୍ରେରିତ କରାଇକି ଗୋଟିଏ ଗୋଟିଏ ଲେଖା ଗଛ ଲଗାନ୍ତି, ତେବେ ଭାବିଲେ ଦେଖି ଆମ ଭାରତବର୍ଷଟି କିପରି, ମାନେ ଯେଉଁ କହନ୍ତି କି ମରୁଭୂମିରେ ଗଛ ଦେଖିଲେ କିପରି ଲାଗିବ, ସେହିପରି ଭାବରେ ଆମ ଭାରତ ମଧ୍ୟ ସବୁଜମୟ ହୋଇ ଉଠିବ। ତେଣୁ ଆମକୁ ଏଇଟା ଗୋଟେ ଅନୁରୋଧ, ଆମେ ଯେପରି ସମସ୍ତେ ଆମ ନିଜ ଛୁଆମାନଙ୍କୁ ପ୍ରେରିତ କରାଇକି ଗୋଟେ ଗୋଟେ ଗଛ ପ୍ରତି ଜନ୍ମଦିନରେ ଲଗାଇବା ଉଚିତ। ତେବେ ମ୍ୟାଡ଼ାମ୍, ଶେଷରେ କହିବି, ସୁସ୍ଥ ପରିବେଶ ବିନା ସୁସ୍ଥ ଜୀବନ କଳ୍ପନା ମଧ୍ୟ କରିହେବ ନାହିଁ। ପରିବେଶ ଯେତେ ସୁରକ୍ଷିତ ଓ ସବୁଜ ରହିବ, ମଣିଷ ଜୀବନ ମଧ୍ୟ ସେତେ ସୁଖମୟ ଓ ସୁସ୍ଥ ହେବ। ତେଣୁ ଆମ ସମସ୍ତଙ୍କୁ ପରିବେଶ ପ୍ରତି ସଚେତନ ହୋଇ ଏହାର ସୁରକ୍ଷା ପାଇଁ ଆଗୁଆ ହେବା ଉଚିତ। ପ୍ରକୃତିକୁ ବଞ୍ଚାଅ, ଜୀବନକୁ ବଞ୍ଚାଅ, ଏହି ସନ୍ଦେଶ ଆଜି ସମୟର ସବୁଠାରୁ ବଡ଼ ସତ୍ୟ।
0: ଆଜ୍ଞା, ବହୁତ ସୁନ୍ଦର ମ୍ୟାଡ଼ାମ୍। ତେବେ ମ୍ୟାଡ଼ାମ୍, ଆଜି ଆପଣ ଆମ କାର୍ଯ୍ୟକ୍ରମରେ ଯୋଗ ଦେଲେ ଏବଂ ବହୁତ ସୁନ୍ଦର ଭାବରେ ଆଜିର ଆମର ଯେଉଁ ବିଷୟବସ୍ତୁଟି ରହିଛି ବିଶ୍ୱ ପରିବେଶ ଦିବସ ସମ୍ପର୍କରେ ଆମର ଶ୍ରୋତାବନ୍ଧୁମାନଙ୍କୁ ଜଣାଇଲେ। ତେବେ ଆପଣ ଆମ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଆପଣଙ୍କୁ ମଧ୍ୟ ମ୍ୟାଡ଼ାମ୍ ବହୁତ ବହୁତ ଧନ୍ୟବାଦ, ମୋତେ ଆପଣଙ୍କ କାର୍ଯ୍ୟକ୍ରମକୁ ଡାକିଥିବାରୁ ଧନ୍ୟବାଦ। ନମସ୍କାର
0: ଶ୍ରୋତାବନ୍ଧୁ, ଆଲୋଚନା କରୁଥିଲେ ବିଶ୍ୱ ପରିବେଶ ଦିବସ ସମ୍ପର୍କରେ। ତେବେ ଶ୍ରୋତାବନ୍ଧୁ, ପରିବେଶ ସୁରକ୍ଷା କେବଳ ଗୋଟିଏ ଦିନର କାମ ନୁହେଁ, ଏହା ଦୈନନ୍ଦିନ ଜୀବନର ଗୋଟିଏ ଅଭ୍ୟାସ ହେବା ଆବଶ୍ୟକ। ତେବେ ଶେଷରେ ଏତିକି କହିବି, ପୃଥିବୀ ଆମର ଏକମାତ୍ର ଘର, ଯଦି ଏହାକୁ ସୁରକ୍ଷା କରିବାରେ ଆମେ ବିଫଳ ହେବା, ତେବେ ମାନବ ଜୀବନ ଅସୁରକ୍ଷିତ ହୋଇଯିବ। ତେଣୁ ବିଶ୍ୱ ପରିବେଶ ଦିବସ ଆମକୁ ଏହି ସନ୍ଦେଶ ଦେଉଛି, ପରିବେଶକୁ ରକ୍ଷା କରନ୍ତୁ, ପୃଥିବୀକୁ ବଞ୍ଚାନ୍ତୁ, ଭବିଷ୍ୟତକୁ ସୁରକ୍ଷିତ କରନ୍ତୁ। ଶ୍ରୋତାବନ୍ଧୁ, ସମୟ ଅବିରାମ ଗତିରେ ଗତିଶୀଳ, ଏଇ ଦେଖୁନାହାନ୍ତି କେତେବେଳେ ଯେ ସମୟ ଯାଇ କାର୍ଯ୍ୟକ୍ରମର ଶେଷ ସୀମାରେ ପହଞ୍ଚିଲାଣି ତାହା ଆଦୌ ବି ଜଣାପଡ଼ୁନି। ତେବେ ଯିବା ପୂର୍ବରୁ ଆପଣମାନଙ୍କୁ ଅନୁରୋଧ, କାର୍ଯ୍ୟକ୍ରମ ସମ୍ପର୍କିତ ନିଜର ମତ ଚିଠି ମାଧ୍ୟମରେ ଆମ ପାଖକୁ ନିଶ୍ଚୟ ପଠାଇବେ। ଚିଠି ପଠାଇବାର ଆମର ଠିକଣାଟି ହେଉଛି ବିକାଶ ଧାରା ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା, ପିନ୍ 769042। ପୁଣି ଭେଟ ହେବା ଆଉ ଏକ ନୂଆ ଅଧ୍ୟାୟରେ, ଆଉ କିଛି ନୂଆ ବିଷୟବସ୍ତୁକୁ ନେଇ। ସେତେବେଳେ ଯାଏ ଆପଣଙ୍କ ରେଡ଼ିଓ ସାଥୀ ମଧୁସ୍ମିତାକୁ ବିଦାୟ ଦିଅନ୍ତୁ। ନମସ୍କାର।

ଶୁଣିଲେ କାର୍ଯ୍ୟକ୍ରମ ବିକାଶଧାରା। ଆଜିଥିରେ ଶୁଣୁଥିଲେ ବିଶ୍ୱ ପରିବେଶ ଦିବସ ସମ୍ପର୍କରେ ଆଲୋଚନା କରିଥିଲେ ଶିକ୍ଷୟିତ୍ରୀ ସ୍ମିତାରାଣୀ ପରିଡ଼ା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ। ଉପସ୍ଥାପନାରେ ଥିଲେ ମଧୁସ୍ମିତା ବିଶ୍ୱାଳ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ ଆମର

କାର୍ଯ୍ୟକ୍ରମ ପ୍ରସାର କରାଯାଉଛି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଟ୍ଜ ଯୋଗେ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠାରୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ନମ୍ବରଟି ଆଉ ଥରେ କହି ରଖୁଛି 8249809672।

ଶ୍ରୋତାବନ୍ଧୁ ଶୁଣନ୍ତୁ ଅଂଶୁଘାତ ପ୍ରତି ସତର୍କତା ସମ୍ପର୍କରେ ସୂଚନା। ଏହାର ଲକ୍ଷଣଗୁଡ଼ିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଚର୍ମ ଶୁଷ୍କ ଲାଲ ଓ ଉତ୍ତପ୍ତ ହେବା ଏବଂ ଅଚେତ ହେବା କିମ୍ବା ବାତ ମାରିବା। ସତର୍କତା, ଦିନ 11-3 ମଧ୍ୟରେ ଖରା ତାତି ଅଧିକ ଥାଏ, ଏ ସମୟ ମଧ୍ୟରେ ବାହାରକୁ ଯାଆନ୍ତୁ ନାହିଁ। ଜରୁରୀ କାମ ଥିଲେ ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ ଏବଂ ସାଥିରେ ଛତା, ଚପଲ ଓ ପିଇବା ପାଣି ନିଅନ୍ତୁ। ଧଳା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, କୌଣସି ପ୍ରକାର ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ। ଆକାଶବାଣୀ ରାଉରକେଲା, ସମୟ ବର୍ତ୍ତମାନ 8 ହେବାକୁ ଯାଉଛି। ଶୁଣନ୍ତୁ ସମାଚାର ପ୍ରଭାତ, ପରେ ପରେ ଇଂରାଜୀରେ ସମ୍ବାଦ। ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

0: ଆଜ୍ଞା ହଁ, ଆପଣଙ୍କର ବିବାହ ଉତ୍ସବର ସମସ୍ତ ଅନୁଭୂତିକୁ ଚିରନ୍ତନ କରିବାର ଗୋଟିଏ ମାଧ୍ୟମ ସାନବେରା ଦ ୱେଡିଂ ରିଲ୍ସ, ଯେଉଁଠି ଡେଷ୍ଟିନେସନ୍ ୱେଡିଂ, ପ୍ରି ୱେଡିଂ ଏବଂ ସବୁ ପ୍ରକାର ଇଭେଣ୍ଟ ପାଇଁ ଫଟୋଗ୍ରାଫି ଓ ଭିଡିଓଗ୍ରାଫି କରାଯାଇଥାଏ। ସବିଶେଷ ବିବରଣୀ ପାଇଁ ଯୋଗାଯୋଗ କରନ୍ତୁ ସିଦ୍ଧାର୍ଥ ପ୍ରଧାନଙ୍କୁ, କଣ୍ଟାକ୍ଟ ନମ୍ବର 7205730336।
1: ଶୁଣିବା ପରବର୍ତ୍ତୀ ସୁଗମ ସଙ୍ଗୀତ, ଗାଇଛନ୍ତି ମଧୁଛନ୍ଦା ପାଢ଼ୀ, ରଚନା ସାଫିକ ଅହମ୍ମଦ ସିଦ୍ଦିକ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଶୁଣିବା ଆଉ ଏକ ସୁଗମ ସଙ୍ଗୀତ ଗାଇଛନ୍ତି ପ୍ରଦୀପ କୁମାର ପଣ୍ଡା ଏବଂ ମଧୁଛନ୍ଦା ପାଢ଼ୀ। ରଚନା ସାଫିକ୍ ଅହମ୍ମଦ ସିଦ୍ଦିକ।

0: ଶ୍ରୋତାବନ୍ଧୁ ଶୁଣିଲେ କେତୋଟି ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ପ୍ରଦୀପ କୁମାର ପଣ୍ଡା ଏବଂ ମଧୁଛନ୍ଦା ପାଢ଼ୀଙ୍କ କଣ୍ଠରେ। ଆକାଶବାଣୀ ରାଉରକେଲା 102.6 ଏଫ୍ଏମ୍ ଶୁଣୁଛନ୍ତି ଆପଣ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ପୂର୍ବରୁ କିଛି ମୁହୂର୍ତ୍ତର ବିରତି।
1: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।
0: ଶ୍ରୋତାବନ୍ଧୁ, ବର୍ତ୍ତମାନ ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠାରୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏଇ ଟେଲିଫୋନ୍ ନମ୍ବରକୁ 8249809672। ନମ୍ବରଟି ଆଉଥରେ କହି ରଖୁଛି 8249809672। ଆକାଶବାଣୀ ରାଉରକେଲା। ବର୍ତ୍ତମାନ ପ୍ରଚାର କରୁଛୁ ବଣପାହାଡ଼ ଗୀତ କାର୍ଯ୍ୟକ୍ରମରେ ଓରାମ ଗୀତ। ପରିବେଷଣ କରିଛନ୍ତି ଧୁଚୁ ଖାଲକୋ ଓ ସାଥୀ।

ଶୁଣିଲେ ବଣପାହାଡ଼ ଗୀତ କାର୍ଯ୍ୟକ୍ରମରେ ଓରାମ ଗୀତ ପରିବେଷଣ କରିଥିଲେ ଧୁଚୁ ଖାଲକୋ ଓ ସାଥୀ ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ 9:00 ହେବାକୁ ଯାଉଛି। ଶୁଣନ୍ତୁ ବିବିଧ ଭାରତୀ କାର୍ଯ୍ୟକ୍ରମ, ରିଲେ କରୁଛୁ କିଛି କ୍ଷଣ ମଧ୍ୟରେ।

0: ପ୍ୟାରେଣ୍ଟସ୍ ମାନଙ୍କ ପାଇଁ ଖୁସି ଖବର। ଆଜ୍ଞା ହଁ, SSRBM ଇସ୍ପାତ ଇଂଲିଶ ମିଡିୟମ ସ୍କୁଲରେ ଶିକ୍ଷାବର୍ଷ 2026-27 ପାଇଁ ନର୍ସରୀରୁ ଅଷ୍ଟମ ଶ୍ରେଣୀ ଏବଂ ଏକାଦଶ ଶ୍ରେଣୀର ଆଡମିସନ ଆରମ୍ଭ ହୋଇଯାଇଛି। ଏଠାରେ ଆପଣଙ୍କ ପିଲାକୁ ପାରମ୍ପରିକ ଶିକ୍ଷା ସହ ମିଳିବ AI ଏବଂ IoT ଲ୍ୟାବ୍ ସହିତ ସ୍ପେଶାଲ କୋଚିଂ କ୍ଲାସେସ୍, ଏକାଗ୍ରତା ଏବଂ ବୌଦ୍ଧିକ କ୍ଷମତା ବିକଶିତ କରୁଥିବା ଇନ୍ଟ୍ୟୁସନ୍ ପ୍ରୋଗ୍ରାମ, ଅତ୍ୟାଧୁନିକ ସାଇନ୍ସ ଲ୍ୟାବ୍ସ, ସ୍ପୋର୍ଟ୍ସ, ଆର୍ଟ୍ସ ଏବଂ ଅତି ସୁନ୍ଦର ପରିବେଶ, ଯୋଗ୍ୟ ଶିକ୍ଷକ ଏବଂ ସୁରକ୍ଷିତ ପରିବେଶ ସହିତ ଆପଣଙ୍କ ପିଲାର ଭବିଷ୍ୟତ ଗଢ଼ନ୍ତୁ। ସିଟ୍ ସୀମିତ ଅଛି, ତେବେ ଆଜି ହିଁ ଆସନ୍ତୁ SSRBM ଇସ୍ପାତ ଇଂଲିଶ ମିଡିୟମ ସ୍କୁଲ, ସେକ୍ଟର 20, ରାଉରକେଲା, କିମ୍ବା କଲ୍ କରନ୍ତୁ ଏହି ନମ୍ବରରେ 9090932434। SSRBM ଇସ୍ପାତ ଇଂଲିଶ ମିଡିୟମ ସ୍କୁଲ, ଶିକ୍ଷା, ସଂସ୍କାର ଓ ସଫଳତାର ଅନନ୍ୟ ପରିଚୟ।
1: ଶୁଣିବା ସିନେ ସଙ୍ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ବବି କଥାଚିତ୍ରରୁ। କଣ୍ଠଦାନ କରିଛନ୍ତି ଶୈଳେନ୍ଦ୍ର ସିଂ, ସଙ୍ଗୀତ ସଂଯୋଜନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ, ରଚନା ଆନନ୍ଦ ବକ୍ସି।

0: ଅଙ୍ଗଦାନ କରନ୍ତୁ, ଜୀବନକୁ ଗୋଟିଏ ସୁଯୋଗ ଦିଅନ୍ତୁ, କାହାର ଆଶା ହୁଅନ୍ତୁ, ନିଜର କର୍ତ୍ତବ୍ୟ ପାଳନ କରନ୍ତୁ, ଜୀବନ ପରେ ମଧ୍ୟ ଜୀବନ ଦିଅନ୍ତୁ, ଅଙ୍ଗଦାନ କରନ୍ତୁ। ଅଙ୍ଗଦାନ ମାନବତାର ସବୁଠାରୁ ବଡ଼ ପରିଚୟ।
1: ଯୋଗ ଯୋଗ କେବଳ ଶରୀରର ବ୍ୟାୟାମ ନୁହେଁ, ଏହା ମନ, ଶରୀର ଓ ଆତ୍ମାର ସୁନ୍ଦର ସମନ୍ୱୟ। ପ୍ରତିଦିନ କିଛି ସମୟ ଯୋଗ ପାଇଁ ଦେଲେ ଏହା ଆମ ଜୀବନରେ ସୁସ୍ୱାସ୍ଥ୍ୟ, ସୁଖ ଓ ଶାନ୍ତି ଭରିଦେବ। ଯୋଗ ହେଉଛି ସୁସ୍ଥ ଶରୀର ଓ ସୁସ୍ଥ ମନ ପାଇଁ ପ୍ରକୃତିର ସର୍ବଶ୍ରେଷ୍ଠ ଉପହାର। ତେଣୁ ଯୋଗ କରନ୍ତୁ, ରୋଗ ଦୂର କରି ସୁସ୍ଥ ଜୀବନ ଆପଣାନ୍ତୁ।
2: ଶ୍ରୋତା ବନ୍ଧୁ, ଆପଣମାନେ ଟ୍ୟୁନ୍ କରିଛନ୍ତି ଆମ 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ବର୍ତ୍ତମାନ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ଶୁଣିବା କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତ ଦୟାବାନ ଫିଲ୍ମରୁ, ଗାଇଛନ୍ତି ଅନୁରାଧା ପୋଡ଼ୱାଲ ଏବଂ ପଙ୍କଜ ଉଦାସ। ଏ ସୁନ୍ଦର ଗୀତଟିରେ ସଙ୍ଗୀତ ସଂଯୋଜନା କରିଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରେଲାଲ, ରଚନା ଅଜିଜ କ୍ୱେସି।

ଆପଣମାନଙ୍କର ମୂଲ୍ୟବାନ ସମୟ ମୁହୂର୍ତ୍ତକୁ ଉଜ୍ଜୀବିତ କରି ଏର ଚିରନ୍ତନ କରି ରଖିବା ପାଇଁ ଆପଣଙ୍କ ସହିତ ହାତ ମିଳାଇବା ପାଇଁ ଆସିଯାଇଛି ସାନବେରା ଦ ୱେଡ଼ିଂ ରିଲ୍ସ। ଆପଣଙ୍କର ବିବାହ ବ୍ରତ ଆନୁଷ୍ଠାନିକ ଦିବସକୁ ଚିରନ୍ତନ କରି ରଖିବା ପାଇଁ ସେବାରେ ନିୟୋଜିତ ଅଛି ସାନବେରା ଦ ୱେଡ଼ିଂ ରିଲ୍ସ। ଯୋଗାଯୋଗ ସିଦ୍ଧାର୍ଥ ପ୍ରଧାନ, ମୋବାଇଲ ନମ୍ବର 7205730336।

0: ଶ୍ରୋତା ବନ୍ଧୁ, ଗୀତଟି ଶୁଣୁଥିଲେ ଫର୍ଜ ଫିଲ୍ମରୁ। କଣ୍ଠଦାନ କରିଥିଲେ ଲତା ମଙ୍ଗେସ୍କର ଏବଂ ମୁକେଶ। କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତ ଶୁଣିବା ପୂର୍ବରୁ କିଛି ମୁହୂର୍ତ୍ତର ବିରତି।
1: ଶୁଣ ଶୁଣ ଶୁଣ, ଗାଁ ହେଉ ବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
2: କଣ କହୁନୁ,
1: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ,
2: ଆଉ ଇଲେକ୍ଟ୍ରି ବିଲ୍,
1: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।
0: ଶୁଣିବା ସିନେ ସଙ୍ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ହସ୍ତେ ଜଖମ୍ କଥାଚିତ୍ରରୁ। କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର, ସଙ୍ଗୀତ ସଂଯୋଜନା ମଦନ ମୋହନ, ରଚନା କ୍ୟାଫି ଆସ୍ମୀ।

0: ପ୍ରମୁଖର ମାଗଣା ବିଜୁଳି ଯୋଜନା। ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ। ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
1: ଶ୍ରୋତାବନ୍ଧୁ, ଆପଣମାନେ ଟ୍ୟୁନ୍ କରିଛନ୍ତି ଆମ 102.6 ଏଫ୍ଏମ୍ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ବର୍ତ୍ତମାନ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ଶୁଣିବା କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତ ଜୁଲି କଥାଚିତ୍ରରୁ ଗାଇଛନ୍ତି ଲତା ମଙ୍ଗେସ୍କର। ସଙ୍ଗୀତ ସଂଯୋଜନା ରାଜେଶ ରୋଶନ, ରଚନା ଆନନ୍ଦ ବକ୍ସୀ।

ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 138,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।

0: ଶ୍ରୋତାବନ୍ଧୁ, ଗୀତଟି ଶୁଣୁଥିଲେ ମଧୁମତୀ ଫିଲ୍ମରୁ, ଗାଇଥିଲେ ମୁକେଶ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
0: ଶୁଣିବା ସିନେ ସଙ୍ଗୀତ କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତ ନାଗିନ କଥାଚିତ୍ରରୁ ଗାଇଛନ୍ତି ଲତା ମଙ୍ଗେସ୍କର। ସଙ୍ଗୀତ ସଂଯୋଜନା ହେମନ୍ତ କୁମାର, ରଚନା ରାଜିନ୍ଦର କୃଷ୍ଣ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମରେ ଏଥର ଶୁଣନ୍ତୁ ଇଜାଜତ ଫିଲ୍ମର ସୁନ୍ଦର ଗୀତ। ଗାଇଛନ୍ତି ଆଶା ଭୋସଲେ, ସଙ୍ଗୀତ ସଂଯୋଜନା ରାହୁଲ ଦେବ ବର୍ମନ, ରଚନା ଗୁଲଜାର।

ଶ୍ରୋତବନ୍ଧୁ ଗୀତଟି ଶୁଣୁଥିଲେ ଇଜାଜତ ଫିଲ୍ମରୁ, କଣ୍ଠଦାନ କରିଥିଲେ ଆଶା ଭୋସଲେ। ଏ ସୁନ୍ଦର ଗୀତଟି ସହ ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରସାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ। ଶ୍ରୋତବନ୍ଧୁ, ବର୍ତ୍ତମାନ ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠାରୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ନମ୍ବରଟି ଆଉଥରେ କହି ରଖୁଛି 8249809672।

ସମୟ ବର୍ତ୍ତମାନ ପୂର୍ବାହ୍ନ 11:00। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ବିଶେଷ କାର୍ଯ୍ୟକ୍ରମ। ଏଥିରେ ରହିଛି ରାଉରକେଲା ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ରବିକାନ୍ତ ମୀନାଙ୍କ ସହିତ ଆଲୋଚନା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଅଶୋକ କୁମାର ରାଉତ। ଶୁଣିବା କାର୍ଯ୍ୟକ୍ରମ ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ।

0: ନମସ୍କାର ଶ୍ରୋତା ବନ୍ଧୁ, ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ଆଜିର ଏହି ବିଶେଷ କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ। କାର୍ଯ୍ୟକ୍ରମ ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ ଏବଂ ଆଜିର ଏହି ବିଶେଷ କାର୍ଯ୍ୟକ୍ରମ ସହ ମୁଁ ଅଶୋକ ରାଉତ। ଶ୍ରୋତାବନ୍ଧୁ, ଆମେ ଜାଣନ୍ତି ପ୍ରତ୍ୟେକ ବର୍ଷ ଜୁନ୍ ମାସ 5 ତାରିଖରେ ୱାର୍ଲଡ ଏନ୍ଭାୟରମେଣ୍ଟ ଡେ ବା ବିଶ୍ୱ ପରିବେଶ ଦିବସ ପାଳିତ ହୋଇଥାଏ। ଚଳିତ ବର୍ଷ ମଧ୍ୟ ଏହି ବିଶ୍ୱ ପରିବେଶ ଦିବସ ସାରା ବିଶ୍ୱରେ ପାଳିତ ହେଉଛି। ତ ଏହି ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ଆଜିର ଆମର ଏହି ବିଶେଷ କାର୍ଯ୍ୟକ୍ରମରେ ଆମ ସହ ଅଛନ୍ତି ରାଉରକେଲା ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ରବିକାନ୍ତ ମୀନା। ଆଜି ତାଙ୍କ ସହିତ ଏହି ବିଶ୍ୱ ପରିବେଶ ଦିବସ ସମ୍ପର୍କରେ କିଛି କଥା ହେବା, ତାଙ୍କଠୁ କିଛି କଥା ଜାଣିବା। ତେବେ ଆସନ୍ତୁ ତାଙ୍କୁ ଆମର ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ସାର୍ ନମସ୍କାର, ଆମର ଏହି କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ।
1: ନମସ୍କାର ସଭି ଶ୍ରୋତାମାନଙ୍କୁ।
0: ପ୍ରଥମେ କୁହନ୍ତୁ, ଆକାଶବାଣୀ ରାଉରକେଲାକୁ ଆପଣ ପ୍ରଥମ ଥର ଆସିଛନ୍ତି, କେମିତି କ'ଣ ଲାଗୁଛି ଆପଣଙ୍କୁ?
1: ଏଠି ସବୁ ଭଲ ଲାଗିଛି, ଏନ୍ଭାୟରମେଣ୍ଟ ଭଲ ଅଛି, ଅର୍ ଆପଣ ସେ ଆଙ୍କର ମାନେ ସବୁ ବି ଭଲ ଅଛି। ସୋ ଭେରି ଭେରି ଥ୍ୟାଙ୍କ୍ସ ଟୁ ଦ ଅଲ୍ ଇଣ୍ଡିଆ ରେଡ଼ିଓ ରାଉରକେଲା।
0: ସାର୍, ଆମେ ଜାଣନ୍ତି ପ୍ରତ୍ୟେକ ବର୍ଷ ଜୁନ୍ ମାସ 5 ତାରିଖରେ ପାଳିତ ହୋଇଆସୁଛି ୱାର୍ଲଡ ଏନ୍ଭାୟରମେଣ୍ଟ ଡେ ବା ବିଶ୍ୱ ପରିବେଶ ଦିବସ। ଏହି ଦିବସ ପାଳନର ଉଦ୍ଦେଶ୍ୟ କ'ଣ? ଚଳିତ ବର୍ଷ ଏଥିପାଇଁ ଥିମ୍ ବା ବିଷୟ କ'ଣ ରହିଛି ଏବଂ ଏପରି ଏକ ଥିମ୍ ବା ବିଷୟ ଚୟନ କାହିଁକି କରାଯାଇଛି, ଏ ବିଷୟରେ କିଛି କହିବେ?
1: ଆପଣ ସବୁ ଶ୍ରୋତାମାନଙ୍କୁ ଜାଣିଛନ୍ତି କି ଏଭ୍ରି ଇୟର୍ ୱି ସେଲିବ୍ରେଟ୍ ୱାର୍ଲଡ ଏନ୍ଭାୟରମେଣ୍ଟ ଡେ ଅନ୍ 5th of June। ସୋ ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା କି ପରିବେଶ ସୁରକ୍ଷା ପ୍ରତି ସାଧାରଣ ଲୋକମାନଙ୍କୁ ସଚେତନା ଜଣାଇବା ଅଛି। ଆପଣ ଯେଉଁ ଥିମ୍ ବାରେ ଆପଣ ପଚାରୁଛନ୍ତି ସେ ଥିମ୍ ଅଛି ଇନ୍ସପାୟର୍ଡ ବାଇ ନେଚର୍ ଫର୍ କ୍ଲାଇମେଟ୍ ଫର୍ ଆର୍ ଫ୍ୟୁଚର୍। ଏଇ ଥିମ୍କୁ ଚୟନ କରିଯିବା ମୁଖ୍ୟରେ କାରଣ ହେଲା ଆଜିର ସମୟରେ ଆମକୁ ଆମ ଭବିଷ୍ୟ ଏବଂ ଜଳବାୟୁକୁ ସୁରକ୍ଷିତ ରଖିବା ପାଇଁ ପ୍ରକୃତିର ହିଁ ପ୍ରେରଣା ହିଁ ନେବାରେ ଆବଶ୍ୟକତା ରହିଛି।
0: ଆଜ୍ଞା,
1: ପ୍ରକୃତି ପାଖରେ ସବୁ ସମସ୍ୟାର ସମାଧାନ ଆପଣ ଜାଣୁଛନ୍ତି, ସେ ପ୍ରକୃତି ପାଖରେ ସବୁ ସମାଧାନ ଅଛି।
0: ଆଜ୍ଞା,
1: ତ ସେତେବେଳେ ହିଁ ପ୍ରକୃତିର ମାଧ୍ୟମ ରଖିବେ ଅର୍ ସେଥିପାଇଁ ବଳ ଏନ୍ଭାୟରମେଣ୍ଟ ଡେ ପ୍ରତ୍ୟେକ ବର୍ଷ 5 June ସେଲିବ୍ରେଟ୍ ହୋଇଛି।
0: ଆଜ୍ଞା, ଆପଣ ଯେମିତି କହିଲେ ଯେ ଚଳିତ ବର୍ଷ ବିଶ୍ୱ ପରିବେଶ ଦିବସ ପାଇଁ ଥିମ୍ ବା ବିଷୟ ରହିଛି ଇନ୍ସପାୟର୍ଡ ବାଇ ନେଚର୍ ଫର୍ କ୍ଲାଇମେଟ୍ ଫର୍ ଆୱାର୍ ଫ୍ୟୁଚର୍ ବା ପ୍ରକୃତି ଦ୍ୱାରା ଅନୁପ୍ରାଣିତ ହେବା ଜଳବାୟୁ ପାଇଁ ଆମ ଭବିଷ୍ୟତ ପାଇଁ, କାରଣ ପ୍ରକୃତି ହିଁ ଆମକୁ ସବୁକିଛି ଦେଇଥାଏ ବା ପ୍ରକୃତି ପାଖରେ ସବୁ ସମସ୍ୟାର ସମାଧାନ ରହିଛି। ତେଣୁ ସେହି ପ୍ରକୃତିକୁ ଆମେ ସୁସ୍ଥ ସୁରକ୍ଷିତ ରଖିପାରିଲେ ବା ତାର ସୁରକ୍ଷା କରିପାରିଲେ ଆମେ ମଧ୍ୟ ସୁରକ୍ଷିତ ହୋଇ ରହିପାରିବା। ତେବେ ଏଇଭଳି ଯେଉଁ ବିଷୟବସ୍ତୁ ନିଆଯାଇଛି, ଏହାର ଆବଶ୍ୟକତା କାହିଁକି ରହିଛି ବା ଏହାର ଯଥାର୍ଥତା କେତେ ରହିଛି?
1: ଆଜି କି ଦୁନିଆରେ କାରଣ କ୍ଲାଇମେଟ୍ ଚେଞ୍ଜ ବା ଜଳବାୟୁ ପରିବର୍ତ୍ତନ ଏକ ଭୟଙ୍କର ସମସ୍ୟା ପଲାଇଛି। ଯଦି ଆମ ଇନ୍ସପାୟର୍ଡ ବାଇ ନେଚର୍ ହେବା ମାନେ ପ୍ରକୃତିର ନିୟମକୁ ଆପଣ ପାଳନ କରିବା, ଗଛ ଲଗାଇବା ଏବଂ ଜଙ୍ଗଲର ସୁରକ୍ଷା କରିବା, ତେବେ ଆମ ଜଳବାୟୁ ପରିବର୍ତ୍ତନରୁ ରୋକିପାରିବା। ଏହା ଆମ ଆଗାମୀ ପିଢ଼ି ଫ୍ୟୁଚର୍ ଜେନେରେସନ୍ ଆପଣ ଝିଅ ପିଲାମାନେ ଛୋଟ ଛୋଟ ସବୁ ନେକ୍ସଟ ଜେନେରେସନ୍ ପାଇଁ ଏକ ପାଇଁ ନିତାନ୍ତ ଆବଶ୍ୟକତା ଅଛି।
0: ଆଜ୍ଞା ସାର୍, ନିହାତି ଭାବରେ ଆମେ ଯଦି ଆମର ପ୍ରକୃତିକୁ ସଂରକ୍ଷଣ କରି ରଖିବା, ପ୍ରକୃତିର ସୁରକ୍ଷା କରିବା, ଏ ଯେଉଁ ଜଳବାୟୁ ପରିବର୍ତ୍ତନ ହେଉଛି ବା ତା ପାଇଁ ଯେଉଁଭଳିଆ ସମସ୍ୟା ସବୁ ଉପୁଜୁଛି, କେତେବେଳେ ତାତି ବଢ଼ିଯାଉଛି, କେତେବେଳେ ଖରା ଅଧିକ ହେଉଛି, କେତେବେଳେ ଅନିୟମିତ ବର୍ଷା ହେଉଛି ତ କେତେବେଳେ ଜୋର ବର୍ଷା ହେଉଛି, ବା ଏଇ ଯେଉଁ ପ୍ରାକୃତିକ ଦୁର୍ବିପାକ ଆସୁଛି ଏଇ ଜଳବାୟୁ ପରିବର୍ତ୍ତନ ପାଇଁ, ସେଥିରୁ ଆମେ ରକ୍ଷା ପାଇପାରିବା। ତେବେ ସାର୍, ଏଇଠି କୁହନ୍ତୁ ଯେ ଇନ୍ସପାୟର୍ ବାଇ ନେଚର୍ ଫର୍ କ୍ଲାଇମେଟ୍ ଫର୍ ଆୱାର୍ ଫ୍ୟୁଚର୍ ବା ପ୍ରକୃତି ଦ୍ୱାରା ଅନୁପ୍ରାଣିତ ହେବା ଜଳବାୟୁ ପାଇଁ ବା ଆମ ଭବିଷ୍ୟତ ପାଇଁ, ଏହା କିପରି ଭାବରେ ସମ୍ଭବ ହୋଇପାରିବ, ଏଥିପାଇଁ କେଉଁ କେଉଁ ଦିଗ ପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି?
1: ଆପଣ ଯେଉଁ ସବାଲ ପାଉଛନ୍ତି ଏହା ସମ୍ଭବ ହୋଇପାରିବେ ଯଦି ଆମମାନେ ସମସ୍ତେ ନିଜ ନିଜ ସ୍ତରରେ ଉଦ୍ୟମ ଏଫର୍ଟ କରିବା। ପ୍ରଥମେ ଆମକୁ ସ୍ତରରେ ଆପଣମାନଙ୍କୁ ଇମାନଦାରୀ ଭାବରେ ଜଙ୍ଗଲ କାଟିବା ନାହିଁ, ଡିଫରେଷ୍ଟେସନ୍ କରିବା ନାହିଁ। ଦ୍ୱିତୀୟରେ ବନ୍ୟଜନ୍ତୁମାନଙ୍କୁ ସୁରକ୍ଷା ପ୍ରଷ୍ଟୁ ଦୃଷ୍ଟି ଦେବାକୁ ପଡ଼ିବ। ତାପରେ ସେ ଅନରେବଲ୍ ପ୍ରାଇମ୍ ମିନିଷ୍ଟର ଯେଉଁ କହୁଛନ୍ତି ସେ ରିନ୍ୟୁଏବଲ୍ ଏନର୍ଜି ଆପଣ ସୋଲାର ଏନର୍ଜି ଆପଣ ୟୁଜ୍ କରୁ, ଆପଣ ସବୁ ଘର ଘରରେ ସୋଲାର ଏନର୍ଜି ୟୁଜ୍ କରୁ, ସବୁ ସେ ୱାଟର୍ ହାର୍ଭେଷ୍ଟିଂ ବି ଆପଣ କରିପାରିବେ। ସେ ବର୍ଷା ମାସରେ ଆପଣ ସେ ୱାଟର୍ ହାର୍ଭେଷ୍ଟିଂ ବି କରିପାରିବେ, ରେନ୍ ୱାଟର୍ ହାର୍ଭେଷ୍ଟିଂ କରିପାରିବେ। ତାପରେ
0: ସଂରକ୍ଷଣ
1: ଜଳ ସଂରକ୍ଷଣ କରିପାରିବେ। ଆମ ଯେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ଆପଣ କରୁଛନ୍ତି ଆପଣ ସବୁମାନେ, ଆପଣ ବେଡ଼େ ବେଡ଼େ ଜୁଟ୍ ବ୍ୟାଗ୍ ବି ୟୁଜ୍ କରିପାରନ୍ତି। ଜୁଟ୍ ବ୍ୟାଗ୍ ବ୍ୟବହାର ବି କରିପାରିବେ ଆପଣ ସେ ସେ ଗୋଟେ ବ୍ୟାଗ୍କୁ ସେ ମଲ୍ଟିପଲ୍ ଟାଇମ୍ ଆପଣ ୟୁଜ୍ କରିପାରିବେ। ସେଥିପାଇଁ କ'ଣ ହେବ କି ସେ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ର ୟୁଜ୍ କମ୍ ହେଇପାରିବେ। ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ର ଯେଉଁ ଲାଇଫ୍ ଯେଉଁ ଲଞ୍ଜିଭିଟି ଅଛି ସେ ବହୁତ ଲଙ୍ଗ୍ ଅଛି, ତାଙ୍କ ଡିକମ୍ପୋଜିସନ୍ ହେବ ନାହିଁ। ତ ତାପରେ ଜୁଟ୍ ବ୍ୟାଗ୍ ୟା ଫିର୍ ପେପର୍ ବ୍ୟାଗ୍ ଆପଣ କିଛି ୟୁଜ୍ କରିପାରିବେ, ତ ତାଙ୍କ ସେ ଡିସ୍ପୋଜାଲ୍ ୱାଇଜ୍ ବି ସେ ତାଙ୍କ ଲଞ୍ଜିଭିଟି ବହୁତ କମ୍ ଅଛି, ସେ ଡିସ୍ପୋଜାଲ୍ ବି ହେଇପାରିବେ।
0: ଆଜ୍ଞା ସାର୍,
1: ବୃକ୍ଷରୋପଣ ବି କରିପାରିବେ ଆପଣ, ଏ ଜିନିଷମାନଙ୍କୁ ଆପଣ ଗୁରୁତ୍ୱ ଦେବା ପଡ଼ିବ।
0: ତାପରେ ମୋଟାମୋଟି ଭାବରେ କହିବାକୁ ଗଲେ ଆମେ ଯେଉଁ ଆପଣ ଯେଉଁ କହିଲେ ବୃକ୍ଷରୋପଣ କରିବା ଦରକାର, ଆମର ମଣିଷମାନେ ନିଜର ସୁଖ ସୁବିଧା ହେଉ କି ଆମର କଳକାରଖାନା ପାଇଁ ହେଉ କି ରାସ୍ତାଘାଟ ନିର୍ମାଣ ପାଇଁ ହେଉ, ଆମର ଜଙ୍ଗଲ ନଷ୍ଟ ହେଉଛି, ଆମେ ବୃକ୍ଷ ଯେଉଁ ପରିମାଣରେ ବୃକ୍ଷରୋପଣ କରୁନାହାନ୍ତି ତାଠୁ ଅଧିକ ବରଂ ଆମର ବୃକ୍ଷ ମାନେ ନଷ୍ଟ କରୁଛନ୍ତି। ତେଣୁ ସେଥିପ୍ରତି ମଧ୍ୟ ସଚେତନ ରହିବାର ଅଛି। ଯଦି ଆମର ସୁଖ ସୁବିଧା ପାଇଁ ଆମେ ଜଙ୍ଗଲ କାଟୁଛନ୍ତି କି ବୃକ୍ଷକୁ କାଟୁଛନ୍ତି, ତାହେଲେ ସେହି ଅନୁପାତରେ ଆମକୁ ମଧ୍ୟ ବୃକ୍ଷରୋପଣ କରିବା ଦରକାର। ଆଉ ତାଠୁ ବରଂ ଅଧିକ ପରିମାଣରେ ଆମେ ଯଦି ବୃକ୍ଷରୋପଣ କରିପାରିବା ତାହେଲେ ଆମର ଯେଉଁ ଜଳବାୟୁ ଜନିତ ବିଭିନ୍ନ ପରିବର୍ତ୍ତନ ହେଉଛି ତାକୁ ନିୟନ୍ତ୍ରଣ କରିପାରିବା। ତେବେ ସାର୍, ଜଳବାୟୁ ପରିବର୍ତ୍ତନ ଓ ପରିବେଶ ଅସନ୍ତୁଳନ ପାଇଁ ଜୀବଜଗତ କିପରି ଭାବରେ ପ୍ରଭାବିତ ହେଉଛି ଏ ବିଷୟରେ ଟିକେ ଅବଗତ କରାଇବେ।
1: ପ୍ରଥମେ ମୁଁ ଆପଣଙ୍କୁ କେତେ ଟାଇପ୍ ଅଫ୍ ପଲ୍ୟୁସନ୍ ଅଛି ମୁଁ ଆପଣ ଜଣାଇବା ଚାହୁଁଛନ୍ତି। ସେ ଗୋଟେ ଟାଇପ୍ ଅଛି ଏୟାର ପଲ୍ୟୁସନ୍, ଦ୍ୱିତୀୟ ଅଛି ସାଉଣ୍ଡ ପଲ୍ୟୁସନ୍, ତୃତୀୟ ଅଛି ୱାଟର ପଲ୍ୟୁସନ୍ କିମ୍ବା ସଏଲ୍ ପଲ୍ୟୁସନ୍, ସେ ସବୁ ଅଲଗା ଅଲଗା ଟାଇପ୍ ଅଛି ପଲ୍ୟୁସନ୍ଙ୍କ।
0: ଆଜ୍ଞା,
1: ତ ତାଙ୍କ ମୁଖ୍ୟ କାରଣ କ'ଣ ଅଛି? ମୁଖ୍ୟ କାରଣ ହେଲା ମାନବ କୃତ୍ୟ କାର୍ଯ୍ୟ। ଯେତେବେଳେ ମିଲିୟନ୍ସ ଅଫ୍ ଇୟର୍ସ ଆଗ ସବୁ ଜଙ୍ଗଲ ଥିଲେ, ସେତେବେଳେ ମନୁଷ୍ୟମାନଙ୍କ ଆଗମନ ହେଇଛି, ତାପରେ ଧୀରେ ଧୀରେ ସେ ଜରୁରତ ପାଇ ସେ ପ୍ରଥମେ ତ ସେ ନେଚର୍ରେ ସେ
0: ଜଙ୍ଗଲରେ ରହୁଥିଲେ,
1: ଜଙ୍ଗଲରେ ରହୁଥିଲେ ସବୁ ମାନେ, ତ ସେ ଜଙ୍ଗଲରେ ଯେଉଁଟା ବି ତାକି ଜରୁରତ ସବୁ ଜଙ୍ଗଲରେ ପୁରା ହେଇଛି। ବଟ୍ କ'ଣ ହେଇଛି, ବେଳେ ବେଳେ ସେ ସବୁ ଲାଲଚ ବଢ଼ି ଯାଇଛି, ସେ ଏକ୍ସପେନ୍ସନ୍ ବି କରାହେଇଛି, ତାପରେ ଇଣ୍ଡଷ୍ଟ୍ରିଲାଇଜେସନ୍ ହେଇଛି। ସେ 1850s ଇଣ୍ଡଷ୍ଟ୍ରିଲାଇଜେସନ୍ ଆସିଥିଲେ, ତାପରେ ଡିଫରେଷ୍ଟେସନ୍ ବି ହେଇଥିଲେ, ତାପରେ ଗାଡ଼ି ମୋଟର ସେ ତାଙ୍କୁରି ସେ ବି ଧୂଆଁ ବାହାରୁଛି,
0: ତାଦ୍ୱାରା ବି ପ୍ରଦୂଷଣ
1: ଏବଂ ଅତ୍ୟଧିକ କାର୍ବନ୍ ଇମିସନ୍ ଦ୍ୱାରା ଗ୍ଲୋବାଲ୍ ୱାର୍ମିଂ ବି ହେଉଛି। ଏହାଦ୍ୱାରା ଜୀବ ଜଗତ ଉପରେ ବହୁତ ଖରାପ ପ୍ରଭାବ ପଡ଼ୁଛି।
0: ଆଜ୍ଞା ସାର୍,
1: ଯେତେ ଆପଣ କହୁଛି ଏହା ସମୟରେ ବର୍ଷା,
0: ଆଜ୍ଞା,
1: ଗ୍ରୀଷ୍ମ ପ୍ରବାହରେ ସିଭିୟର ହିଟ୍ ୱେଭ୍ସ ବି ପଡ଼ୁଛି, ତାପରେ ମରୁ ଅଞ୍ଚଳରେ ବି ଫ୍ଲଡ୍ସ, କେତେବେଳେ ଫ୍ଲଡ୍ ଆସୁଛି ଆପଣ ଶୁଣିଥିଲେ ଯେତେବେଳେ ବାଡ଼ମେରରେ ଆସିଥିଲେ, ସେତେବେଳେ ମୋ ପାଖରେ ବହୁତ ଏକ୍ଜାମ୍ପଲ୍ ଅଛି। ତାପରେ ସେ ଆପଣ ଦେଖୁଛନ୍ତି ସେ ଅଭି ବି ସେ ମନାଲି ଅର୍ କେ ସେ କାଶ୍ମୀରରେ ଅଭି ବି ସ୍ନୋଫଲ୍ ଚାଲିଛି, ସେ ବି ଗୋଟେ ସେ କ୍ଲାଇମେଟ୍ ଚେଞ୍ଜର ଜଳବାୟୁ ପରିବର୍ତ୍ତନରେ ହିଁ ଇଫେକ୍ଟ ଅଛି। ଏମିତି ଖରା ମାସରେ ସେ ପୂର୍ବରୁ ସ୍ନୋଫଲ୍ ସେ କିମ୍ବା ସେ ନଥିଲେ।
0: ଆଜ୍ଞା ସାର୍, ତାମାନେ ପ୍ରାକୃତିକ ପରିବେଶ ହିଁ ଆମ ପାଇଁ ମାନେ ଅତ୍ୟନ୍ତ ଜରୁରୀ। ଯଦି ଆମେ ତାକୁ ସୁରକ୍ଷିତ କରି ନ ରଖିବା, ତା'ର ସୁରକ୍ଷା ନ କରିବା, ତାହେଲେ ତାଦ୍ୱାରା ନିହାତି ଭାବରେ ଆମ ଜୀବଜଗତ ପ୍ରଭାବିତ ହେଉଛି, ବିଭିନ୍ନ ପ୍ରକାରର ସମସ୍ୟାକୁ ସାମ୍ନା କରୁଛି। ଏଇଠି ଆପଣ ଯେମିତି କହିଲେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ କଥା ଯେ ସେ ଆମର ପରିବେଶକୁ ସୁରକ୍ଷା ଦେବା ପାଇଁ ବିଭିନ୍ନ କଥା କରୁଛନ୍ତି, ଯେମିତି ବିଗତ ବର୍ଷରେ କରିଥିଲେ ମିଶନ୍ ଲାଇଫ୍ ବିଷୟରେ, ଯେମିତି ଆମେ ପରିବେଶ ପାଇଁ ଆମେ ତା ପ୍ରତି ଦୃଷ୍ଟି ଦେବା ଦରକାର। କାରଣ ପରିବେଶ ଯଦି ସୁସ୍ଥ ରହିବ, ସବୁଜ ରହିବ, ସ୍ୱଚ୍ଛ ରହିବ, ତାହେଲେ ଆମେ ମଧ୍ୟ ସ୍ୱାସ୍ଥ୍ୟକର ଜୀବନ ଅତିବାହିତ କରିପାରିବା। ସେଥିପାଇଁ ସେ ମଝିରେ ବି କହିଥିଲେ ଏକ ପେଡ଼ ମା କେ ନାମ, ମା ପାଇଁ ଗଛଟିଏ। ତେଣୁ ଆମେ ଯେମିତି ମାଆକୁ ଆମେ ଭଲ ପାଉଛନ୍ତି, ସେମିତି ଆମର ମାଟି ମାଆକୁ ଭଲ ପାଇବା, ଆମର ଧରିତ୍ରୀ ମାଆକୁ ଭଲ ପାଇବା, ତ ତା ପାଇଁ ଅନ୍ତତଃ ଆମେ ଯଦି ବୃକ୍ଷରୋପଣ ଗୋଟେ ଗୋଟେ କରିବା, ଆମର ଜନ୍ମଦିନରେ ହେଉ କି ଆମ ମା ପାଇଁ ହେଉ କି ଆମର ବ୍ୟକ୍ତିଗତ ସ୍ତରରେ ଆମେ ଯଦି ବୃକ୍ଷରୋପଣ କରିବା, ନିହାତି ଭାବରେ ଆମେ ଯେଉଁ ପରିମାଣରେ ଆମେ ଜଙ୍ଗଲ କ୍ଷୟ କରୁଛନ୍ତି ତା'ର ଭରଣ କରିପାରିବା। ତାଠୁ ଅଧିକ ଆମେ ବୃକ୍ଷରୋପଣ କରିବା ଦ୍ୱାରା ଆମ ଜଙ୍ଗଲ ମଧ୍ୟ ଠିକ୍ ରହିବ, ଆମର ପରିବେଶ ସବୁଜ ସ୍ୱଚ୍ଛ ସୁନ୍ଦର ହୋଇପାରିବ। ତେବେ ସାର୍, ଏଇଠି ଗୋଟେ କଥା କୁହନ୍ତୁ ଯେ ସ୍ୱଚ୍ଛ ନିର୍ମଳ ତଥା ସବୁଜିମାମୟ ପରିବେଶ କିପରି ଭାବରେ ସୃଷ୍ଟି କରାଯାଇପାରିବ, ଏହାଦ୍ୱାରା ଆମେ କିପରି ଭାବରେ ଉପକୃତ ହୋଇପାରିବା?
1: ସ୍ୱଚ୍ଛ ନିର୍ମଳ ତଥା ସବୁଜିମାଲ୍ୟ ପରିବେଶ ସୃଷ୍ଟି କରିବା ପାଇଁ ଆମକୁ ବୃକ୍ଷରୋପଣ ଉପରେ ବିଶେଷ ଜୋର ଦେବାକୁ ପଡ଼ିବ। ତାପରେ ମୁଁ ରାଉରକେଲା ଭାବରେ କହିବାକୁ ଚାହୁଁଛନ୍ତି, ରାଉରକେଲା ଗୋଟେ ଇଣ୍ଡଷ୍ଟ୍ରିଆଲ ସିଟି ଅଛି।
0: ଆଜ୍ଞା,
1: ତ ଆମମାନଙ୍କୁ ତା ଭିତରେ ଗ୍ରୀନ୍ ବେଲ୍ଟ କରିବାକୁ ପଡ଼ିବ କି ଗୋଟେ ଗୋଟେ ସେ ଇଣ୍ଡଷ୍ଟ୍ରିଆଲ ସେକ୍ଟର ସେ ସର୍କମ୍ଫେରେନ୍ସରେ କି ତାଙ୍କୁ ଆରାଉଣ୍ଡ ଆପଣ ଗୋଟେ ଗ୍ରୀନ୍ ବେଲ୍ଟ କରିପାରିବେ, ତ ତାପରେ କ'ଣ ହେବ କି ସେ କିମ୍ବା ଡଷ୍ଟ ପଲ୍ୟୁସନ୍ କି କିମ୍ବା ସାଉଣ୍ଡ ପଲ୍ୟୁସନ୍ ବି ସେ କମ୍ ହେଇପାରିବେ। ତାପରେ ସେ ଗ୍ରୀନ୍ ବେଲ୍ଟ କ'ଣ କରିବେ କି ସେମାନଙ୍କୁ ଅକ୍ସିଜେନ୍ ବି ପ୍ରୋଭାଇଡ଼୍ କରିବେ। ଅକ୍ସିଜେନ୍ ତ ବହୁତ ଇମ୍ପୋର୍ଟାଣ୍ଟ ଅଛି ଜୀବଜନ୍ତୁ ପାଇଁ, ହ୍ୟୁମାନ୍ସ ପାଇଁ, ସବୁ ପାଇଁ ଅକ୍ସିଜେନ୍ ବହୁତ ଜରୁରୀ ଅଛି। ସୋ ବାୟୁ ପ୍ରଦୂଷଣ କମ୍ ହେବ, ତା ସାଙ୍ଗରେ ରୋଗ ବି ଦୂର ରହିବ ଆପଣ ସେ କମ୍, ଏବଂ ଆମ ସ୍ୱାସ୍ଥ୍ୟ ଭଲ ରହିବ। ସବୁଜ ପରିବେଶ ମାନସିକ ଶାନ୍ତି ମଧ୍ୟ ପ୍ରଦାନ କରିବେ।
0: ଆଜ୍ଞା ସାର୍, ନିହାତି ଭାବରେ ଆମେ ଯେମିତି ସବୁଜିମୟ ପରିବେଶ ଆମକୁ ଆନନ୍ଦିତ କରିଥାଏ, ବିମୋହିତ କରିଥାଏ, ଆମେ ଯଦି କୌଣସି ଜଙ୍ଗଲ ପରିବେଶକୁ ଯାଆନ୍ତି ବା ଯେଉଁଠି ବୃକ୍ଷ ଶୋଭା ପାଉଥିବା ସବୁଜ ବନାନୀ ପରିବେଶ ଯେଉଁଠି ରହିଛି, ସେ ନିହାତି ଭାବରେ ଆମକୁ ମାନେ ପ୍ରଭାବିତ କରିଥାଏ, ଆଉ ସେଇ ଜାଗାରେ ଆମକୁ ଟିକିଏ ଶାନ୍ତି ମଧ୍ୟ ମିଳିଥାଏ। ଆଉ ମାନେ ନିର୍ମଳ ପରିବେଶ ହିଁ ସୁସ୍ଥତା ତଥା ମାନସିକ ଶାନ୍ତି ପ୍ରଦାନ କରିବାରେ ମଧ୍ୟ ସାହାଯ୍ୟ କରିଥାଏ, ତେଣୁ ସେଥିପାଇଁ ବୃକ୍ଷରୋପଣ କରିବା ଦରକାର, ପରିବେଶର ନିର୍ମଳତା ପାଇଁ ଆମେ ଚେଷ୍ଟା କରିବା ଦରକାର। ତେବେ ସାର୍, ପରିବେଶ ପ୍ରଦୂଷଣର କାରଣ କ'ଣ, ଏହାକୁ କିପରି ଭାବରେ ନିୟନ୍ତ୍ରଣ କରାଯାଇପାରିବ?
1: ପଲ୍ୟୁସନ୍ କଣ୍ଟ୍ରୋଲ୍ର ମୁଁ ଆପଣଙ୍କୁ ପୂର୍ବରୁ ଜାଣିଥିଲି କି ପଲ୍ୟୁସନ୍ ଅଲଗା ଅଲଗା ଟାଇପ୍ର ଅଛି, କି କିମ୍ବା ଏୟାର ପଲ୍ୟୁସନ୍ ଅଛି, କିମ୍ବା ସାଉଣ୍ଡ ପଲ୍ୟୁସନ୍ ହେବ, କିମ୍ବା ସାଉଣ୍ଡ ପଲ୍ୟୁସନ୍ ପରେ ସେ ୱାଟର ପଲ୍ୟୁସନ୍, ଏୟାର ସଏଲ ପଲ୍ୟୁସନ୍, ସେ ଅଲଗା ଅଲଗା ଟାଇପ୍ ଅଫ୍ ପଲ୍ୟୁସନ୍ ଅଛି। ବାୟୁ ପ୍ରଦୂଷଣ କିସେ ହୋ ରହା ହେ, ଯୋ ହମାରେ ବାହନ ହେ ୟା ଫିର ଭିହିକଲ୍ସ ହେ ଉନକେ ଦ୍ୱାରା ବାୟୁ ପ୍ରଦୂଷଣ ହୋ ରହା ହେ, ୟା ଫିର ଯୋ ହମାରେ ଇଣ୍ଡଷ୍ଟ୍ରିଜ୍ ହେ, ୟା ଫିର ଜିତନେ ବି ଇଣ୍ଡଷ୍ଟ୍ରିଜ୍ ହେ, ଯୋ ବି ସେକ୍ଟର୍ସ ହେ ଉନକେ ଦ୍ୱାରା ଯୋ ହମାରେ ଯୋ ୟା ତ ନାଇଟ NO2 ହୋ ୟା CO2 ହୋ ୟା ଫିର ଡିଫରେଣ୍ଟ ଡିଫରେଣ୍ଟ ଗ୍ୟାସେସ୍ କା ଯୋ ଇମିସନ୍ ହୋ ରହା ହେ, ଉସକି ବଜହ ସେ ବାୟୁ ପ୍ରଦୂଷଣ ହୋ ରହା ହେ। ଫିର ଧ୍ୱନି ପ୍ରଦୂଷଣ, ଯୋ ବହୁତ ସାରେ ଭିହିକଲ୍ସ ହେ ୟା ଫିର ଯୋ ମେସିନ୍ସ ହେ ୟା ଫିର ଯୋ ଇଣ୍ଡଷ୍ଟ୍ରିଜ୍ ମେ କାମ, ଉନକି ବଜହ ସେ କୁଛ ହଦ ତକ ପଲ୍ୟୁସନ୍ କା କାରଣ ଓ ବି ହେ। ଫିର ୱାଟର ପଲ୍ୟୁସନ୍, ଯୋ ଜିତନେ ବି ଇଣ୍ଡଷ୍ଟ୍ରିଜ୍ ହେ, ଜିତନେ ବି ଇଣ୍ଡଷ୍ଟ୍ରିଜ୍ ହୋ ୟା ଫିର ହମ ଲୋକ ମତଲବ ହମ ଏଜ ଅ ହ୍ୟୁମାନ ହିଁ ବି ମତଲବ ହମ ଲୋକ କ୍ୟା କର ରହେ, ଯୋ ହମାରେ ଘରୋ ସେ ଯୋ କଚରା ନିକଲ ରହା ହେ, ଯୋ ହମାରେ ଘରୋ ସେ ନାଲା ୟା ନଲି ନାଲା ନିକଲ ରହା ହେ, ଉସକୋ ହମ ଡାଇରେକ୍ଟଲି ନଦିଓ ମେ ହମ ଡିସ୍ପୋଜ କର ଦେ ରହେ ହେ। ତୋ ୟେ ନହିଁ ହୋନା ଚାହିଏ, ଇସକା ୟେ ବି ଏକ କାରଣ ହେ ଜଳ ପ୍ରଦୂଷଣ ପାଇ। ଫିର ସଏଲ ପଲ୍ୟୁସନ୍ ମେ ବି ହମ ଜେସେ ଯୋ ଯୋ ହାନିକାରକ ୱେଷ୍ଟ ହେ ଇଣ୍ଡଷ୍ଟ୍ରିଜ କା ୟା ଫିର ଉସକୋ ବି ହମ ଡମ୍ପ କର ଦେ ରହେ ହେ। ତୋ ୟେ ସବ କାରଣ ହେ କି ଯୋ ଏ ପଲ୍ୟୁସନ୍ ହେ ଅବ ହମାରେ ଦେଶ ମେ ଏକ ସମସ୍ୟା ବନ ଚୁକା ହେ। ଉସକେ ଉପର ହମ ଏଜ ଅ ସରକାର, ଏଜ ଅ ଫରେଷ୍ଟ ଅଫିସିଆଲ୍ସ, ହମ ଲୋକ ବହୁତ ଇନିସିଏଟିଭ୍ସ ଲେ ରହେ ହେ। ଜେସେ ସରକାରକେ ବହୁତ ସାରେ ଆକ୍ଟସ୍ ହେ, ୱେଦର ଇନ୍ଭାଇରମେଣ୍ଟ ପ୍ରୋଟେକ୍ସନ ଆକ୍ଟ ହୋ ୟା ଫିର ଏୟାର ପଲ୍ୟୁସନ୍ ଆକ୍ଟ ହୋ, ୱାଟର ପଲ୍ୟୁସନ୍ ଆକ୍ଟ ହୋ, ନଏଜ୍ ପଲ୍ୟୁସନ୍ ଆକ୍ଟ ହୋ, ୟା ଫିର ଫରେଷ୍ଟ ଯେତେ ବି ଆକ୍ଟ ହେ, ବନ ସମ୍ବର୍ଦ୍ଧନ ଅଧିନିୟମ ହୋ, ୟା ଫିର କନଜରଭେସନ୍ ଆକ୍ଟ ହୋ, ଫରେଷ୍ଟ କନଜରଭେସନ୍, ଇ ସବି ଯୋ ଆକ୍ଟ ହେ ଇନକା ୟେ ଲୋକ ଇନ ଆକ୍ଟ କା ହମ ଜବ ଏକ ନେଚର ଟ୍ରୁ ସ୍ପିରିଟ ମେ ଜବ ଫଲୋ ଲୋକ କରେଙ୍ଗେ, ସରକାର ତୋ ୟା ସରକାର ୟା ହମ ଯୋ ନୌକରଶାହ ଲୋକ ହେ, ହମ ତ ଫଲୋ କରି ରହେ, ହମ ଲୋକ ଚାହ ରହେ କି ହମ ତ ପୁରା ଇନଶୋର କରତେ ହେ କି ସବ ଆକ୍ଟ ଏକ ପୁରା ସ୍ପିରିଟ ମେ ଫଲୋ ହୋ। ବଟ ଜବ ଲୋକ ଭି ଅପନେ ଅନ୍ଦର ଇନକୋ ନିହାତି ଭାବସେ ଇନକୋ ଜବ ଇମ୍ପ୍ଲିମେଣ୍ଟ କରେଙ୍ଗେ କି ଉନକୋ ଲଗେ କି ପଲ୍ୟୁସନ୍ ୟା ପରିବେଶ ପଲ୍ୟୁସନ୍ କି ବଜହ ସେ ପରିବେଶ କୁ ବହୁତ ନୁକସାନ ହୋ ରହା ହେ, ଜବ ଉନକୋ ୟେ ଧାରଣା ଜବ ଲୋକ ଅପନେ ଅନ୍ଦର ଅପନା ଲେଙ୍ଗେ, ତୋ ତବ ଓ ଏକ ଏଜ ଅ ମେଜର ରେସ୍ପନ୍ସିବିଲିଟି ଲେକେ କି ଏଜ ଅ ମାସ ମୁଭମେଣ୍ଟ କି ହମକୁ ପଲ୍ୟୁସନ୍ କମ୍ କରନା ହେ ୟା ଫିର ହମାରି ଫ୍ୟୁଚର ଜେନେରେସନ୍ସ କି ଲାଇଫ କୁ ହେମ୍ପର ହୋନେ ସେ ବଚାନା ହେ। ଏକ ମାସ ମୁଭମେଣ୍ଟ ଜବ ହୋଗା, ଜବ ଲୋକ ଖୁଦ ସେ ହି ମତଲବ ସ୍ୱତଃ ଭାବସେ ହି ଲୋକ ସ୍ପିରିଟେଡ଼ ହୋଗେ କି ହମେ ପଲ୍ୟୁସନ୍ କମ୍ କରନା ହେ ୟା ଫିର ହମେ ଜଙ୍ଗଲ ବଚାନା ହେ ୟା ଫିର ହମେ ପେଡ଼ ଲଗାନା ହେ, ତବି ଯୋ ପଲ୍ୟୁସନ୍ ହେ ୟେ ସବ ହେ ୟେ ସବ କଣ୍ଟ୍ରୋଲ ହୋ ପାଏଙ୍ଗେ।
0: ଆଜ୍ଞା ସାର୍, ତେବେ ଆପଣ କହୁଛନ୍ତି ଯେ ବ୍ୟକ୍ତିଗତ ସ୍ତରରେ ପ୍ରତ୍ୟେକ ଯଦି ଆମେ ସଚେତନ ହେବା, ବୃକ୍ଷରୋପଣ ପାଇଁ ହେଉ, ଆମର ପରିବେଶର ସୁରକ୍ଷା ପାଇଁ ହେଉ, ବା ପରିବେଶର ଯତ୍ନ ପାଇଁ ହେଉ, ଆମେ ଯଦି ଦୃଷ୍ଟି ଦେବା କେବଳ ସରକାରଙ୍କ ଉପରେ ନିର୍ଭର ନକରି ବ୍ୟକ୍ତିଗତ ସ୍ତରରେ ପ୍ରତ୍ୟେକ ବ୍ୟକ୍ତି ବିଶେଷ ଯଦି ନିଜ ପରିବେଶର ସୁରକ୍ଷା ପାଇଁ ଯତ୍ନବାନ ହେବେ, ତାହେଲେ ଆମ ପରିବେଶକୁ ଆମେ ସୁରକ୍ଷା ଦେଇପାରିବା, ପରିବେଶକୁ ସୁରକ୍ଷିତ କରି ରଖିପାରିବା, ଆମର ଯେଉଁ ପ୍ରାକୃତିକ ସମ୍ପଦ ଅଛି ତାକୁ ମଧ୍ୟ ଆମେ ସୁରକ୍ଷା ଦେଇପାରିବା, ଆଉ ବିଭିନ୍ନ ପ୍ରକାର ଯେଉଁ ଜୈବ ବିବିଧତା ଭଳି ସମସ୍ୟା ଅଛି ବା ଜୈବ ବିବିଧତାକୁ ଆମେ ନିୟନ୍ତ୍ରଣ କରିପାରିବା, ତାକୁ ମଧ୍ୟ ଠିକ୍ ରଖିପାରିବା। ତେବେ ସାର୍, ଆପଣ ଯେମିତି ରାଉରକେଲାରେ ଏବେ ନୂଆ ନୂଆ ଆସିଛନ୍ତି

0: ଅଛନ୍ତି ଆଉ ରାଉରକେଲା ବନଖଣ୍ଡ ଅଧିକାରୀ ଭାବେ ଆପଣ କାର୍ଯ୍ୟ ନିର୍ବାହ କରୁଛନ୍ତି। ଆଜି ହେଉଛି ବିଶ୍ୱ ପରିବେଶ ଦିବସ। ଏ ବିଶ୍ୱ ପରିବେଶ ଦିବସକୁ ଦୃଷ୍ଟିରେ ରଖି ରାଉରକେଲା ବନଖଣ୍ଡ ପକ୍ଷରୁ କି କି କାର୍ଯ୍ୟକ୍ରମ ସବୁ କରାଯାଉଛି ଏବଂ କ'ଣ କ'ଣ ସବୁ ପଦକ୍ଷେପ ନିଆଯାଇଛି ବା ନିଆଯାଉଛି ସେ ବିଷୟରେ କିଛି କହିବେ?
1: ଜି, ରାଉରକେଲା ବନଖଣ୍ଡ ପକ୍ଷରୁ ବିଶ୍ୱ ପରିବେଶ ଦିବସକୁ ବହୁତ ଉତ୍ସାହର ସହ ପାଳନ କରାଯାଇଛି। ଆମେ ବିଭିନ୍ନ ସ୍କୁଲ ଏବଂ କଲେଜରେ ସଚେତନତା କାର୍ଯ୍ୟକ୍ରମ ଆମର ଗତ ବର୍ଷ ବି ହୋଇଥିଲେ, ଏ ବର୍ଷ ବି ହେବ, ଫ୍ୟୁଚରରେ ବି ହେବ। ସେ କ'ଣ ହେଇଛି କି ସେ ଯେଉଁ ନୂଆ ପିଲାମାନେ ଅଛି ସେହି ନ୍ୟୁ ଆମ୍ବାସେଡର ଅଛି, ଗ୍ରୀନ୍ ଆମ୍ବାସେଡର ମୁଁ ତାଙ୍କୁ ଟର୍ମ ଦିଆହେଇଛି। ସେ ଗ୍ରୀନ୍ ଆମ୍ବାସେଡର ଅଛି ଆମର ଫ୍ୟୁଚର ପାଇଁ, ତ ତାଙ୍କୁ ଆଗ ସଚେତନ ହେବ ତ ସେ ଫ୍ୟୁଚରରେ ସେ ସଷ୍ଟେନେବଲ୍ ଡେଭଲପମେଣ୍ଟ ସେ ସଷ୍ଟେନେବଲ୍ ଡେଭଲପମେଣ୍ଟ ପାଇଁ ସେ କାମ କରିବେ କି ମୋତେ କି ସେ କି ସେ କି ସେ ପରିବେଶର ସୁରକ୍ଷା କରିବେ ସେ।
0: ଆଜ୍ଞା, ତାମାନେ ଆମର ବର୍ତ୍ତମାନ ଯେଉଁ ଭବିଷ୍ୟତ ପିଢ଼ି ଯେଉଁମାନେ ଅଛନ୍ତି, ଯେଉଁ ପିଲାମାନେ ବା ଛାତ୍ରଛାତ୍ରୀମାନେ ଅଛନ୍ତି, ତାଙ୍କୁ ଯଦି ଆମେ ସଚେତନ କରିପାରିବା, ତାଙ୍କୁ ଯଦି ବୃକ୍ଷରୋପଣ ପ୍ରତି ତାଙ୍କ ମନରେ ଆଗ୍ରହ ଜନ୍ମେଇବା, ତାଙ୍କୁ ବୃକ୍ଷରୋପଣ କରିବା ପାଇଁ ପ୍ରୋତ୍ସାହିତ କରିବା, ତାହେଲେ ନିହାତି ଭାବରେ ସେମାନେ ବୃକ୍ଷରୋପଣ ବା ପରିବେଶର ସୁରକ୍ଷା ହେଉ, ଜଙ୍ଗଲ ସଂରକ୍ଷଣ ହେଉ, ଏସବୁ ପ୍ରତି ସେମାନେ ସଚେତନ ହୋଇପାରିବେ। ସ୍ୱଚ୍ଛତା ପ୍ରତି ସଚେତନ ହେବା ଦ୍ୱାରା ଆମର ଭବିଷ୍ୟତ ମଧ୍ୟ ଠିକ୍ ରହିବ ଏବଂ ତାଙ୍କ ଭବିଷ୍ୟତ ମଧ୍ୟ ଉଜ୍ଜଳମୟ ହୋଇପାରିବ।
1: ତାପରେ ବି ମାସ୍ ପ୍ଲାଣ୍ଟେସନ୍ ଡ୍ରାଇଭ୍ ଚାଲିଛି, ସେ ଆମର ବନ ମହୋତ୍ସବ ହେବ ଜୁଲାଇରେ।
0: ଆଜ୍ଞା,
1: ତାପରେ ସେ ଟାଇମ୍ରେ ସବୁ ମାସ୍ ପ୍ଲାଣ୍ଟେସନ୍ ଡ୍ରାଇଭ୍ ଚାଲିବେ ପୁରା ଓଡ଼ିଶା ରାଜ୍ୟରେ, ସେ ଟାଇମ୍ରେ ଚାଲିବ। ଗତ ବର୍ଷ ଅନରେବଲ୍ ଚିଫ୍ ମିନିଷ୍ଟର ଅଗୁଆଇରେ, ଅନରେବଲ୍ ଚିଫ୍ ମିନିଷ୍ଟର, ଅନରେବଲ୍ ଫରେଷ୍ଟ ମିନିଷ୍ଟର ଅଗୁଆଇରେ ଏକ ପେଡ଼ ମାକେ ନାମ 2.0 ହୋଇଥିଲା। ସୋ ସେ ବର୍ଷରେ ଆମର ସୁନ୍ଦରଗଡ଼ ଡିଷ୍ଟ୍ରିକ୍ଟ ସବୁ ଓଡ଼ିଶାରେ ଟପ୍ କରିଥିଲେ କି ଆପଣ ସବୁ ଜ୍ୟାଦା ଗଛ ସେଦିନ ଲଗାଇଥିଲେ।
0: ଆଜ୍ଞା,
1: ତ ସେ ବି ଗୋଟେ ଗର୍ବର ବିଷୟ ଅଛି ସୁନ୍ଦରଗଡ଼ ପାଇଁ, ରାଉରକେଲା ପାଇଁ।
0: ଆଜ୍ଞା,
1: ତାପରେ ଆମେ କ'ଣ କରୁଛି, ଆମ ଏନ୍ ଜି ଓ ସାଙ୍ଗରେ ମିଶିକି ସେ ଗାଁ ଗାଁ ଯାଇକି ଆମ ସେତି ସଚେତନ କରାଇଛି କି ଆପଣ ସେ ଜଙ୍ଗଲର ସୁରକ୍ଷା କରିବେ, ଜୀବଜନ୍ତୁମାନଙ୍କୁ ସୁରକ୍ଷା କରିବେ, ଜୈବ ବିବିଧତା ଉପରେ ଧ୍ୟାନ ଦେବେ ଆପଣ। ସେ ନିଆ ଟାଇମ୍ରେ ବି ସେ ଗାଁ ଗାଁ ଯାଇକି
0: ସଚେତନ
1: କରୁଥିଲେ
0: ଫ୍ୟୁଚରରେ ବି।
1: ତାପରେ ରାଉରକେଲା ବନଖଣ୍ଡରେ ପାଖାପାଖି 400 ଅଛି ବନ ସୁରକ୍ଷା ସମିତି ଅଛି। ସେ ବନ ସୁରକ୍ଷା ସମିତି ସେ କ'ଣ ତାଙ୍କୁ ଜଙ୍ଗଲର NTFP ସେ କିମ୍ବା NTFP ସ୍ପେସିସ୍ ଅଛି ସେ କଲେକ୍ଟ କରିବେ ଜଙ୍ଗଲରେ, ଓ ତାପରେ ସେ ତାଙ୍କୁ ୟୁଜ୍ କରିବେ, ତାଙ୍କୁ ସେଲ୍ ବି କରିପାରିବେ। ତ ସେ ଲୋକମାନେ ବି ତାଙ୍କ ବି ଲାଇଭଲିହୁଡ଼ ଜେନେରେଟ୍ ହେଇଛି ରାଉରକେଲା ଡିଭିଜନ ତରଫରୁ। ତାପରେ ତ ରାଉରକେଲା ଡିଭିଜନ ତରଫରୁ ମାସ୍ ପ୍ଲାଣ୍ଟେସନ୍ ତ ଆମ ଆର୍ସାଲ ଚାଲିଛେ। ତାପରେ ଜୀବଜନ୍ତୁ ପାଇଁ ବି ଅଲଗା ଅଲଗା ଷ୍ଟେପ୍ ଲିଆଯାଇଛି। ତାପରେ ଇକୋ ଟୁରିଜମ୍ ପାଇଁ ବି ଆମ ଗୋଟେ ଗୋଟେ ପ୍ରୋଜେକ୍ଟ କରିବେ ଫ୍ୟୁଚରରେ ବି। କ'ଣ ହେଇଛି ଇକୋ ଟୁରିଜମ୍ ଯେତେ ଦେଖିପାରେ ନୂଆ ପିଲାମାନେ ଦେଖିପାରିବ, ଅର୍ ନୂଆ ପିଲା ଅର୍ କି ପୁରୁଣା ଲୋକ ଆପଣ ଲୋକମାନେ ଅଛନ୍ତି, ତ ଇକୋ ଟୁରିଜମ୍ ଯେତେବେଳେ ସେ ଗ୍ରୀନ୍ ଚିଜ୍ ଦେଖିବେ ତ ସେ ବି ତାଙ୍କୁ ବି ସଚେତନ ବଢ଼ିବେ କିମ୍ବା ପରିବେଶକୁ ସୁରକ୍ଷା କରିବେ କିମ୍ବା ଜଙ୍ଗଲକୁ ସୁରକ୍ଷା କରିବେ। ତାପରେ ଗୋଟେ ନଗର ବନ ବି ହେବାର ଚାନ୍ସ ଅଛି କି ସିଟି ଭିତରେ ବି ଗଛ ଲଗାଇବେ ୟା ଫିର୍ ଏମିତି କାମ ସବୁ ଚାଲିଛି ରାଉରକେଲା ବନଖଣ୍ଡରେ।
0: ତାମାନେ ରାଉରକେଲା ବନଖଣ୍ଡ ପକ୍ଷରୁ ପରିବେଶର ସୁରକ୍ଷା ପାଇଁ ହେଉ ବା ବୃକ୍ଷରୋପଣ କଥାକୁ ନେଇ ହେଉ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଚାଲିଛି, କେବଳ ବିଶ୍ୱ ପରିବେଶ ଦିବସ ପାଇଁ ନୁହେଁ, ବର୍ଷ ସାରା ଚାଲିଛି। ବିଶେଷ କରି ଯେଉଁ ଆମର ବନ ମହୋତ୍ସବ ସପ୍ତାହ ପାଳନ ପରିପ୍ରେକ୍ଷୀରେ ଆମର ବହୁ ପରିମାଣରେ ବୃକ୍ଷରୋପଣ କରାଯାଇଥାଏ, ବିଭିନ୍ନ ଅନୁଷ୍ଠାନକୁ ନେଇ, ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀମାନଙ୍କୁ ନେଇ ବା ବିଭିନ୍ନ ସ୍ଥାନରେ, ବିଭିନ୍ନ ସ୍କୁଲରେ, ବିଭିନ୍ନ କଲେଜରେ ଆପଣ ବୃକ୍ଷରୋପଣ କାର୍ଯ୍ୟକ୍ରମ କରିଥାନ୍ତି ଆଉ କରି ଆସୁଛନ୍ତି ମଧ୍ୟ। ତେବେ ସାର୍, ଏଇ ଯେଉଁ କହିଲେ ଆମେ ସଚେତନ ରହିବା ଦରକାର, ଆମର ଯେଉଁମାନେ ୟଙ୍ଗ ମାସ ଅଛନ୍ତି, ଯୁବପିଢ଼ି ଅଛନ୍ତି ବା ଛାତ୍ରଛାତ୍ରୀ ଅଛନ୍ତି, ତାଙ୍କୁ ଏଇ ସବୁଜ ବନାନୀ ବା ସବୁଜମୟ ପରିବେଶ ସୃଷ୍ଟି କରିବା ପାଇଁ ତାଙ୍କୁ ସଚେତନ କରିବାର ଅଛି, ତାଙ୍କୁ ସାମିଲ କରିବାର ଅଛି, ତାଙ୍କୁ ନେଇ ସେ ଜାଗାରେ ଯଦି ଆମେ ଉପସ୍ଥିତ କରାଇବା କି ତାଙ୍କ ଆଗରେ ବା ତାଙ୍କ ଦ୍ୱାରା ଆମେ ବୃକ୍ଷରୋପଣ କରିବା ବା ତାଙ୍କୁ ବୃକ୍ଷରୋପଣର କରିବା ସହିତ ତାଙ୍କୁ ଏ ବୃକ୍ଷର ଉପକାରିତା ବିଷୟରେ ତାଙ୍କୁ ବୁଝେଇବା ଜଣେଇବା ସଚେତନତା ସୃଷ୍ଟି କରିବା ସେମାନଙ୍କ ମଧ୍ୟରେ ନିହାତି ଭାବରେ ସେମାନେ ପ୍ରୋତ୍ସାହିତ ହେବେ ଆଉ ସେମାନେ ବୃକ୍ଷରୋପଣ କଲେ ବା ଜଙ୍ଗଲ ବା ସବୁଜମୟ ପରିବେଶର ବା ପ୍ରାକୃତିକ ସମ୍ପଦର ସେମାନେ ଯଦି ଯତ୍ନ ନେବେ ତାହେଲେ ଆମ ପରିବେଶ ନିହାତି ଭାବରେ ସବୁଜମୟ ହୋଇପାରିବ, ସ୍ୱଚ୍ଛ ସୁନ୍ଦର ହୋଇପାରିବ। ତେବେ ସାର୍ ଏଇଠି କୁହନ୍ତୁ ଯେ ପ୍ରାକୃତିକ ସମ୍ପଦ ଓ ପରିବେଶର ସୁରକ୍ଷା କିପରି ଭାବରେ କରାଯାଇପାରିବ, ଏଥିପାଇଁ ସଚେତନତା ସହଭାଗିତାର ଆବଶ୍ୟକତା କେତେ ରହିଛି?
1: ପ୍ରକୃତି ସମ୍ପଦର ସୁରକ୍ଷା କେବଳ ସରକାର କିମ୍ବା ଫରେଷ୍ଟ ଡିପାର୍ଟମେଣ୍ଟ ଦ୍ୱାରା ସମ୍ଭବ ନାହିଁ, ଏମିତି ତ ପ୍ରଥମ କଥା ଅଛି। ତାପରେ ଏଥିପାଇଁ ଜନସାଧାରଣ ୟା ପବ୍ଲିକ ପାର୍ଟିସିପେସନ ଅତ୍ୟନ୍ତ ଜରୁରୀ ଅଛି। ଲୋକମାନେ ଯେତେବେଳେ ବୁଝିବେ କି ଜଙ୍ଗଲ ଆମ ଜୀବନ, ଜଙ୍ଗଲ ଆମ ଜୀବନ, ସେତେବେଳେ ହିଁ ସୁରକ୍ଷା ୟା ପ୍ରକୃତି ଭାବରେ ହେଇପାରିବେ, ପ୍ରକୃତିର ସୁରକ୍ଷା ସେତେବେଳେ ହିଁ ହେଇପାରିବେ। ଆମକୁ ଆମ ରିସୋର୍ସେସକୁ ସଷ୍ଟେନେବଲ ଭାବରେ ରକ୍ଷା କରିବାକୁ ପଡ଼ିବ। କି ସଷ୍ଟେନେବଲ ଭାବରେ ସୁରକ୍ଷା କରିବେ ତ ତାପରେ କ'ଣ ହେବ କି ସେ ଫ୍ୟୁଚର ଜେନେରେସନ ବି ତାଙ୍କୁ ୟୁଜ୍ କରିପାରିବେ। ସେ ସଷ୍ଟେନେବଲ ଡେଭଲପମେଣ୍ଟ କନସେପ୍ଟ ସେ ଆସିଥିଲେ 1992 ରିଓ ଡି ଜେନେରୋରେ ଗୋଟେ କନଫରେନ୍ସ ଆସିଥିଲା UNFCCC। ସେ 1992 ସେ ପ୍ରଥମେ ସେ କନସେପ୍ଟ ଆସିଥିଲେ ସଷ୍ଟେନେବଲ ଡେଭଲପମେଣ୍ଟ। ତାପରେ ଅଲ୍ ମ୍ୟାଣ୍ଡେଟ ଇଟ୍ ଇଜ୍ ତାପରେ ସେ ସବୁ ସଷ୍ଟେନେବଲ ଡେଭଲପମେଣ୍ଟ ଇସିକେ ବାଦ ସେ ଭାରତ କେ ଏକ ଅଭିନ୍ନ ଅଙ୍ଗ ବନ ଗଯା ହେ ଔର ସରକାର କି ଯୋ ଫୋକସ୍ ହେ ଓ ବି ସଷ୍ଟେନେବଲ ଡେଭଲପମେଣ୍ଟ ପେ ହିଁ ହେ ଔର ହମ ଲୋକ ବି ସଷ୍ଟେନେବଲ ଡେଭଲପମେଣ୍ଟ ପେ ହିଁ ଫୋକସ୍ କର ରହେ ହେଁ।
0: ଆଜ୍ଞା ସାର୍, ତାମାନେ ରାଉରକେଲା ବନଖଣ୍ଡ ପକ୍ଷରୁ ଆପଣ ଦାୟିତ୍ୱ ନେଲା ପରେ ଯାହା ଆଗରୁ କାର୍ଯ୍ୟକ୍ରମ ହେଉଥିଲା ଆମେ ବି ଆଶା ରଖୁଛୁ ଆପଣ ଯେଉଁ ନୂଆ ଭାବରେ ଆସିଲା ପରେ ଆପଣଙ୍କର ଯେଉଁ ଆଗ୍ରହ ରହିଛି, ଉତ୍ସାହ ରହିଛି, ସେଇ ଉତ୍ସାହ ଉଦ୍ଦୀପନାକୁ ନେଇ ଆପଣ ଏଇ ଜଙ୍ଗଲମ ପରିବେଶ ସୃଷ୍ଟି ବା ସବୁଜିମାମୟ ପରିବେଶ ସୃଷ୍ଟି ପ୍ରତି ଆପଣ ଧ୍ୟାନ ଦେଉଛନ୍ତି ଆଉ ବିଶେଷ ଭାବରେ ଆହୁରି ନୂଆ ନୂଆ କଥା କରିବେ ଆଉ ଜଙ୍ଗଲର ସୁରକ୍ଷା ପାଇଁ ସଚେତନତାମୂଳକ କାର୍ଯ୍ୟକ୍ରମ କରିବେ। ଆଉ ଆପଣ ଯେମିତି କହିଲେ ଏଇ ଯେଉଁ ସଚେତନତାର କଥା, ନିହାତି ଭାବରେ କେବଳ ସରକାରଙ୍କ ଦ୍ୱାରା ଏହା ସମ୍ଭବ ନୁହେଁ। କେବଳ ସରକାର ଚାହିଁଲେ କିମ୍ବା ବନଖଣ୍ଡ ବିଭାଗ ଚାହିଁଲେ କି ବନ ବିଭାଗ ଚାହିଁଲେ ଆମେ ବୃକ୍ଷରୋପଣ କରିଦେବା କି ବୃକ୍ଷ ଖାଲି ଲଗାଇଦେଲେ ବି ହେବନି, ତାକୁ ଯତ୍ନ ନେବାର ବି ଅଛି, ବୃକ୍ଷ ବଞ୍ଚାଇବାର ଅଛି। ତ ସେଥିପାଇଁ ବ୍ୟକ୍ତିଗତ ସ୍ତରରେ ସମସ୍ତଙ୍କର ସଚେତନତା ରହିବା ଦରକାର, ସମସ୍ତଙ୍କର ସହଭାଗିତା ରହିବା ଦରକାର। ସମସ୍ତେ ସଚେତନ ହେଲେ ହିଁ ଆମେ ନିହାତି ଭାବରେ ଗୋଟେ ସବୁଜ ବଳୟ ସୃଷ୍ଟି କରିପାରିବା ବା ସବୁଜମୟ ପରିବେଶ ସୃଷ୍ଟି କରିପାରିବା। ତେଣୁ ଏଥିପାଇଁ ସମସ୍ତଙ୍କର ସହଯୋଗ ଏକାନ୍ତ ଲୋଡ଼ା ଆଉ ସମସ୍ତେ ବ୍ୟକ୍ତିଗତ ସ୍ତରରେ ନିଜ ନିଜ ହିସାବରେ ଏଥିପ୍ରତି ସଚେତନ ରହିବା ଦରକାର। ତେବେ ସାର୍, ଆଲୋଚନା ଶେଷରେ ପରିବେଶର ଯତ୍ନ ଏବଂ ବିଶେଷ କରି ସ୍ୱଚ୍ଛତା, ସବୁଜତା ଓ ସୁନ୍ଦରତା ତଥା ସ୍ୱାସ୍ଥ୍ୟକର ପରିବେଶ ପାଇଁ ଶ୍ରୋତାଙ୍କୁ ଆପଣ କ'ଣ ବାର୍ତ୍ତା ଦେବା ପାଇଁ ଚାହିଁବେ?
1: ମୁଁ ଆଲୋଚନାରେ ଗୋଟେ କଥା କହିବାକୁ ଚାହୁଁଛନ୍ତି କି ପ୍ରକୃତି ଆମ ମା ପରି। ସେ ଆମ ମା ଯେମିତି ଅଛନ୍ତି ସେମିତି ଆପଣ ପ୍ରକୃତିକୁ ମାନିବାକୁ ପଡ଼ିବ। ଯଦି ଆମ ପ୍ରକୃତିରେ ଯତ୍ନ ନେବା ତେବେ ହିଁ ପ୍ରକୃତି ଆମେ ପାଇଁ ଯତ୍ନ ନେବେ, ଆମେ ଯତ୍ନ ନେବେ। ଆସନ୍ତୁ ଆଜି ଏହି ବିଶେଷ ପରିବେଶ ଦିବସରେ ଆମ ସମସ୍ତ ଶପଥ ନେବା କି ଯେ ନିଜ ଜୀବନରେ ଅନ୍ତତଃ ଗୋଟେ ଗଛ ଲଗାଇବା ଆଉ ତାର ଯତ୍ନ ନେବା, ନିଜ ଚାରିପାଖ ସ୍ୱଚ୍ଛ ରଖିବା ଏବଂ ପ୍ଲାଷ୍ଟିକ ବ୍ୟବହାରକୁ ନା କହିବା।
0: ଆଜ୍ଞା,
1: ଗୋଟେ ସବୁଜ ସୁନ୍ଦର ଓ ସ୍ୱାସ୍ଥ୍ୟକର ରାଉରକେଲା ତଥା ଓଡ଼ିଶା ଗଡ଼ାରେ ସହଯୋଗ କରିବା। ବନ୍ଦେ ଉତ୍କଳ ଜନନୀ ନମସ୍କାର। ଓଡ଼ିଶା ଗଠନରେ ସହଯୋଗ କରିବା।
0: ଆଜ୍ଞା,
1: ବନ୍ଦେ ଉତ୍କଳ ଜନନୀ ନମସ୍କାର।
0: ନିହାତି ଭାବରେ ସାର୍, ଆପଣ ଯେଉଁ ବାର୍ତ୍ତା ଦେଲେ ମୁଁ ଭାବୁଛି ଆପଣଙ୍କର ଏ ବାର୍ତ୍ତା ଅନ୍ୟମାନଙ୍କୁ ନିହାତି ପ୍ରଭାବିତ କରିବ। ତାପରେ ବ୍ୟକ୍ତିଗତ ସ୍ତରରେ ଆମେ ଯେପର୍ଯ୍ୟନ୍ତ ନ ଚାହିଁଛନ୍ତି ଆମ ପରିବେଶର ସୁରକ୍ଷା କରିବା ପାଇଁ ହେଉ କି ବୃକ୍ଷରୋପଣ କରିବା ପାଇଁ ହେଉ, ଆଉ ବୃକ୍ଷରୋପଣ ଯେତିକି ଗୁରୁତ୍ୱପୂର୍ଣ୍ଣ ତାଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ସେ ବୃକ୍ଷର ଯତ୍ନ ନେବା, ତାକୁ ବଡ଼ କରିବା ଆଉ ତାକୁ ନିଜ ହିସାବରେ ଠିଆ ହେବା ପର୍ଯ୍ୟନ୍ତ ତା'ର ରକ୍ଷଣାବେକ୍ଷଣ କରିବା, ତା'ର ସୁରକ୍ଷା କରିବା। ନିହାତି ଭାବରେ ବୃକ୍ଷରୋପଣ ସହ ବୃକ୍ଷର ଯତ୍ନ ନେବା ହେଉଛି ଆମ ସମସ୍ତଙ୍କର ଦାୟିତ୍ୱ ହେବା ଦରକାର। ଆମେ ଯଦି ବ୍ୟକ୍ତିଗତ ସ୍ତରରେ ବୃକ୍ଷରୋପଣ ସହ ବୃକ୍ଷର ଯତ୍ନ ନେବା ଆଉ ଆମ ପରିବେଶର ସ୍ୱଚ୍ଛତା ସୁନ୍ଦରତା ପ୍ରତି ଆମେ ଧ୍ୟାନ ଦେବା, ନିହାତି ଭାବରେ ଆମେ ଏକ ସ୍ୱଚ୍ଛ ସୁନ୍ଦର ତଥା ସବୁଜମୟ ପରିବେଶ ସୃଷ୍ଟି କରିପାରିବା, ଯାହାକି ଆମର ସ୍ୱାସ୍ଥ୍ୟକୁ ଠିକ୍ ରଖିବାରେ ମଧ୍ୟ ଆମକୁ ସହାୟକ ହେବ ଏବଂ ଆମ ପାଇଁ ଏକ ସ୍ୱାସ୍ଥ୍ୟକର ପରିବେଶ ଆମେ ସୃଷ୍ଟି କରିପାରିବା। ତେବେ ସାର୍, ଆପଣଙ୍କ ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ବାହାର କରି ଆଜିର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ନମସ୍କାର।
1: ଧନ୍ୟବାଦ। ନମସ୍କାର।

ଏହି ଥିଲା ଶ୍ରୋତାବନ୍ଧୁ ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ଆଜିର ଏହି ବିଶେଷ କାର୍ଯ୍ୟକ୍ରମ। ତେବେ ଶ୍ରୋତାବନ୍ଧୁ ଆଜି ପାଇଁ ଏତିକିରେ ରହୁଛୁ, ନମସ୍କାର।

ଶୁଣିଲେ ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ବିଶେଷ କାର୍ଯ୍ୟକ୍ରମ। ଏଥିରେ ଶୁଣୁଥିଲେ ରାଉରକେଲା ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ରବିକାନ୍ତ ମୀନାଙ୍କ ସହିତ ଆଲୋଚନା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଥିଲେ ଅଶୋକ କୁମାର ରାଉତ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରସାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ। ଶ୍ରୋତାବନ୍ଧୁ, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ନମ୍ବରଟି ଆଉ ଥରେ କହି ରଖୁଛି 7008248758। ବର୍ତ୍ତମାନ ଶୁଣନ୍ତୁ ଅଂଶୁଘାତ ସତର୍କତା ସମ୍ପର୍କିତ ସୂଚନା। ଏହାର ଲକ୍ଷଣଗୁଡ଼ିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଚର୍ମ ଶୁଷ୍କ ଲାଲ ଓ ଉତ୍ତପ୍ତ ହେବା ଏବଂ ଅଚେତ ହେବା କିମ୍ବା ବାତ ମାରିବା। ସତର୍କତା, ଦିନ 11-3 ମଧ୍ୟରେ ଖରା ତାତି ଅଧିକ ଥାଏ, ଏହି ସମୟ ମଧ୍ୟରେ ବାହାରକୁ ଯାଆନ୍ତୁ ନାହିଁ। ଜରୁରୀ କାମ ଥିଲେ ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ ଓ ସାଥିରେ ଛତା, ଚପଲ ଓ ପିଇବା ପାଣି ନିଅନ୍ତୁ। ଧଳା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, କୌଣସି ପ୍ରକାର ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ। ଏହାର ପ୍ରତିକାରଗୁଡ଼ିକ ହେଉଛି ଅଂଶୁଘାତ ଆକ୍ରାନ୍ତଙ୍କୁ ଖୋଲା ଓ ଥଣ୍ଡା ଜାଗାକୁ ନେଇଯାଆନ୍ତୁ। ଓଆର୍ଏସ୍, ଚିନି ଲୁଣ ସର୍ବତ ବା ସାଦା ପାଣି ପିଆନ୍ତୁ। ପୋଷାକ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡ ଧୋଇ ଦିଅନ୍ତୁ, ଓଦା କପଡ଼ାରେ ପୋଛନ୍ତୁ। ରୋଗୀଙ୍କୁ ପଙ୍ଖା, କୁଲର ଅବା ଏସି ପବନରେ ଶୁଖାଇ ଦିଅନ୍ତୁ, ଶୁଆଇ ଦିଅନ୍ତୁ ଏବଂ ପାଣି ସିଞ୍ଚନ କରନ୍ତୁ। ଅବସ୍ଥାରେ ଉନ୍ନତି ନହେଲେ ତୁରନ୍ତ ଡାକ୍ତରଖାନା ନେଇ ଚିକିତ୍ସା କରନ୍ତୁ। ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା ସରକାରଙ୍କ ଦ୍ୱାରା ଜନହିତରେ ଜାରି। ସୂଚନାଟି ଏତିକିରେ ଶେଷ ହେଲା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ପ୍ରକୃତିରୁ ପ୍ରେରଣା ଜଳବାୟୁ ପାଇଁ ଆମ ଭବିଷ୍ୟତ ପାଇଁ ର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ। ରେପୋ ହାରକୁ 5.25% ଅପରିବର୍ତ୍ତିତ ରଖିଲେ ଭାରତୀୟ ରିଜର୍ଭ ବ୍ୟାଙ୍କ। ପୁରୀଠାରେ ଚାଲିଥିବା ତିନିଦିନିଆ ବ୍ରିକ୍ସ ରାଷ୍ଟ୍ର ସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ 11 ବିଷୟରେ ହୋଇଛି ଆଲୋଚନା ଏବଂ ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ। ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଆମର ଭବିଷ୍ୟତ ପାଇଁ ବାର୍ତ୍ତା ନେଇ ଆଜି ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। 1973 ପ୍ରତିବର୍ଷ ଜୁନ୍ 5 ଏହି ଦିବସ ପାଳନ କରାଯାଇଥାଏ। ଜଳବାୟୁ ପରିବର୍ତ୍ତନର ମୁକାବିଲା, ପ୍ରକୃତିର ସୁରକ୍ଷା, ସ୍ୱଚ୍ଛ ଶକ୍ତିର ବ୍ୟବହାର, ସବୁଜ ଜୀବନଶୈଳୀ ଏବଂ ଏକ ସୁରକ୍ଷିତ ପୃଥିବୀ ଗଠନ ପାଇଁ ବିଶ୍ୱସ୍ତରୀୟ ସହଯୋଗର ଆବଶ୍ୟକତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଭୁବନେଶ୍ୱର ଲୋକସେବା ଭବନରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତିରୁ ପ୍ରେରଣା ଜଳବାୟୁ ପାଇଁ ଆମ ଭବିଷ୍ୟତ ପାଇଁ ଶୀର୍ଷକ ଆଲୋଚନାଚକ୍ରରେ ବିଭାଗୀୟ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଥିଲେ, ଏକ ସବୁଜ, ସ୍ୱଚ୍ଛ ଓ ଜଳବାୟୁ ସହନଶୀଳ ଓଡ଼ିଶା ଗଠନ ଦିଗରେ ରାଜ୍ୟ ଅଗ୍ରସର ହେଉଛି। ପରିବେଶ ସୁରକ୍ଷାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା, ଏଆଇ ଆଧାରିତ ଅଗ୍ନି ଚିହ୍ନଟ ବ୍ୟବସ୍ଥା, ହେନ୍ତାଳ ବନର ପୁନରୁଦ୍ଧାର, ଇକୋ ଟୁରିଜିମ୍ର ବିକାଶ, ନନ୍ଦନକାନନର ଆଧୁନିକୀକରଣ ଦିଗରେ ସରକାର କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍ତି। ପରିବେଶ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ସମ୍ମାନପ୍ରାପ୍ତ 205 ଅନୁଷ୍ଠାନ ଏବଂ 207 ବ୍ୟକ୍ତିଙ୍କୁ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ଅଭିନନ୍ଦନ ଜଣାଇଥିଲେ। ପରିବେଶ ଅନୁକୂଳ ଜୀବନଶୈଳୀକୁ ବ୍ୟବହାର କରି ପରିବେଶ ସୁରକ୍ଷା ଦିଗରେ ଏକ ଜନ ଆନ୍ଦୋଳନରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରଦର୍ଶନୀ ଉଦ୍ଘାଟିତ ହୋଇଛି। ରାଜ୍ୟର 3 ଶ୍ରେଷ୍ଠ ପରିବେଶ ସୁରକ୍ଷା ଇକୋ କ୍ଲବ୍କୁ ସମ୍ମାନିତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକୃତିର ସୁରକ୍ଷା, ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବର୍ଜନ, ଜଳ ଓ ପ୍ରାକୃତିକ ସମ୍ପଦର ଉପଯୁକ୍ତ ବ୍ୟବହାର ଏବଂ ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ଦିଗରେ ସକ୍ରିୟ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ରାଜ୍ୟବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ପରିବେଶ ସୁରକ୍ଷା ଆଗାମୀ ପିଢ଼ିମାନଙ୍କର ସମୃଦ୍ଧି ଓ କଲ୍ୟାଣ ପାଇଁ ଏକ ନିବେଶ ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ କହିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ବିଶ୍ୱ ପରିବେଶ ସମାରୋହରେ ଆଜି କେନ୍ଦ୍ର ଶିକ୍ଷା ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ପରିବେଶର ସୁରକ୍ଷା ଓ ସଂରକ୍ଷଣ ପାଇଁ ଆହ୍ୱାନ ଦେଇଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ୍ ପେଡ୍ ମା କେ ନାମ ଅଭିଯାନକୁ ଅଧିକ ତ୍ୱରାନ୍ୱିତ ଓ କାର୍ଯ୍ୟାଭିମୁଖୀ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ୱ ପରିବେଶ ଦିବସ ଅବସରରେ ମା ପାଇଁ ଗଛଟିଏ ଅଭିଯାନରେ ବିଧାୟକ ଗୌରୀଶଙ୍କର ମାଝୀ ଯୋଗଦେଇ ବୃକ୍ଷରୋପଣ କରିଥିଲେ। ନୂଆପଡ଼ା ଜିଲ୍ଲା କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଛି। ବିଧାୟକ ଜୟ ଢୋଲକିଆ ଯୋଗଦେଇ ଉନ୍ନୟନ କାର୍ଯ୍ୟରେ ଗଛକୁ କଟା ନ ଯାଇ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଆହ୍ୱାନ ଦେଇଥିଲେ। ବିଶ୍ୱ ପରିବେଶ ଦିବସ ଅବସରରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। କୁଲାରିକୁଦ ଦ୍ୱୀପଠାରେ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଯୋଗ ଦେଇଥିଲେ। ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ମାସ 23 ଦ୍ୱିତୀୟ ବେସାମରିକ ସମ୍ମାନ ସମାରୋହରେ ଚଳିତ ବର୍ଷ ପାଇଁ 65 ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଚଳିତ ବର୍ଷ ମୋଟ 131 ପଦ୍ମ ପୁରସ୍କାର ପ୍ରଦାନ ପାଇଁ ଅନୁମୋଦନ ମିଳିଛି। ଏଥିରେ 5 ପଦ୍ମବିଭୂଷଣ, 13 ପଦ୍ମଭୂଷଣ ଏବଂ 113 ପଦ୍ମଶ୍ରୀ ପୁରସ୍କାର ରହିଛି। ପ୍ରଥମ ବେସାମରିକ ସମ୍ମାନ ପ୍ରଦାନ ସମାରୋହରେ ଗତ ମାସରେ ରାଷ୍ଟ୍ରପତି 66 ବ୍ୟକ୍ତିତ୍ୱଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ର। ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା କରି ରେପୋ ହାରକୁ 5.25% ଅପରିବର୍ତ୍ତିତ ରଖିଛନ୍ତି ରିଜର୍ଭ ବ୍ୟାଙ୍କ।

ତାରିଖରେ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି। 11 ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ଆସନ୍ତା 18 ତାରିଖରେ ରାଜ୍ୟସଭା ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯିବ। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ଆୟୋଜିତ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକର ତୃତୀୟ ଦିବସରେ ଆଜି ଉଦ୍ଯାପନୀ ହେଉଛି। ବୈଠକରେ ବ୍ରିକ୍ସ ସଦସ୍ୟ ଦେଶର ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ବିପଦ ହ୍ରାସ ନିମନ୍ତେ ବିଭିନ୍ନ ଆହ୍ୱାନର ସମାଧାନ ଦିଗରେ ମତ ବିନିମୟ କରୁଛନ୍ତି। ତିନି ଦିନରେ ମୋଟ 11 ବିଷୟରେ ଆଲୋଚନା ହୋଇଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ବିପର୍ଯ୍ୟୟ ପରିଚାଳନା ନେଇ ପ୍ରଶାସନିକ ଓ ସମ୍ପ୍ରଦାୟ ଆଧାରିତ ପଦ୍ଧତି, ପ୍ରାକ୍ ଅନୁମାନଯୋଗ୍ୟ ନିବେଶ ପାଇଁ ଆର୍ଥିକ ମଡେଲ, ବହୁ ବିପଦର ପ୍ରାରମ୍ଭିକ ସୂଚନା, ବାତ୍ୟା ଓ ବନ୍ୟା ସହ୍ୟ କରିପାରୁ ନଥିବା ଘର ଓ ରାସ୍ତା ସମେତ ପ୍ରାକୃତିକ ଆଧାରିତ ସମାଧାନ ନେଇ ସମ୍ମିଳନୀରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଅପରାହ୍ନରେ ଆଜି ପୁରୀ କୋଣାର୍କ ବେଳାଭୂମି ରାମଚଣ୍ଡୀଠାରେ ବିପର୍ଯ୍ୟୟ ପରିଚାଳନା ନେଇ ଏକ ଡେମୋ ପ୍ରଦର୍ଶନ କରାଯିବ। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟଗୁଡ଼ିକର ଗ୍ରୀଷ୍ମ ଅବକାଶ ଅବଧିକୁ ବୃଦ୍ଧି କରାଯିବା ନେଇ ସରକାର ବିଚାର କରୁଛନ୍ତି ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଆଗାମୀ ଦିନରେ ପାଣିପାଗ ପରିସ୍ଥିତିର ସମୀକ୍ଷା ପରେ ଗ୍ରୀଷ୍ମ ଅବକାଶ ବୃଦ୍ଧି ନେଇ ନିଷ୍ପତ୍ତି ନିଆଯିବ। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସର୍ବୋଚ୍ଚ ପ୍ରାଥମିକତା ବୋଲି ମଧ୍ୟ ଶ୍ରୀ ଗଣ୍ଡ କହିଛନ୍ତି। ରାଜ୍ୟର ସମସ୍ତ ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକ ଗତ 27 ତାରିଖଠାରୁ ବନ୍ଦ ରହିଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଆଗୁଆ ଗ୍ରୀଷ୍ମ ଅବକାଶ ଘୋଷଣା କରିଥିଲେ। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ା ଯାତ୍ରା ନିମନ୍ତେ ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳୀକୁ ମଞ୍ଜୁରୀ ନେଇ ବୈଠକରେ ଆଲୋଚନା କରାଯାଇଛି। ଗତ 31 ତାରିଖରେ ଅନୁଷ୍ଠିତ ଛତିଶା ନିଯୋଗ ନୀତି ସବ୍କମିଟି ବୈଠକରେ ଅନୁମୋଦିତ ହୋଇଥିବା ରଥଯାତ୍ରା ଓ ସ୍ନାନଯାତ୍ରାଦିର ବ୍ୟବସ୍ଥାବଳୀକୁ ଅନୁମୋଦନ କରାଯାଇଛି। ଶ୍ରୀମନ୍ଦିର ସୁରକ୍ଷା ସବ୍କମିଟି ବୈଠକରେ ବିବରଣୀ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ। ସରକାର ଯୋଗାଇ ଦେଉଥିବା ସମସ୍ତ ସୁବିଧା ଉପଲବ୍ଧି ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ୱାସସ୍ ପଦ୍ଧତି ରାଜ୍ୟସ୍ତରରେ ପ୍ରଥମ ସ୍ଥାନ ହାସଲ କରିଛି। ପୁରୁଣା ନଥିପତ୍ରକୁ ସମ୍ପୂର୍ଣ୍ଣ ରୂପେ କମ୍ପ୍ୟୁଟରକରଣ କରାଯାଇଛି। ସରକାରୀ ଅଧିକାରୀମାନଙ୍କ କାମରେ ସ୍ୱଚ୍ଛତା ଆଣିବା ସହିତ ଧାର୍ଯ୍ୟ ସମୟରେ ଲୋକମାନଙ୍କୁ ସରକାରୀ ସେବା ଯୋଗାଇଦେବା ୱାସସ୍ ପଦ୍ଧତିର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିଭାସନ କହିଛନ୍ତି। ୱାସସ୍ ପଦ୍ଧତିରେ 25,153 ଫାଇଲକୁ କମ୍ପ୍ୟୁଟରକରଣ କରାଯାଇ କାର୍ଯ୍ୟରେ ବ୍ୟବହାର ଉପଯୋଗୀ କରାଯାଇଥିବାରୁ ଗଞ୍ଜାମ ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର କରିଛି। ଭଦ୍ରକ ଜିଲ୍ଲା ଧାମନଗର ତହସିଲ ଅନ୍ତର୍ଗତ ଭଟ୍ଟସାହି ବିଦ୍ୟାଳୟରେ ମୋ ଗାଁ ମୋ ତହସିଲ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଛି। 200 ଜଣଙ୍କ ଜମିଖାତା ସଂଶୋଧନ ତଥା ବିଭିନ୍ନ ଅଭିଯୋଗ ମଧ୍ୟରୁ 33 ଜଣଙ୍କୁ ଜମି ଖତିଆନ ପ୍ରଦାନ କରାଯାଇଥିଲା। ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ ଏନ୍ସିଇଆର୍ଟି ପକ୍ଷରୁ ହେବାକୁ ଥିବା ସାଧାରଣ ପ୍ରବେଶିକା ପରୀକ୍ଷା ସିଇଇ 2026 ନିମନ୍ତେ ଆବେଦନ ସମୟସୀମାକୁ ବୃଦ୍ଧି କରାଯାଇଛି। ପ୍ରାର୍ଥୀମାନେ ଆସନ୍ତା ରବିବାର ସୁଦ୍ଧା ପଞ୍ଜୀକରଣ ସମ୍ପୂର୍ଣ୍ଣ କରି ଆବେଦନପତ୍ର ଦାଖଲ କରିପାରିବେ। ଏନ୍ସିଇଆର୍ଟି ବିଭିନ୍ନ ରାଜ୍ୟରେ ଥିବା ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକର ପାଠ୍ୟକ୍ରମରେ ନାମଲେଖା ପାଇଁ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଆବେଦନକାରୀମାନେ ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ସଂଶୋଧନ କରିବା ଲାଗି ସୁଯୋଗ ପାଇବେ। ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରକୃତିରୁ ପ୍ରେରଣା, ଜଳବାୟୁ ପାଇଁ ଆମ ଭବିଷ୍ୟତ ପାଇଁର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ। ରେପୋ ହାରକୁ 5.25% ଅପରିବର୍ତ୍ତିତ ରଖିଲେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: सुन रहे हैं विविध भारती।
1: सखियों के दिल की जुबान हेलो सहेली।

ये लगता है कि यहाँ

0: ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛି 7008248758।
1: ଆଜ୍ଞା ହଁ, ଆପଣଙ୍କର ବିବାହ ଉତ୍ସବର ସମସ୍ତ ଅନୁଭୂତିକୁ ଚିରନ୍ତନ କରିବାର ଗୋଟିଏ ମାଧ୍ୟମ ସାନବେରା ଦ ୱେଡିଂ ରିଲ୍ସ, ଯେଉଁଠି ଡେଷ୍ଟିନେସନ୍ ୱେଡିଂ, ପ୍ରି ୱେଡିଂ ଏବଂ ସବୁ ପ୍ରକାର ଇଭେଣ୍ଟ ପାଇଁ ଫଟୋଗ୍ରାଫି ଓ ଭିଡ଼ିଓଗ୍ରାଫି କରାଯାଇଥାଏ। ସବିଶେଷ ବିବରଣୀ ପାଇଁ ଯୋଗାଯୋଗ କରନ୍ତୁ ସିଦ୍ଧାର୍ଥ ପ୍ରଧାନଙ୍କୁ, କଣ୍ଟାକ୍ଟ ନମ୍ବର 7205730336।
0: ଭକ୍ତିହିତର କାର୍ଯ୍ୟକ୍ରମ ଆରତୀ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ। ଏବେ ଶୁଣନ୍ତୁ ଶ୍ୟାମା ସୁଶୀଳାଙ୍କ ରଚନାରୁ କଣ୍ଠଦାନ କରିଛନ୍ତି ଜ୍ୟୋତ୍ସ୍ନା ରାଣୀ ଦାସ।

ଶ୍ରୋତାବନ୍ଧୁ ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀରେ ଶୁଣନ୍ତୁ ଶେଷ ଭଜନଟି। ଦେବନାରାୟଣ ସିଂଙ୍କ ରଚନାରୁ କଣ୍ଠଦାନ କରିଛନ୍ତି ବିଜୟ କୁମାର ମିଶ୍ର।

ଶ୍ରୋତାବନ୍ଧୁ, ଏହି ଭଜନଟି ସହିତ ଶେଷ ହେଲା ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରସାରିତ ହେଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ। ବର୍ତ୍ତମାନ ପ୍ରସାର କରୁଛୁ ଅତିବଢ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 415 ଅଧ୍ୟାୟ। ପ୍ରଯୋଜନା ସୁହାସ ମହାନ୍ତି।

ଭଗବାନ ବଳରାମ ଆତ୍ମୀୟ ସ୍ୱଜନଙ୍କୁ ଦେଖିବାକୁ ଯାଇଛନ୍ତି ବ୍ରଜଭୂମିକୁ ଏବଂ ନନ୍ଦ ଯାଇଛନ୍ତି ଗୋକୁଳକୁ। ଗୋପୀ ଆସି କୃଷ୍ଣଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ କରିଛନ୍ତି। ବଳରାମ ସାନ୍ତ୍ୱନା ଦେଇଛନ୍ତି ଏବଂ ଚୈତ୍ର ବୈଶାଖ ଦୁଇ ମାସ ରହି ସେମାନଙ୍କ ସହିତ ବିହାର କରିଛନ୍ତି। ତାଙ୍କ ଗୋକୁଳ ଲୀଳାର ଦୁଇଟି ମୁଖ୍ୟ ଘଟଣା ହେଉଛି ଯମୁନା ଆକର୍ଷଣ ଏବଂ ଗୋପୀଙ୍କ ସହ ଜଳ କ୍ରୀଡ଼ା।

0: ଶ୍ରୋତାବନ୍ଧୁ ପ୍ରଚାର କଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 415 ଅଧ୍ୟାୟ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ।
1: ଭିଡିଓ ଲାଇକ୍ କରିବା ପାଇଁ ଟଙ୍କା ମିଳିବ, ସୋ ଇଜି।
2: अजणा लिंक्स उपरे क्लिक करंतु नाही। आरबीआई कहे
3: सचेतन हुंतु, सतर्क रुहंतु।
4: पेरेंट्स मानको पई खुशी खबर आज्ञा, हां एसएसआरबीएम इस्पात इंग्लिश मीडियम स्कूल रे शिक्षा वर्ष 2026-27 पई नर्सरी रु अष्टम श्रेणी एवं एकादश श्रेणी रो एडमिशन आरंभ होई जैछि। एठारे आपणको पिला को पारंपरिक शिक्षा सह मिलिबो एआई एवं आईओटी लैब सहित स्पेशल कोचिंग क्लासेस, एकाग्रता एवं बौद्धिक क्षमता विकसित करुथबा इंट्यूशन प्रोग्राम, अत्याधुनिक साइंस लैब्स, स्पोर्ट्स आर्ट्स एवं अति सुंदर परिवेश, योग्य शिक्षक एवं सुरक्षित परिवेश सहित आपणक पिलार भविष्यत गढ़ंतु। सीट सीमित अछि, तेबे आज ही आसंतु एसएसआरबीएम इस्पात इंग्लिश मीडियम स्कूल सेक्टर 20 राउरकेला, किंबा कॉल करंतु एई नंबर रे 9090932434। एसएसआरबीएम इस्पात इंग्लिश मीडियम स्कूल, शिक्षा संस्कार और सफलतार अनन्य परिचय।
5: कम समय रे अधिक फायदा, मात्र गोटिए क्लिक रे बढ़िया
1: पसिला।
2: अजणा लिंक्स उपरे क्लिक करंतु नाही। आरबीआई कहे
3: सचेतन हुंतु, सतर्क रुहंतु।
0: ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛି 8249809672।
6: ଆଜ୍ଞା ହଁ, ଆପଣଙ୍କର ବିବାହ ଉତ୍ସବର ସମସ୍ତ ଅନୁଭୂତିକୁ ଚିରନ୍ତନ କରିବାର ଗୋଟିଏ ମାଧ୍ୟମ ସାନବେରା ଦ ୱେଡିଂ ରିଲ୍ସ, ଯେଉଁଠି ଡେଷ୍ଟିନେସନ୍ ୱେଡିଂ, ପ୍ରି ୱେଡିଂ ଏବଂ ସବୁ ପ୍ରକାର ଇଭେଣ୍ଟ ପାଇଁ ଫଟୋଗ୍ରାଫି ଓ ଭିଡ଼ିଓଗ୍ରାଫି କରାଯାଇଥାଏ। ସବିଶେଷ ବିବରଣୀ ପାଇଁ ଯୋଗାଯୋଗ କରନ୍ତୁ ସିଦ୍ଧାର୍ଥ ପ୍ରଧାନଙ୍କୁ, କଣ୍ଟାକ୍ଟ ନମ୍ବର 7205730336।
7: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
8: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
7: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
8: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
7: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
8: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
7: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
8: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 155333ରେ ଯୋଗାଯୋଗ କରନ୍ତୁ।
7: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
9: ଆଜ୍ଞା ହଁ, ଜଳ ହିଁ ଜୀବନ, ଜଳ ବିନା ଏ ସୃଷ୍ଟିର ପରିକଳ୍ପନା ଅସମ୍ଭବ, ତେଣୁ ଏ ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ଜଳ ସଂରକ୍ଷଣ ସମ୍ପର୍କରେ ଆପଣଙ୍କୁ ମୋର ଏଇ ଛୋଟ ସନ୍ଦେଶ। ଜଳ ହିଁ ଜୀବନ, ଆମ ଜୀବନର ଆଧାର, ଜଳକୁ ବ୍ୟୟ ନ କରି ନିଜକୁ ସୁଧାର, ବିନ୍ଦୁ ବିନ୍ଦୁ ଜଳ ମିଶି ହୁଇଁ ସାଗର, ସଞ୍ଚିଥିଲେ ବଞ୍ଚିଯିବା, ନଥିବ ହେ ଡର।
10: ଯଦି ଆପଣ ବି ଚାହୁଁଛନ୍ତି ନିଜ ଅଞ୍ଚଳରେ ପାଲା କାର୍ଯ୍ୟକ୍ରମ ପରିବେଷଣ କରାଇବା ପାଇଁ, ତେବେ ଯୋଗାଯୋଗ କରନ୍ତୁ ସୁନ୍ଦରଗଡ଼ ଜିଲ୍ଲାର ସୁନାମଧନ୍ୟ ପଶ୍ଚିମ ରତ୍ନ ପାଲା ଗାୟକ ଶ୍ରୀ ଫକୀର ମୋହନ ବାରାଙ୍କୁ। ଯୋଗାଯୋଗ ନମ୍ବର 9439286858। ଆଜ୍ଞା ହଁ, 9439286858।
11: ଯୋଗ ଯୋଗ କେବଳ ଶରୀରର ବ୍ୟାୟାମ ନୁହେଁ, ଏହା ମନ, ଶରୀର ଓ ଆତ୍ମାର ସୁନ୍ଦର ସମନ୍ୱୟ। ପ୍ରତିଦିନ କିଛି ସମୟ ଯୋଗ ପାଇଁ ଦେଲେ ଏହା ଆମ ଜୀବନରେ ସୁସ୍ୱାସ୍ଥ୍ୟ, ସୁଖ ଓ ଶାନ୍ତି ଭରିଦେବ। ଯୋଗ ହେଉଛି ସୁସ୍ଥ ଶରୀର ଓ ସୁସ୍ଥ ମନ ପାଇଁ ପ୍ରକୃତିର ସର୍ବଶ୍ରେଷ୍ଠ ଉପହାର। ତେଣୁ ଯୋଗ କରନ୍ତୁ, ରୋଗ ଦୂର କରି ସୁସ୍ଥ ଜୀବନ ଆପଣାନ୍ତୁ।
0: ଆକାଶବାଣୀ ରାଉରକେଲା। ଏବେ ଶୁଣନ୍ତୁ ନାରୀ ଶ୍ରୋତାମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ନାରୀ ମହଲ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ପୁଷ୍ପଲତା ସାହୁ।

ନମସ୍କାର ଶ୍ରୋତା ଭଉଣୀ, ବିଶ୍ୱ ପରିବେଶ ଦିବସରେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଏହି ନାରୀମହଲ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମର ପ୍ରଯୋଜକ ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପିକା ମୁଁ ପୁଷ୍ପଲତା ସାହୁ। ଶ୍ରୋତା ଭଉଣୀ, ବିଶ୍ୱ ପରିବେଶ ଦିବସ ପ୍ରତିବର୍ଷ ଜୁନ୍ ମାସ 5 ତାରିଖରେ ପାଳନ କରାଯାଏ। ପରିବେଶ ପ୍ରତି ସକାରାତ୍ମକ ଜନଜାଗ୍ରତ ସୃଷ୍ଟି କରିବା ଏହି ଦିବସ ପାଳନର ଲକ୍ଷ୍ୟ। ଏହି ଦିବସ ପାଳନ ସଂଯୁକ୍ତ ରାଷ୍ଟ୍ରସଂଘର ପରିବେଶ କାର୍ଯ୍ୟକ୍ରମର ଅନ୍ତର୍ଗତ। ଏହି ଦିନ ମାନବୀୟ ପରିବେଶକୁ ନେଇ ସଂଯୁକ୍ତ ରାଷ୍ଟ୍ରସଂଘର ପ୍ରଥମ ବୈଠକ ବସିଥିଲା। ଏହା 5-16 ଜୁନ୍ 1972 ଯାଏଁ ଚାଲିଥିଲା। ଏହା ସଂଯୁକ୍ତ ରାଷ୍ଟ୍ରସଂଘର ଆସେମ୍ବ୍ଲି ଦ୍ୱାରା 1972ରେ ପ୍ରତିଷ୍ଠା କରାଯାଇଥିଲା। ପ୍ରଥମ ବିଶ୍ୱ ପରିବେଶ ଦିବସ 1973ରେ ପାଳିତ ହୋଇଥିଲା। ତେବେ ଶ୍ରୋତା ଭଉଣୀ, ବିଶ୍ୱ ପରିବେଶ ଦିବସର ପ୍ରତିବର୍ଷ ଭଳି ଏ ବର୍ଷର ବିଷୟବସ୍ତୁ ହେଲା ଇନ୍ସପାୟାର୍ଡ ବାଇ ନେଚର ଫର୍ କ୍ଲାଇମେଟ୍ ଫର୍ ଆୱାର ଫ୍ୟୁଚର। ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ ହେଲା ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା ଏବଂ ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ ପୃଥିବୀ ଗଠନ କରିବା, ଜଳବାୟୁ ସୁରକ୍ଷା ପାଇଁ ପ୍ରକୃତିର ସହାୟତା ନେବା ଏବଂ ପରିବେଶ ସଚେତନତା ବୃଦ୍ଧି କରିବା ଉପରେ ଏଥିରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ତେବେ ଶ୍ରୋତା ଭଉଣୀ, ଏହି ବିଶ୍ୱ ପରିବେଶ ଦିବସରେ ଆଜି ଆପଣଙ୍କ ପାଇଁ ଆଲୋଚନାର ବିଷୟବସ୍ତୁଟି ରହିଛି ପରିବେଶ ପ୍ରଦୂଷଣର କାରଣ ଓ ନିରାକରଣ ସମ୍ପର୍କରେ। ଆଉ ଏ ବିଷୟରେ ଆଲୋଚନା କରିବା ପାଇଁ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି ଶିକ୍ଷୟିତ୍ରୀ ଭଉଣୀ ଅନିତା ମହାନ୍ତି। ତେବେ ଆସନ୍ତୁ ଏ ବିଷୟରେ କିଛି ଶୁଣିବା ପୂର୍ବରୁ ଶୁଣିନେବା ଏହି ସୁନ୍ଦର ଗୀତଟିକୁ।

ନମସ୍କାର ଶ୍ରୋତା ଭଉଣୀ, ମୁଁ ଅନିତା ମହାନ୍ତି, ଜଣେ ଶିକ୍ଷୟିତ୍ରୀ। ଆଜି ଆପଣମାନଙ୍କୁ ପରିବେଶ ପ୍ରଦୂଷଣର କାରଣ ଓ ନିରାକରଣ ବିଷୟରେ କିଛି କହିବି। ପରିବେଶ କହିଲେ ଆମେ ଚତୁଃପାର୍ଶ୍ୱସ୍ଥ ଅବସ୍ଥା ବା ଉପାଦାନ, ଯାହା ଆମର କାର୍ଯ୍ୟକଳାପ ଉପରେ ବହୁଳ ଭାବରେ ପ୍ରଭାବିତ କରେ। ଏହି ପରିବେଷ୍ଟନି କେତେକ ନିର୍ଜୀବ ଉପାଦାନକୁ ନେଇ ଗଠିତ। ଏହା ପ୍ରକୃତିଗତ ଉପାଦାନ ଯଥା ମାଟି, ଜଳ, ଆଲୋକ ଶକ୍ତି, ତାପ, କୁହୁଡ଼ି ଇତ୍ୟାଦି। ପରିବେଶର ଏହି ଉପାଦାନଗୁଡ଼ିକ ସହିତ ବ୍ୟକ୍ତିର ଜୀବନ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସଂଶ୍ଲିଷ୍ଟ। ବ୍ୟକ୍ତିର କାର୍ଯ୍ୟକଳାପ ମଧ୍ୟ ତା'ର ନିଜ ପରିବେଶରେ ପରିବର୍ତ୍ତନକୁ ପ୍ରଭାବିତ କରେ। ପରିବେଶର ସମ୍ପୂର୍ଣ୍ଣ ସତ୍ତା ପ୍ରାକୃତିକ, ସାମାଜିକ ଏବଂ ମାନବ ସମ୍ବଳକୁ ନେଇ ଗଠିତ। ବ୍ୟକ୍ତିର କାର୍ଯ୍ୟକଳାପ ମଧ୍ୟ ତା'ର ନିଜ ପରିବେଶରେ ପରିବର୍ତ୍ତନକୁ ପ୍ରଭାବିତ କରେ। ପରିବେଶର ସମ୍ପୂର୍ଣ୍ଣ ସତ୍ତା ପ୍ରାକୃତିକ, ସାମାଜିକ ଏବଂ ମାନବ ସମ୍ବଳକୁ ନେଇ ଗଠିତ। ଆମ ଚତୁଃପାର୍ଶ୍ୱରେ ଥିବା ବୃକ୍ଷଲତା, ପାହାଡ଼, ପର୍ବତ, ନଦୀ, ବଣ, ଜଙ୍ଗଲ, ଘରଦ୍ୱାର ଓ ଝରଣା, କଳକାରଖାନା ଓ ବିଭିନ୍ନ ଜୀବଜନ୍ତୁକୁ ନେଇ ଆମ ପରିବେଶ ଗଠିତ। ଏହି ପରିବେଶର ଉପାଦାନଗୁଡ଼ିକ ମୁଖ୍ୟତଃ ସଜୀବ ଓ ନିର୍ଜୀବ ଉପାଦାନରେ ଗଢ଼ା। ସଜୀବ ଉପାଦାନ କହିଲେ ପରିବେଶ ମଧ୍ୟରେ ଉତ୍ପାଦନକାରୀ, ସଂରକ୍ଷକ, ସାମାଜିକ ବିଶ୍ଳେଷକ, ପରିବର୍ତ୍ତନ ଇତ୍ୟାଦିକୁ ବୁଝାଏ। ପରିବେଶ ମଣିଷକୁ ସୃଷ୍ଟି କରେ, ଲାଳନ ପାଳନ କରି ତା'ର ନିରାପତ୍ତା ଦିଏ। ଦାର୍ଶନିକଠାରୁ ଆରମ୍ଭ କରି ବୈଜ୍ଞାନିକ ପର୍ଯ୍ୟନ୍ତ ସମସ୍ତେ ବ୍ୟକ୍ତିର ସୁଖ ସମୃଦ୍ଧି ପାଇଁ ତା'ର ପରିବେଶକୁ ଦାୟୀ କରିଥାନ୍ତି। ସାଧାରଣ କଥାରେ ପରିବେଶ କହିଲେ ଆମ ଚାରିପାଖର ସବୁ ଜିନିଷ ଓ ଅବସ୍ଥାକୁ ବୁଝାଏ। ସଭ୍ୟ ଓ ଶିକ୍ଷିତ ହେବା ମୂଳରେ ବିଜ୍ଞାନର ଅବଦାନକୁ ସ୍ୱୀକାର କରିବାକୁ ହେବ। ସାମ୍ପ୍ରତିକ କାଳରେ ମନୁଷ୍ୟ ଯେତିକି ସୁଖ ସ୍ୱାଚ୍ଛନ୍ଦ୍ୟରେ ରହୁଛି, ତା'ଠାରୁ ଅଧିକ ସଙ୍କଟ ଅବସ୍ଥାରେ ରହୁଛି। ପରିବେଶର ସମ୍ପୂର୍ଣ୍ଣ ସତ୍ତା ପ୍ରାକୃତିକ, ସାମାଜିକ ଏବଂ ମାନବ ସମ୍ବଳକୁ ନେଇ ଗଠିତ। ଆମ ଚତୁଃପାର୍ଶ୍ୱରେ ଥିବା ବୃକ୍ଷଲତା, ପାହାଡ଼, ପର୍ବତ, ନଦୀ, ବଣ, ଜଙ୍ଗଲ, ଘରଦ୍ୱାର ଓ ଝରଣା, କଳକାରଖାନା ଓ ବିଭିନ୍ନ ଜୀବଜନ୍ତୁଙ୍କୁ ନେଇ ଆମ ପରିବେଶ ଗଠିତ। ଏହି ପରିବେଶର ଉପାଦାନଗୁଡ଼ିକ ମୁଖ୍ୟତଃ ସଜୀବ ଓ ନିର୍ଜୀବ ଉପାଦାନରେ ଗଢ଼ା। ସଜୀବ ଉପାଦାନ କହିଲେ ପରିବେଶ ମଧ୍ୟରେ ଉତ୍ପାଦନକାରୀ, ସଂରକ୍ଷକ, ସାମାଜିକ ବିଶ୍ଳେଷକ, ପରିବର୍ତ୍ତନ ଇତ୍ୟାଦିକୁ ବୁଝାଏ। ପରିବେଶ ମଣିଷକୁ ସୃଷ୍ଟି କରେ, ଲାଳନ ପାଳନ କରି ଓ ନିରାପତ୍ତା ଦିଏ। ଦାର୍ଶନିକଠାରୁ ଆରମ୍ଭ କରି ବୈଜ୍ଞାନିକ ପର୍ଯ୍ୟନ୍ତ ସମସ୍ତେ ବ୍ୟକ୍ତିର ସୁଖ ସମୃଦ୍ଧି ପାଇଁ ତା'ର ପରିବେଶକୁ ଦାୟୀ କରିଥାନ୍ତି। ସଙ୍କଟଗୁଡ଼ିକ ମଧ୍ୟରେ ଶିଳ୍ପର ପ୍ରସାର, ଜନସଂଖ୍ୟା ବିସ୍ଫୋରଣ, କୀଟନାଶକ ଔଷଧ, ଅରଣ୍ୟ ସମ୍ପଦ କ୍ଷୟ ଓ ବୈଜ୍ଞାନିକ ପରୀକ୍ଷା ପ୍ରଭୃତି ଅନ୍ତର୍ଭୁକ୍ତ। ଆମ ବାୟୁମଣ୍ଡଳ ଧୀରେ ଧୀରେ ଏହି ପ୍ରଦୂଷଣ ଯୋଗୁଁ କ୍ଷତିଗ୍ରସ୍ତ ହେବା ସଙ୍ଗେ ସଙ୍ଗେ ମଣିଷ ଏହି ବାୟୁ ସେବନ କରି ଜୀବନକୁ ସଙ୍କଟମୟ କରୁଛି। ତେଣୁ ପରିବେଶକୁ ପ୍ରଦୂଷଣ ମୁକ୍ତ କରି ଏକ ସୁସ୍ଥ ପରିବେଶ ସୃଷ୍ଟି କରିବା ପାଇଁ ଜନସଚେତନତା ଲୋଡ଼ା। ପ୍ରଦୂଷଣ ପ୍ରଭାବକୁ ହ୍ରାସ କରିବା ପାଇଁ ଦୃଢ଼ ଜନମତ ଆବଶ୍ୟକ। ଇତିହାସରେ ପ୍ରଥମଥର ପାଇଁ ମଣିଷ ଆଜି ଏକ ଭୟଙ୍କର ସଙ୍କଟମୟ ପରିସ୍ଥିତିର ସମ୍ମୁଖୀନ ହୋଇଛି। ପରିବେଶ ପ୍ରଦୂଷଣ ଆମ ମଣିଷ ଜାତିର ଭବିଷ୍ୟତ ସମ୍ପର୍କରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅତୀତରେ ଏକ ନିର୍ମଳ ସନ୍ତୁଳିତ ପରିବେଶକୁ ଉପଭୋଗ କରି ଆସୁଥିବା ମଣିଷ ଆଜି ତା'ର ପରିବେଷ୍ଟନୀରେ ଥିବା ପ୍ରାକୃତିକ ପ୍ରକ୍ରିୟାଗୁଡ଼ିକ ଅସନ୍ତୁଳିତ ବିପଦପୂର୍ଣ୍ଣ ଅବସ୍ଥାରେ ପହଞ୍ଚିବାର ଦେଖିବାକୁ ପାଉଛି। ପ୍ରଶ୍ନ ଉଠୁଛି, ଏହି ଅଦରକାରୀ ଅସନ୍ତୁଳିତ ଅବସ୍ଥା ପାଇଁ ଦାୟୀ କିଏ? ମଣିଷର କାର୍ଯ୍ୟକଳାପ ହିଁ ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ। 1972 ବୈଜ୍ଞାନିକ ଓଡମ୍ ପ୍ରଦୂଷଣର ସଂଜ୍ଞା ନିରୂପଣ କରିବାକୁ ଯାଇ କହିଥିଲେ ଯେ ପୃଥିବୀର ପ୍ରଦୂଷଣ ହେଉଛି ବାୟୁ, ଜଳ ଓ ମୃତ୍ତିକାର ଅନାବଶ୍ୟକ ରାସାୟନିକ ଓ ଜୈବିକ ପରିବର୍ତ୍ତନ, ଯାହା ଜୀବନ ପାଇଁ କ୍ଷତିକାରକ ହୋଇପାରେ ବା ଜୀବନ୍ତ ପ୍ରାଣୀ ଓ ଉଦ୍ଭିଦମାନଙ୍କ ପାଇଁ ଏକ ସମ୍ଭାବ୍ୟ ବିପଦ ସୃଷ୍ଟି କରିପାରେ। ସାଧାରଣ ଭାବରେ କହିବାକୁ ଗଲେ ପରିସଂସ୍ଥାଗୁଡ଼ିକର ସ୍ୱାଭାବିକ

0: କାର୍ଯ୍ୟକାରିତାରେ ବାଧା ସୃଷ୍ଟି କରୁଥିବା ପଦାର୍ଥ ବା ଶକ୍ତିଗୁଡ଼ିକୁ ଆମେ ପ୍ରଦୂଷଣ ବୋଲି କହୁ। କେତେକ ଧରଣର ପରିବେଶ ପ୍ରଦୂଷଣ ଆଗ୍ନେୟଗିରିର ଲାଭ ଉଦ୍ଗୀରଣ ଭଳି ପ୍ରାକୃତିକ କାରଣରୁ ଘଟୁଥିଲେ ମଧ୍ୟ ପ୍ରଦୂଷଣ ମୁଖ୍ୟତଃ ମନୁଷ୍ୟକୃତ କ୍ରିୟା ଯୋଗୁଁ ହିଁ ସୃଷ୍ଟି ହୋଇଥାଏ। କାରଣ ଶିଳ୍ପ ସଭ୍ୟତାର ଅଗ୍ରଗତି ତଥା ଲାଭଭିତ୍ତିକ ଉତ୍ପାଦନ ବ୍ୟବସ୍ଥାର ପ୍ରତିଷ୍ଠା, ସଭ୍ୟତାର ବିକାଶ ଓ ବିଜ୍ଞାନର ଅପବ୍ୟବହାର ଫଳରେ ଆଧୁନିକ ସମାଜରେ ଭୋଗ୍ୟ ବସ୍ତୁର ଚାହିଦା ବଢ଼ି ଚାଲିଛି। ପରିପକ୍ୱ ଓ ସୁଚିନ୍ତିତ ଯୋଜନାବିହୀନ ଶିଳ୍ପାୟନ, କୃଷି ଉତ୍ପାଦନ ବୃଦ୍ଧି ଆଳରେ ପ୍ରଚୁର କୃତ୍ରିମ ସାର ଓ ପୋକମରା ଔଷଧର ବ୍ୟବହାର, ବ୍ୟାପକ ପରିମାଣରେ ଅସ୍ତ୍ରଶସ୍ତ୍ର ପ୍ରଭୃତି, ପରମାଣୁ ବୋମା ବିସ୍ଫୋରଣ, ଯାନବାହନ ସଂଖ୍ୟାରେ ଅବିଶ୍ୱାସନୀୟ ବୃଦ୍ଧି, ବିଭିନ୍ନ ପ୍ରକାରର ରାସାୟନିକ ପଦାର୍ଥ ଭଙ୍ଗ, କଳକାରଖାନାରୁ ନିର୍ଗତ ବିଷାକ୍ତ ଧୂଆଁ ଓ ପ୍ରଦୂଷିତ ଜଳ ଇତ୍ୟାଦି ଆଜିର ପରିବେଶକୁ ବିଷାକ୍ତ କରିଛି। ଏହାଫଳରେ ମନୁଷ୍ୟର ବଞ୍ଚି ରହିବା ପାଇଁ ଅତ୍ୟନ୍ତ ଜରୁରୀ ହୋଇଥିବା ଜଙ୍ଗଲ, ଆର୍ଦ୍ରଭୂମି, ଜଳ ଏବଂ ବାୟୁ ମଣିଷର ବ୍ୟବହାର ପାଇଁ ଧୀରେ ଧୀରେ ଅନୁପଯୁକ୍ତ ହୋଇପଡ଼ିଛି। ଅର୍ଥନୈତିକ ଭାବରେ ଦୁର୍ବଳ ଶ୍ରେଣୀର ଲୋକମାନେ ବସବାସ କରୁଥିବା ସ୍ଥାନ ନିକଟରେ ହିଁ ବିଷାକ୍ତ ବର୍ଜ୍ୟବସ୍ତୁଗୁଡ଼ିକୁ ଫୋପାଡ଼ି ଦିଆଯାଏ। ଆସ ଶ୍ରୋତା ଭଉଣୀ, ଶୁଣିବା ପରିବେଶ ପ୍ରଦୂଷଣର ପ୍ରକାର ଭେଦ। ପରିବେଶ ପ୍ରଦୂଷଣକୁ ବହୁ ପ୍ରକାରରେ ଶ୍ରେଣୀ ବିଭାଗ କରାଯାଇପାରିବ। ବାୟୁମଣ୍ଡଳର ଯେଉଁ ବିଶେଷ ଅଂଶରେ ପ୍ରଦୂଷଣ ଘଟେ ତାହାକୁ ଭିତ୍ତି କରି ପ୍ରଦୂଷଣକୁ ଆମେ ବାୟୁ, ଜଳ ଓ ମୃତ୍ତିକା ପ୍ରଦୂଷଣ ଭାବରେ ଚିହ୍ନିତ କରୁ। ସୃଷ୍ଟିର ପ୍ରତିକ୍ରିୟା ଦୃଷ୍ଟିରୁ ପ୍ରଦୂଷଣ ଦୁଇ ପ୍ରକାରର ହୋଇପାରେ। ପ୍ରଥମଟି ପ୍ରାକୃତିକ ଉପାୟରେ ଘଟୁଥିବା ପ୍ରଦୂଷଣ ଓ ଦ୍ୱିତୀୟ ମନୁଷ୍ୟକୃତ ପ୍ରଦୂଷଣ। ପ୍ରଦୂଷଣମାନଙ୍କର ଭୌତିକ, ରାସାୟନିକ କିମ୍ବା ଜୈବିକ ଚରିତ୍ରକୁ ଭିତ୍ତି କରି ପ୍ରଦୂଷଣକୁ ବାଷ୍ପ ପ୍ରଦୂଷଣ, ତାପ ପ୍ରଦୂଷଣ, ଶବ୍ଦ ପ୍ରଦୂଷଣ ଓ ତେଜସ୍କ୍ରିୟ ପ୍ରଦୂଷଣ ପ୍ରଭୃତି ବିଭିନ୍ନ ଭାଗରେ ଶ୍ରେଣୀଭୁକ୍ତ କରାଯାଇପାରିବ। ସର୍ବୋପରି ପରିପାର୍ଶ୍ୱ ବିଜ୍ଞାନ ଦୃଷ୍ଟିକୋଣରୁ ବିଚାର କଲେ ପ୍ରଦୂଷକ ସାଧାରଣତଃ ଦୁଇ ପ୍ରକାର ହୋଇଥାଏ, ଜୈବିକ ଉପାୟରେ ବିଘଟିତ ହେଉଥିବା ଏବଂ ଅଜୈବିକ ଉପାୟରେ ବିଘଟିତ ହେଉନଥିବା ପ୍ରଦୂଷକ। ଏଠାରେ କେତେକ ବିଶେଷ ଧରଣର ପ୍ରଦୂଷଣ ସମ୍ପର୍କରେ ଆଲୋଚନା କରାଯାଇଛି। ଆସ ଶୁଣିବା। ବାୟୁ ପ୍ରଦୂଷଣ। ବାୟୁରେ ନାନା ଧରଣର ଅନାବଶ୍ୟକ ପଦାର୍ଥ ମିଶିବା ଦ୍ୱାରା ବାୟୁର ଗୁଣ ପରିବର୍ତ୍ତନ ଘଟେ। ଏହା ବ୍ୟବହାର ଉପଯୋଗୀ ହୋଇପାରେ ନାହିଁ। ଆମେ ଏହାକୁ ବାୟୁ ପ୍ରଦୂଷଣ ବୋଲି କହିଥାଉ। ପ୍ରାକୃତିକ ପରିବେଶରେ ବାୟୁ, ଜଳ ଓ ମୃତ୍ତିକାର ଯେଉଁ ସମସ୍ତ ସାଧାରଣ ଧର୍ମ ବା ପ୍ରକୃତି ରହିଛି ତାହା ଆମର ବ୍ୟବହାର ଉପଯୋଗୀ ହୋଇପାରେ ନାହିଁ, କିମ୍ବା ଆମେ ଏହାକୁ ବ୍ୟବହାର କଲେ ଆମର କ୍ଷତି ହୋଇଥାଏ। ପ୍ରାକୃତିକ ପରିବେଶରେ ଏହି ସମସ୍ତ ପରିବର୍ତ୍ତନକୁ ପରିବେଶ ପ୍ରଦୂଷଣ ଆଖ୍ୟା ଦିଆଯାଇଛି। ମାତ୍ର ଶକ୍ତି ବିପ୍ଳବ ପରେ ଅର୍ଥାତ୍ ସପ୍ତଦଶ ଓ ଅଷ୍ଟାଦଶ ଶତାବ୍ଦୀରୁ ହିଁ ବାୟୁ ପ୍ରଦୂଷଣ ଏକ ମୁଖ୍ୟ ସମସ୍ୟା ଭାବରେ ଆତ୍ମପ୍ରକାଶ ପାଇଛି। ଏବେ ଆମେ ଜାଣିବା ଜଳ ପ୍ରଦୂଷଣ କିପରି ହେଉଛି। ଜଳ ପ୍ରଦୂଷଣ। ପୃଥିବୀ ପୃଷ୍ଠରେ ଜୀବଜଗତ ତିଷ୍ଠି ରହିବା ପାଇଁ ଜଳର ଆବଶ୍ୟକତା ରହିଛି। ବିବର୍ତ୍ତନ ପ୍ରକ୍ରିୟାରେ ଜଳ ମଧ୍ୟରେ ଜୀବନର ସୃଷ୍ଟି, ସୁତରାଂ ଜଳ ବିନା ଜୀବନ ଅସମ୍ଭବ। ପ୍ରତ୍ୟେକ ଜୀବିତ ପ୍ରାଣୀ ବା ଉଦ୍ଭିଦର ଶରୀରରେ ପ୍ରାୟ 80% ଜଳ ରହିଥିବା କଥା ବିଜ୍ଞାନ ପ୍ରମାଣ କରିଛି। ଆମର ଦୈନନ୍ଦିନ ଜୀବନରେ ଆମର ଖାଦ୍ୟ ପ୍ରସ୍ତୁତ କରିବା, ଲୁଗାପଟା ସଫା କରିବା ତଥା ସର୍ବୋପରି ପିଇବା ପାଇଁ ଜଳ ଆବଶ୍ୟକ କରୁ। ଜଳ ପ୍ରଦୂଷଣ ସାଧାରଣତଃ ଭୂପୃଷ୍ଠର ଜଳ ଏବଂ ଭୂତଳ ଜଳ ଉଭୟର ପ୍ରଦୂଷିତ ହୁଏ ଏବଂ ପ୍ରାଣୀ ଏହିପରିକି ଉଦ୍ଭିଦମାନଙ୍କର ବ୍ୟବହାର ପାଇଁ ମଧ୍ୟ ଅନୁପଯୁକ୍ତ ହୋଇଥାଏ। ଜଳ ପ୍ରଦୂଷଣ ମୁଖ୍ୟତଃ ବିଭିନ୍ନ କାରଣରୁ ହୋଇଥାଏ। ସେଗୁଡ଼ିକ ହେଉଛି ପେଟ୍ରୋଲଜାତ ଦ୍ରବ୍ୟ, କୃଷି କ୍ଷେତ୍ରରେ ବ୍ୟବହାର କରାଯାଇଥିବା କୀଟନାଶକ, କଳକାରଖାନାଠାରୁ ନିର୍ଗତ ହେଉଥିବା କ୍ଷତିକାରକ ପଦାର୍ଥ, ନାଳ ନର୍ଦ୍ଦମାର ଜୈବିକ ପଦାର୍ଥ ତଥା କୃତ୍ରିମ ଉପାୟରେ ଉତ୍ତପ୍ତ ହେଉଥିବା ଜଳ ଇତ୍ୟାଦି। ଜଳ ପ୍ରଦୂଷଣ ନିୟନ୍ତ୍ରଣ କରିବା ପ୍ରଣୀତ ଆଇନକୁ କଡ଼ାକଡ଼ି ଭାବରେ ଲାଗୁ କରିବା ଆବଶ୍ୟକ। ସହରାଞ୍ଚଳ ବର୍ଜ୍ୟବସ୍ତୁ ତଥା ନାଳ ନର୍ଦ୍ଦମା ଜଳକୁ ବିଶୋଧନ କରିବା, ବର୍ଜ୍ୟବସ୍ତୁ ବିଶୋଧନ କେନ୍ଦ୍ର ପ୍ରତିଷ୍ଠା କରାଯିବା ଆବଶ୍ୟକ। ଚୂନ ଓ ବ୍ଲିଚିଂ ପାଉଡର ଦ୍ୱାରା ମଧ୍ୟ ଦୂଷିତ ଜଳକୁ ବିଶୋଧନ କରାଯାଇପାରିବ। ସର୍ବୋପରି ଜଳ ପ୍ରଦୂଷଣ ରୋକିବା ପାଇଁ ଜନସଚେତନତା ସୃଷ୍ଟି କରାଯିବା ସଙ୍ଗେ ସଙ୍ଗେ ବିଶୁଦ୍ଧ ପାନୀୟ ଜଳର ବ୍ୟବହାରର ଉପାଦେୟତା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯିବା ଉଚିତ। ସାଧାରଣତଃ ଆମେ ବର୍ଷା ଜଳ, ନଦୀ ପୋଖରୀ ବା ହ୍ରଦର ଜଳ ତଥା କୂଅ ଓ ନଳକୂଅର ଜଳ ପାନୀୟ ଜଳ ଭାବରେ ବ୍ୟବହାର କରିଥାଉ। ଏହା ବ୍ୟତୀତ ଏହି ଜଳକୁ ମଧ୍ୟ ଆମେ ନାନାଦି ପ୍ରକାର ଗୃହ କାର୍ଯ୍ୟ ପାଇଁ ବ୍ୟବହାର କରୁ। ମାତ୍ର ଜଳ ବିଶୁଦ୍ଧ ମନେ ହେଉଥିଲେ ମଧ୍ୟ ଏହି ଜଳରେ ପ୍ରାୟ ନାନା ପ୍ରକାରର ଦୂଷିତ ପଦାର୍ଥ ମିଶି ରହିଥାଏ। ସହରାଞ୍ଚଳ ମାନଙ୍କରେ ଜଳ ଯୋଗାଣ ପୂର୍ବରୁ ଜଳ ବିଶୋଧନ ପାଇଁ ପଦକ୍ଷେପମାନ ଗ୍ରହଣ କରାଯାଏ। ପ୍ରଥମେ ବିଶୋଧନ ପାଇଁ ଉଦ୍ଦିଷ୍ଟ ଜଳକୁ ବଡ଼ ବଡ଼ ଖୋଲା ଟାଙ୍କିରେ 24 ଘଣ୍ଟା ସ୍ଥିର ଭାବରେ ଛାଡ଼ି ଦିଆଯାଇଥାଏ। ଫଳରେ ଜଳରେ ଅବସ୍ଥିତ ଥିବା ଦୂଷିତ ପଦାର୍ଥ ଗୁଡ଼ିକ ଟାଙ୍କି ତଳେ ବସିଯାଏ। ଜଳରେ ଥିବା ଜୀବାଣୁମାନେ ଏହି ଅମ୍ଳଜାନକୁ ବ୍ୟବହାର କରି ଜୈବିକ ଦୂଷିତ ପଦାର୍ଥ ଗୁଡ଼ିକ ନଷ୍ଟ କରିଦିଅନ୍ତି। ମୃତ୍ତିକା ହେଉଛି ଅନ୍ୟତମ ମୂଲ୍ୟବାନ ସମ୍ପଦ। ପୃଥିବୀର ବହିର୍ଭାଗର ସବୁଠାରୁ ଉପର ଅଂଶଟିକୁ ମୃତ୍ତିକା କୁହାଯାଏ ଏବଂ ଲକ୍ଷ ଲକ୍ଷ ବର୍ଷ ଧରି ଚାଲିଥିବା ପ୍ରାକୃତିକ ପ୍ରକ୍ରିୟା ଫଳରେ ଏହା ସୃଷ୍ଟି ହୋଇଛି। ଭୂପୃଷ୍ଠର ସମସ୍ତ ପ୍ରାଣୀ ଓ ଉଦ୍ଭିଦ ଏହା ଉପରେ ନିର୍ଭର କରି ବଞ୍ଚି ରହିଛନ୍ତି। ନାନା କାରଣରୁ ବାୟୁ ଓ ଜଳ ଭଳି ମୃତ୍ତିକା ମଧ୍ୟ ପ୍ରଦୂଷିତ ହୋଇ ଉଭୟ ପ୍ରାଣୀ ଉଦ୍ଭିଦମାନଙ୍କ ପାଇଁ ସଙ୍କଟଜନକ ପରିସ୍ଥିତି ସୃଷ୍ଟି କରୁଛି। ଘରୋଇ ବ୍ୟବହାର ପରେ ଆମେ ବାହାରେ ଫିଙ୍ଗି ଦେଉଥିବା ଅନେକ ଜିନିଷ ମୃତ୍ତିକା ପ୍ରଦୂଷଣ ପାଇଁ ଦାୟୀ। ଛିଣ୍ଡା କାଗଜ, ଭଙ୍ଗା ଗ୍ଲାସ୍, ପ୍ଲାଷ୍ଟିକ୍ ବୋତଲ, ଭଙ୍ଗା କପ୍ଲେଟ୍ ଇତ୍ୟାଦି ଦ୍ୱାରା ଆମ ଅଜାଣତରେ ମୃତ୍ତିକାର ପ୍ରଦୂଷଣ ହେଉଛି। ଏହିଭଳି ମ୍ୟୁନିସିପାଲିଟିର ନାଳ ନର୍ଦ୍ଦମା ଓ କଠିନ ବର୍ଜ୍ୟବସ୍ତୁ ଇତସ୍ତତ ହୋଇ ରହିଥିବା ଅନେକ ପ୍ରକାର ଧାତବ ପଦାର୍ଥ ମୃତ୍ତିକାକୁ ପ୍ରଦୂଷିତ କରେ। ଡାକ୍ତରଖାନାମାନଙ୍କଠାରୁ ନିର୍ଗତ ହେଉଥିବା ତରଳ ଓ କଠିନ ବର୍ଜ୍ୟବସ୍ତୁ ମଧ୍ୟ ମୃତ୍ତିକା ପ୍ରଦୂଷଣ ପାଇଁ ବହୁ ପରିମାଣରେ ଦାୟୀ। ମୃତ୍ତିକା ପ୍ରଦୂଷଣ କ୍ଷେତ୍ରରେ କୃଷି କ୍ଷେତ୍ରରୁ ବାହାରୁଥିବା ବର୍ଜ୍ୟବସ୍ତୁ ସବୁଠାରୁ ମାରାତ୍ମକ ଭୂମିକା ଗ୍ରହଣ କରେ। DDT, ଆଲଡ୍ରିନ୍, ଏଣ୍ଡ୍ରିନ୍ ହେଉଛି ଆମ ଦେଶର ପୋକମରା ଔଷଧ। ପାରମାଣବିକ ଶକ୍ତି ପରୀକ୍ଷଣ ଇତ୍ୟାଦି ଫଳରେ ମୃତ୍ତିକା ପ୍ରଦୂଷିତ ହୁଏ। ମୃତ୍ତିକା ପ୍ରଦୂଷଣ ଫଳରେ ମୃତ୍ତିକାର ଉତ୍ପାଦିକା ଶକ୍ତି କମିଯାଉଛି। ଏହାର ମୁକାବିଲା କରିବା ପାଇଁ କୃଷି କ୍ଷେତ୍ରରେ ଅଧିକରୁ ଅଧିକ ସାର ଓ କୀଟନାଶକ ଔଷଧର ବ୍ୟବହାର ଫଳରେ ମୃତ୍ତିକା ଆହୁରି ପ୍ରଦୂଷିତ ହେଉଛି। ବର୍ତ୍ତମାନ ସାରା ଦେଶର କୃଷି ଅଧିକ ପରିମାଣରେ ସାର ଉପରେ ନିର୍ଭର କରେ। କୃଷିଜାତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଘଟୁଛି। ମୃତ୍ତିକାର ନିରାପଦ ବ୍ୟବହାରକୁ ଦୃଷ୍ଟିରେ ରଖି ସହରୀକରଣ ଓ ଶିଳ୍ପାୟନକୁ ଯୋଜନାବଦ୍ଧ ଭାବରେ କରାଯିବା ଆବଶ୍ୟକ। କୃଷି କ୍ଷେତ୍ରରେ କୃତ୍ରିମ ସାର ଓ ପୋକମରା ଔଷଧର ବହୁଳ ବ୍ୟବହାର ପରିବର୍ତ୍ତେ କମ୍ପୋଷ୍ଟ ଖତ ଏବଂ ରୋଗ ପୋକର ଜୈବିକ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ଏବେ ଜାଣିବା ଶ୍ରୋତା ଭଉଣୀ, ଶବ୍ଦ ପ୍ରଦୂଷଣ ଦ୍ୱାରା ଆମର ମଧ୍ୟ କ'ଣ କ୍ଷତି ହେଉଛି। ଯେକୌଣସି ଅଦରକାରୀ ଏବଂ ଅପ୍ରୀତିକର ଶବ୍ଦକୁ କୋଳାହଳ କୁହାଯାଏ। ପାରସ୍ପରିକ କଥାବାର୍ତ୍ତା ବ୍ୟତୀତ ଗାଡ଼ି ମଟର, କଳକାରଖାନା ପ୍ରଭୃତିରୁ ବିଭିନ୍ନ ସମୟରେ ବିଭିନ୍ନ ଧରଣର ଶବ୍ଦ ସୃଷ୍ଟି ହୁଏ। ଶବ୍ଦ ଯେତେବେଳେ ଶ୍ରୁତିକଟୁ ଓ ବିରକ୍ତିକର ହୁଏ କିମ୍ବା ଏହାର ସ୍ୱାଭାବିକ ମଧୁରତା ହରାଇ ଶୁଣିବା ପାଇଁ କର୍କଶ ହୁଏ ସେତେବେଳେ ଏହାକୁ ଧ୍ୱନି ପ୍ରଦୂଷଣ ବା ଶବ୍ଦ ପ୍ରଦୂଷଣ ଭାବରେ ଆମେ କହିଥାଉ। ଶବ୍ଦ ତରଙ୍ଗ ଆକାରରେ ଜଳ, ବାୟୁ ବା ଗ୍ୟାସ୍ ମାଧ୍ୟମ ଦେଇ ହିଁ ଗତି କରିଥାଏ। ପରିବେଶ ସୁରକ୍ଷା ପାଇଁ ପଦକ୍ଷେପ ଆମେ କ'ଣ କ'ଣ ନେବା ଏବେ ଆସ ଜାଣିବା। ଜନମତ ସୃଷ୍ଟି କରିବା ପାଇଁ ସରକାର ତଥା ବେସରକାରୀ ଉଦ୍ୟମ ଅବ୍ୟାହତ ରହିବା ଉଚିତ। ପରିବେଶର ଉପଯୁକ୍ତ ସୁରକ୍ଷା ଓ ଉନ୍ନତି କଳ୍ପେ ବିଭିନ୍ନ କର୍ମଶାଳା, ପଦଯାତ୍ରା ଓ ଆଲୋଚନାଚକ୍ର ପ୍ରଭୃତି ଅନୁଷ୍ଠିତ ହେବା ଦରକାର। ପରିବେଶ ସଂରକ୍ଷଣ ଓ ବୃକ୍ଷରାଜି ମଧ୍ୟରେ ସମ୍ପର୍କ ରହିଛି। ଆମେ ଜାଣିଥିଲୁ ଜଳ ହିଁ ଜୀବନ, ତେଣୁ ଗୋଟିଏ ବୃକ୍ଷ ଗୋଟିଏ ଜୀବନର ଦ୍ୱାହି ଦେଇ ଆମ୍ଭେ ବୃକ୍ଷରୋପଣ କରିବା ଉଚିତ। ବୃକ୍ଷ ନ ରହିଲେ ପ୍ରାଣୀ ମୁହୂର୍ତ୍ତେ ବଞ୍ଚିପାରିବେ ନାହିଁ। ବାୟୁରେ ମିଶିଥିବା ଅମ୍ଳଜାନକୁ ଆମେ ଶ୍ୱାସକ୍ରିୟା ଦ୍ୱାରା ଦେହ ଭିତରକୁ ନେଇ ବଞ୍ଚି ରହୁ। ଏହି ଅମ୍ଳଜାନକୁ ବୃକ୍ଷ ହିଁ ତିଆରି କରେ। ସାମାଜିକ ବନୀକରଣର ଅବସ୍ଥାକୁ ଅଧିକ ତ୍ୱରାନ୍ୱିତ କରାଯିବା ଉଚିତ। ବନ୍ୟ ସମ୍ପଦ ଯେପରି କ୍ଷୟ ନ ହୁଏ ସେଥିପାଇଁ ବ୍ୟବସ୍ଥା ହେବା ଦରକାର। ଅନ୍ଧ ଭାବରେ ବୃକ୍ଷଛେଦନ ଏକ ଧର୍ତ୍ତବ୍ୟ ଅପରାଧ ହେବା ଉଚିତ। ଗ୍ରାମାଞ୍ଚଳରେ ସୃଷ୍ଟି ହୋଇଥିବା ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକୁ ସରକାରୀ ଆର୍ଥିକ ସାହାଯ୍ୟ ଯୋଗାଇ ଦେବା ଦରକାର। ଏହି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗ୍ରାମାଞ୍ଚଳରେ ବିଭିନ୍ନ କର୍ମଶାଳା ଓ ଚିତ୍ରାଙ୍କନ ମାଧ୍ୟମରେ ଜନଜାଗରଣ ସୃଷ୍ଟି କରିବା ଉଚିତ। ବିଭିନ୍ନ ଯାନିଯାତ୍ରା, ବିବାହ, ବ୍ରତ ଓ ଦେବାଦେବୀଙ୍କ ଭସାଣୀ ଶୋଭାଯାତ୍ରାରେ ବ୍ୟବହାର କରାଯାଉଥିବା ଡାକବାଜି ଯନ୍ତ୍ରର ଶବ୍ଦକୁ ନିୟନ୍ତ୍ରଣ କରିବା, ଆତସବାଜି ଫୁଟିଯିବାରେ ନିୟନ୍ତ୍ରଣ ରକ୍ଷା କରିବା, ଯଥାସମ୍ଭବ ପ୍ଲାଷ୍ଟିକ୍ ଓ ପଲିଥିନ୍ର ବ୍ୟବହାର ନିୟନ୍ତ୍ରଣ କରିବା, ମନୁଷ୍ୟ ଓ ଗୃହପାଳିତ ପଶୁପକ୍ଷୀ ଏବଂ ବୁଲା ଷଣ୍ଢ, କୁକୁର ଇତ୍ୟାଦି ମୃତଦେହକୁ ନ ଫୋପାଡ଼ି ପୋଡ଼ିବା ବା ପୋତିଦେବା ଉଚିତ।
1: ଏତିକିରେ ରଖୁଛି, ଧନ୍ୟବାଦ। ଶ୍ରୋତା ଭଉଣୀ, ଶୁଣିଲେ ଶିକ୍ଷୟିତ୍ରୀ ଭଉଣୀ ଅନିତା ମହାନ୍ତିଙ୍କଠାରୁ ପରିବେଶ ପ୍ରଦୂଷଣର କାରଣ ଓ ନିରାକରଣ ସମ୍ପର୍କରେ।

ଶ୍ରୋତା ଭଉଣୀ, ପରିବେଶକୁ ପରିଷ୍କାର ପରିଚ୍ଛନ୍ନତା ରଖିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ଘରର ଚତୁଃପାର୍ଶ୍ୱକୁ ପରିଷ୍କାର ରଖିବା ସହିତ

ଠାକୁର ଘର ହେଉଛି ସବୁଠାରୁ ପବିତ୍ର ସ୍ଥାନ। ଏହାର ସ୍ୱଚ୍ଛତା ଓ ପରିଷ୍କାର ପରିଚ୍ଛନ୍ନତା ସକାରାତ୍ମକ ଶକ୍ତି ବଜାୟ ରଖିବାରେ ସାହାଯ୍ୟ କରିଥାଏ। ଠାକୁର ଘରକୁ ସର୍ବଦା ନିର୍ମଳ ଏବଂ ସୁସଜ୍ଜିତ ରଖିବା ପାଇଁ ଆସନ୍ତୁ କିଛି କଥା ଜାଣିବା। ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଠାକୁର ଘରକୁ ଝାଡ଼ୁ କରି ପୋଛନ୍ତୁ। ଘଣ୍ଟି, ଆଳତୀ ପାତ୍ର, ଧୂପକାଠି ଷ୍ଟାଣ୍ଡ ଏବଂ ଦୀପ ପ୍ରତିଦିନ ସଫା କରନ୍ତୁ। ପୁରୁଣା ଏବଂ ବାସି ଫୁଲକୁ ହଟାଇ ଦିଅନ୍ତୁ। ସେଗୁଡ଼ିକୁ ଅଳିଆ ଗଦାରେ ନ ପକାଇ କୌଣସି ପବିତ୍ର ସ୍ଥାନରେ କିମ୍ବା ଗଛମୂଳରେ ପକାନ୍ତୁ। ଠାକୁରଙ୍କ ମୂର୍ତ୍ତି କିମ୍ବା ଫଟୋରେ ଲାଗିଥିବା ଧୂଳିକୁ ଏକ ସଫା ସୂତା କପଡ଼ାରେ ପୋଛି ଦିଅନ୍ତୁ। ତମ୍ବା, ପିତ୍ତଳ କିମ୍ବା କଂସା ବାସନକୁ ଲେମ୍ବୁ, ତେନ୍ତୁଳି କିମ୍ବା ପୀତାମ୍ବରୀ ବ୍ୟବହାର କରି ଚମକାନ୍ତୁ। ପୂଜା ଘରେ ବ୍ୟବହୃତ ଆସନ, ଚାଦର କିମ୍ବା ପରଦାକୁ ସପ୍ତାହକୁ ଥରେ ନିଶ୍ଚୟ ଧୋଇ ସଫା କରନ୍ତୁ। ଠାକୁରଙ୍କ ଘରେ ଅତ୍ୟଧିକ ଧୂଆଁ ହେଉଥିଲେ ଏକ ଆଡ଼ଜଷ୍ଟ ଫ୍ୟାନ୍ ଲଗାନ୍ତୁ, ଯାହାଦ୍ୱାରା କାନ୍ଥ କଳା ପଡ଼ିବ ନାହିଁ। ଧୂପ ଓ ଅଗରବତୀ ଜାଳିବା ପାଇଁ ଏକ ନିର୍ଦ୍ଦିଷ୍ଟ ପାତ୍ର ବ୍ୟବହାର କରନ୍ତୁ, ଯେପରିକି ପାଉଁଶ ଏପଟ ସେପଟ ପଡ଼ିବ ନାହିଁ। ଠାକୁର ଘରେ କୌଣସି ଅଦରକାରୀ ବସ୍ତୁ କିମ୍ବା ପୁରୁଣା ବହିପତ୍ର ଜମା କରନ୍ତୁ ନାହିଁ। ନିୟମିତ ଭାବେ ଠାକୁର ଘରେ ସକାଳ ଓ ସନ୍ଧ୍ୟାରେ ସଂକୀର୍ତ୍ତନ କିମ୍ବା ଦୀପ ଧୂପ ଦେବା ଦ୍ୱାରା ଘରର ବାତାବରଣ ଶାନ୍ତ ଓ ପବିତ୍ର ରହିଥାଏ।

ତେବେ ଶ୍ରୋତା ଭଉଣୀ, ଏହା ଥିଲା ଆଜିର ନାରୀ ମହଲ କାର୍ଯ୍ୟକ୍ରମ। ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ କିପରି ଲାଗିଲା ମତାମତ ଜଣାଇ ନିଶ୍ଚୟ ଚିଠି ଲେଖିବେ। ଆମକୁ ଯୋଗାଯୋଗ କରିବାର ଠିକଣାଟି ହେଲା ନାରୀ ମହଲ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା, ପିନ୍ 769042। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ ଆପଣଙ୍କ ଏହି ରେଡ଼ିଓ ବାନ୍ଧବୀ ପୁଷ୍ପଲତାକୁ। ରହୁଛି, ନମସ୍କାର।

ଶ୍ରୋତାବନ୍ଧୁ ଶୁଣିଲେ ନାରୀ ଶ୍ରୋତାମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ନାରୀ ମହଲ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ।

ଆସନ୍ତାକାଲି ସକାଳ 6:05 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। 6:35 ରହିଛି ଶ୍ରୀରାମ ଚରିତ ମାନସର 186ତମ ଭାଗ। 7:25 ଶୁଣିବେ ଟକ୍ଲେଟ୍ ଅନ୍ ଶିକ୍ଷା ଭାରତୀୟ ମୁସଲିମ ସମ୍ପ୍ରଦାୟର ଉନ୍ନତିର ମୂଳ ଆଧାର। 8:30 ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ତରୁଣ ବାନାର୍ଜୀ, ନିର୍ମଳ ମିଶ୍ର ଏବଂ ଦେବୀ ମିତ୍ର। 8:45 ବଣପାହାଡ଼ର ଗୀତର କାର୍ଯ୍ୟକ୍ରମରେ ଶୁଣିବେ ସାଦ୍ରି ଗୀତ, ପରିବେଷଣ କରିଛନ୍ତି ଆଜମେର ସିଂ ଏବଂ ସାଥୀ। 10:00 ଆପଣମାନଙ୍କ ଫୋନ୍ କଲ୍ ଏବଂ ମନପସନ୍ଦର ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ହ୍ୟାଲୋ ରାଉରକେଲା। ଏବଂ 7:30 ଆକାଶବାଣୀ କଟକ କେନ୍ଦ୍ରରୁ ରହିଛି ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ। ଶ୍ରୋତାବନ୍ଧୁ, ଏ ଥିଲା ଆମର ଆସନ୍ତାକାଲି ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ କେତୋଟି ସୂଚନା। ଆକାଶବାଣୀ ରାଉରକେଲା। ଏବେ ଆସନ୍ତୁ ଶୁଣିବା କେତୋଟି ଓଡ଼ିଆ ଛାନ୍ଦ ସଙ୍ଗୀତ। ପ୍ରଥମେ ଉପେନ୍ଦ୍ର ଭଞ୍ଜଙ୍କ ରଚନାରୁ କଣ୍ଠଦାନ କରିଛନ୍ତି ମିନତୀ ପାଣିଗ୍ରାହୀ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛି 7008248758।
2: ଯଦି ଆପଣ ବି ଚାହୁଁଛନ୍ତି ନିଜ ଅଞ୍ଚଳରେ ପାଲା କାର୍ଯ୍ୟକ୍ରମ ପରିବେଷଣ କରାଇବା ପାଇଁ ତେବେ ଯୋଗାଯୋଗ କରନ୍ତୁ ସୁନ୍ଦରଗଡ଼ ଜିଲ୍ଲାର ସୁନାମଧନ୍ୟ ପଶ୍ଚିମ ରତ୍ନ ପାଲା ଗାୟକ ଶ୍ରୀ ଫକୀର ମୋହନ ବାରାଙ୍କୁ। ଯୋଗାଯୋଗ ନମ୍ବର 9439286858। ଆଜ୍ଞା ହଁ, 9439286858।
3: ଯୋଗ ଯୋଗ କେବଳ ଶରୀର ବ୍ୟାୟାମ ନୁହେଁ, ଏହା ମନ ଶରୀର ଓ ଆତ୍ମାର ସୁନ୍ଦର ସମନ୍ୱୟ। ପ୍ରତିଦିନ କିଛି ସମୟ ଯୋଗ ପାଇଁ ଦେଲେ ଏହା ଆମ ଜୀବନରେ ସୁସ୍ୱାସ୍ଥ୍ୟ, ସୁଖ ଓ ଶାନ୍ତି ଭରିଦେବ। ଯୋଗ ହେଉଛି ସୁସ୍ଥ ଶରୀର ଓ ସୁସ୍ଥ ମନ ପାଇଁ ପ୍ରକୃତିର ସର୍ବଶ୍ରେଷ୍ଠ ଉପହାର। ତେଣୁ ଯୋଗ କରନ୍ତୁ, ରୋଗ ଦୂର କରି ସୁସ୍ଥ ଜୀବନ ଆପଣାନ୍ତୁ।

0: का टेलीलॉ के ऐप, वेबसाइट www.tele-law.in या टोल फ्री नंबर 14454 से प्राप्त की जा सकती है।
1: ଓଡ଼ିଆ ଛାନ୍ଦ ସଙ୍ଗୀତ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ। ଏବେ ଶୁଣନ୍ତୁ ଶେଷ ଛାନ୍ଦଟି, ମିନତୀ ପାଣିଗ୍ରାହୀଙ୍କ କଣ୍ଠରେ ରଚନା ଜଗନ୍ନାଥ ଦାସ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ପରିବେଶ ସୁରକ୍ଷା ଓ ସଂରକ୍ଷଣ ଏକ ସାମୂହିକ ଦାୟିତ୍ୱ, ବିଶ୍ୱ ପରିବେଶ ଦିବସ ଅବସରରେ କହିଲେ ରାଜ୍ୟପାଳ। ପୁରୀରେ ଉଦ୍ଯାପିତ ହେଲା ବିପର୍ଯ୍ୟୟ ବିପଦ ହ୍ରାସ ନେଇ ଆୟୋଜିତ ବ୍ରିକ୍ସ ରାଷ୍ଟ୍ରସମୂହର ବୈଠକ। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଟକୁ ସ୍ୱୀକୃତି ଏବଂ କାଳବୈଶାଖୀର ପ୍ରଭାବରେ ରାଜ୍ୟର 25 ଜିଲ୍ଲାରେ ବର୍ଷା ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା। ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଆମର ଭବିଷ୍ୟତ ବାର୍ତ୍ତା ନେଇ ଆଜି ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। 1973 ମସିହାରୁ ପ୍ରତିବର୍ଷ ଜୁନ୍ 5 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଜଳବାୟୁ ପରିବର୍ତ୍ତନର ମୁକାବିଲା, ପ୍ରକୃତିର ସୁରକ୍ଷା, ସ୍ୱଚ୍ଛ ଶକ୍ତିର ବ୍ୟବହାର, ସବୁଜ ଜୀବନଶୈଳୀ ଏବଂ ଏକ ସୁରକ୍ଷିତ ପୃଥିବୀ ଗଠନ ପାଇଁ ବିଶ୍ୱସ୍ତରୀୟ ସହଯୋଗର ଆବଶ୍ୟକତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ। ପରିବେଶ ସୁରକ୍ଷା ଓ ସଂରକ୍ଷଣ ଏକ ସାମୂହିକ ଦାୟିତ୍ୱ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ଭୁବନେଶ୍ୱର ଲୋକଭବନଠାରେ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଅଟଳ ବନରେ ଚାରାରୋପଣ କରି ରାଜ୍ୟପାଳ କହିଛନ୍ତି, ପରିବେଶକୁ ରକ୍ଷା କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ଚାରାରୋପଣ କରି ନିଜର ଯୋଗଦାନ ରଖିବା ଆବଶ୍ୟକ। ଏକ ପେଡ଼ ମା କେ ନାମ ଅଭିଯାନ ଅଧୀନରେ ଅତିକମ୍ରେ ଗୋଟିଏ ଲେଖାଏଁ ଚାରାରୋପଣ କରିବାକୁ ରାଜ୍ୟବାସୀଙ୍କୁ ରାଜ୍ୟପାଳ ନିବେଦନ କରିଛନ୍ତି। ସ୍ୱଚ୍ଛ, ସବୁଜ ଓ ସ୍ଥାୟୀ ଭବିଷ୍ୟତ ଗଠନ ଦିଗରେ ଯୁବପିଢ଼ି ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ଓଡ଼ିଶା ଅର୍ବାନ ଏକାଡେମୀ ପରିସରରେ ବିଶ୍ୱ ପରିବେଶ ଦିବସ ଅବସରରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଇଣ୍ଡିଆନ୍ ୱାଟର ୱାର୍କସ୍ ଆସୋସିଏସନ୍ IWWA ସଭାପତି ଯନ୍ତ୍ରୀ ହାଡ଼ିବନ୍ଧୁ ବେହେରା ଯୋଗଦେଇ ପରିବେଶ ସୁରକ୍ଷା ଓ ଜଳ ସଂରକ୍ଷଣ ପାଇଁ ମିଳିତ ପ୍ରୟାସର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ରାଜ୍ୟ ସରକାର ଏକ ସବୁଜ, ସ୍ୱଚ୍ଛ ଓ ଜଳବାୟୁ ସହନଶୀଳ ଓଡ଼ିଶା ଗଠନ ଦିଗରେ ଦୃଢ଼ତାର ସହ ଅଗ୍ରଗତି କରୁଛନ୍ତି ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଖୁଣ୍ଟିଆ କହିଛନ୍ତି, ଭବିଷ୍ୟତ ପିଢ଼ି ପାଇଁ ସୁରକ୍ଷିତ ଓ ସୁସ୍ଥ ପରିବେଶ ଗଢ଼ିତୋଳିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ପାରମ୍ପରିକ ଚାଷ ପଦ୍ଧତି ପରିବେଶ ସୁରକ୍ଷାରେ ସହାୟକ ହେଉଥିବାରୁ ଏହାର ମୂଳତତ୍ତ୍ୱକୁ ଧ୍ୟାନରେ ରଖି ନୂତନ ପ୍ରଣାଳୀ ଅବଲମ୍ବନ କରିବାର ଆବଶ୍ୟକତା ରହିଛି। ବ୍ୟକ୍ତି, ସମାଜ ଓ ପରିବେଶ ପରସ୍ପରର ପରିପୂରକ, ଏହାର ସନ୍ତୁଳନ ବଜାୟ ରଖିବା ସମସ୍ତଙ୍କର କର୍ତ୍ତବ୍ୟ ବୋଲି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍ତି। ଏହି ଅବସରରେ ପରିବେଶ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ପୁରସ୍କାରପ୍ରାପ୍ତ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ପରିବେଶ ସୁରକ୍ଷା ଆନ୍ଦୋଳନରେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି। ପରିବେଶ ସୁରକ୍ଷା ସମ୍ପର୍କରେ ପରିବେଶବିତ୍ ଡକ୍ଟର ଚିତ୍ତରଞ୍ଜନ ମିଶ୍ର କହନ୍ତି,
1: 2026 ମସିହାର ଯୋଉ ଥିମ୍ ବା ଭିତ୍ତି ବିଷୟବସ୍ତୁ ରଖାଯାଇଛି, ଇଂରାଜୀରେ କହିଲେ ଆମେ ତାକୁ କହିବା ଇନ୍ସପାୟର୍ଡ ବାଇ ନେଚର ଫର୍ କ୍ଲାଇମେଟ୍ ଫର୍ ଆୱାର ଫ୍ୟୁଚର। ଓଡ଼ିଆରେ ହେଲା ପ୍ରକୃତି ଦ୍ୱାରା ଅନୁପ୍ରାଣିତ ହୋଇ ଜଳବାୟୁ ଓ ଭବିଷ୍ୟତର ସୁରକ୍ଷା। ତ ଆମେ ଯାହା କିଛି ସୁରକ୍ଷା କରିବା, ଭବିଷ୍ୟତ କାର୍ଯ୍ୟପନ୍ଥା ଗ୍ରହଣ କରିବା, ତା ପ୍ରକୃତିକୁ ଜଡିତ କରିକି ପ୍ରକୃତିର ସୁରକ୍ଷା ମାଧ୍ୟମରେ ଏ ସମସ୍ତ କାର୍ଯ୍ୟକ୍ରମ ଆମକୁ ହାତକୁ ନେବାକୁ ପଡିବ। ପ୍ରକୃତିକୁ ଭିତ୍ତି କରିକି ଯୋଉ ବିଭିନ୍ନ ପନ୍ଥା ଆମେ ବାହାର କରିବା, ନେଚର ବେସ୍ଡ ସଲ୍ୟୁସନ୍ ହିଁ ଆମକୁ ଆଗକୁ ରାସ୍ତା କଢେଇ ନେବ। ପରିବେଶ ସୁରକ୍ଷା କ୍ଷେତ୍ରରେ ସମଗ୍ର ବିଶ୍ୱର ଉତ୍ତରଦାୟିତ୍ୱ ଉତ୍ତର ପିଢ଼ି ଓ ଆଜିକା ପିଢ଼ି ଉପରେ ନ୍ୟସ୍ତ ରହିବ।
0: ବିପର୍ଯ୍ୟୟ ବିପଦ ହ୍ରାସ ନେଇ ପୁରୀଠାରେ ଆୟୋଜିତ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜି ଉଦ୍ଯାପିତ ହୋଇଯାଇଛି। ବୈଠକରେ ବ୍ରିକ୍ସ ସଦସ୍ୟ ଦେଶର ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ବିପଦ ହ୍ରାସ ନିମନ୍ତେ ବିଭିନ୍ନ ଆହ୍ୱାନର ସମାଧାନ ଦିଗରେ ମତ ବିନିମୟ କରିଛନ୍ତି। ତିନି ଦିନରେ ମୋଟ 11 ବିଷୟରେ ଆଲୋଚନା ହୋଇଛି। ବିପର୍ଯ୍ୟୟ ପରିଚାଳନା ନେଇ ପ୍ରଶାସନିକ ଓ ସମ୍ପ୍ରଦାୟ ଆଧାରିତ ପଦ୍ଧତି, ପ୍ରାକ୍ ଅନୁମାନଯୋଗ୍ୟ ନିବେଶ ପାଇଁ ଆର୍ଥିକ ମଡେଲ, ବହୁ ବିପଦର ପ୍ରାକ୍ ସୂଚନା ସମ୍ପର୍କରେ ସମ୍ମିଳନୀରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ବ୍ରିକ୍ସ ରାଷ୍ଟ୍ରର ସଦସ୍ୟମାନେ ଆଜି ପୁରୀ କୋଣାର୍କ ବେଳାଭୂମି ସମେତ ରାମଚଣ୍ଡୀ ଗସ୍ତ କରି ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ପ୍ରଦର୍ଶନୀ ଦେଖିଛନ୍ତି। ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଉଦ୍ୟାନ କୃଷି ପରୀକ୍ଷଣ କେନ୍ଦ୍ରରେ ରାଜ୍ୟସ୍ତରୀୟ ଆମ୍ବ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ଚାଷୀଙ୍କ ଆୟ ବୃଦ୍ଧି ଓ ରପ୍ତାନୀକୁ ବଢ଼ାଇବା ପାଇଁ ଓଡ଼ିଶା ଆମ୍ବର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟିର ଆବଶ୍ୟକତା ରହିଛି। କୃଷି ଉତ୍ପାଦନ ବୃଦ୍ଧି ପାଇଁ ଫସଲ ବିବିଧିକରଣ, ଡାଲିଜାତୀୟ ଫସଲ, ତୈଳବୀଜ ଏବଂ ଔଷଧୀୟ ଗୁଣଯୁକ୍ତ ଫଳ ଚାଷ କରିବାକୁ ଉପମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଜଳବାୟୁ ଉପଯୋଗୀ ଉଦ୍ୟାନ କୃଷିର ପ୍ରସାର ଏବଂ କ୍ଷେତ ବଞ୍ଚାଅ ଅଭିଯାନ ଅଧୀନରେ ଚାଷ ଜମିର ସୁରକ୍ଷା ପାଇଁ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଶତାଧିକ ଚାଷୀ ବିଶେଷଜ୍ଞ ଓ ପରିବେଶବିତ୍ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ଅବସରରେ 60ରୁ ଉର୍ଦ୍ଧ୍ୱ କିସମର ଆମ୍ବ ପ୍ରଦର୍ଶିତ ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଗାମୀ ଦେବସ୍ନାନ ପୂର୍ଣ୍ଣିମା, ରଥଯାତ୍ରା, ବାହୁଡ଼ା ଯାତ୍ରା, ନୀତିନିଘଣ୍ଟ ଓ ବ୍ୟବସ୍ଥାବଳୀର ପରିଚାଳନାକୁ କମିଟି ଅନୁମୋଦନ କରିଛି। ନରେନ୍ଦ୍ର ପୁଷ୍କରିଣୀଠାରେ ଶ୍ରୀମନ୍ଦିର ପ୍ରଶାସନରେ ଏକ ସ୍ଥାୟୀ ସୂଚନା କେନ୍ଦ୍ର ଓ ଅଭ୍ୟର୍ଥନା ପ୍ରକୋଷ୍ଠ ନିର୍ମାଣ, ଆଦର୍ଶ ଗୁରୁକୁଳ ପ୍ରତିଷ୍ଠା, ସେବାୟତ ଆବାସ ଯୋଜନା ପାଇଁ ଅନ୍ୟତ୍ର ଜମି ଚିହ୍ନଟ ନେଇ ବୈଠକରେ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି କାର୍ଯ୍ୟକୁ ଆଗାମୀ ନୀଳାଦ୍ରୀ ବିଜେ ନୀତି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ସମୟରେ ଦିନ ସ୍ଥିର କରାଯାଇ ଗଣତିମଣତି କାର୍ଯ୍ୟ ପୁନଃ ଆରମ୍ଭ କରାଯିବ। ଅଳଙ୍କାରଗୁଡ଼ିକର ଫଟୋ ଓ ଭିଡ଼ିଓଗ୍ରାଫି ଓ 3D ମ୍ୟାପିଂ ପରେ ଭିତର ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି।
2: ପରିଚାଳନା କମିଟି ଆଜି ପରାମର୍ଶ ଦେଲେ ବର୍ତ୍ତମାନ ପାଇଁ ଗଣତି ପ୍ରକ୍ରିୟା ସ୍ଥଗିତ ରହିବ ଏବଂ ନୀଳାଦ୍ରି ବିଜେ ପରେ କେଉଁ ତିଥିରେ ତାକୁ କରାଯିବ ତାକୁ ମୁଖ୍ୟ ପ୍ରଶାସକ ସରକାରଙ୍କୁ ସୂଚନା ଦେଇ ତାକୁ କରିବେ।
0: ବୈଠକରେ ପୁରୀ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ଆଗାମୀ ରଥଯାତ୍ରାର ଶୃଙ୍ଖଳିତ ଆୟୋଜନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ରାଜ୍ୟରେ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ ବିଜେପିର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ। ରାଜ୍ୟସଭା ଉପନିର୍ବାଚନ ଲାଗି ଆସନ୍ତା 8 ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ, 11 ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ଆସନ୍ତା 18 ତାରିଖରେ ରାଜ୍ୟସଭା ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯିବ। ଭୁବନେଶ୍ୱର ସ୍ଥାନୀୟ ନିର୍ମାଣ ସୌଧଠାରେ ରାଜ୍ୟସ୍ତରୀୟ ଅବକାରୀ ଅଧୀକ୍ଷକଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଛନ୍ତି, ବେଆଇନ ନିଶା କାରବାର ଏବଂ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ଥିବା ପେସାଦାର ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅବକାରୀ ଅଧିକାରୀ ଓ କର୍ମଚାରୀଙ୍କ ନିୟମିତ ତାଲିମ, ନୂଆ ନିଯୁକ୍ତି, ବିଭିନ୍ନ ଜୋନ୍ରେ ଥିବା ସମସ୍ୟାର ସମାଧାନ ଉପରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ପ୍ରମୁଖ ଶାସନ ସଚିବ ଆର୍ଏସ୍ ଗୋପାଳନ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପ୍ରଶାସନିକ ସଂସ୍କାର ବିଷୟରେ ଆଲୋଚନା କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାରେ ରାଜ୍ୟ ସରକାରଙ୍କ ମାର୍କଫେଡ୍ ପକ୍ଷରୁ ମାର୍ଶାଘାଇ ବ୍ଲକର ନୀଳାଦ୍ରିପୁରଠାରେ ସରକାରୀ ସ୍ତରରେ ରବି ଜାତୀୟ ଫସଲ ଚାଷୀମାନଙ୍କଠାରୁ କ୍ରୟ କରାଯାଉଛି। ଏହାଫଳରେ ଚାଷୀମାନଙ୍କର ଆୟ ବୃଦ୍ଧି ହୋଇପାରିବ। ରାଜ୍ୟର ବିଭିନ୍ନ ସ୍ଥାନରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଝାଡ଼ପଡ଼ା ଗୋଦାବରୀ ମିଶ୍ର ନୋଡାଲ ପ୍ରାଥମିକ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ରମରେ ବିଧାନସଭା ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ ଯୋଗଦେଇ ଚାରାରୋପଣ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ବନ ବିଭାଗ ତଥା ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ରାୟଗଡ଼ା ସଦର ମହକୁମା ମୁନିଗୁଡ଼ା ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ରାୟଗଡ଼ା ପୌର ପରିଷଦ ଆନୁକୂଲ୍ୟରେ ପରିମଳ ଉଦ୍ୟାନର ମୁଖ୍ୟ ଫାଟକ, ମୋ ବଗିଚା, ୱେଷ୍ଟ ଟୁ ୱଣ୍ଡର ପାର୍କ ଏବଂ ନିର୍ମାଣ ଓ ଭଗ୍ନଜନିତ ଆବର୍ଜନା ପ୍ରକ୍ରିୟାକରଣ କେନ୍ଦ୍ର ଉଦ୍ଘାଟନ କରାଯାଇଛି। ମାଲକାନଗିରି ଓ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାରେ ଦୁଇଦିନିଆ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ କର୍ମଶାଳା ଉଦ୍ଯାପିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ସ୍ଥାନୀୟ ଅଶୋକ ମେହେଟା ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ତୃତୀୟ ପର୍ଯ୍ୟାୟ 11ତମ କୃଷି ଜନଗଣନା ସମ୍ବନ୍ଧୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। କନ୍ଧମାଳ ଜିଲ୍ଲାପାଳ ଆଜି ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ସଚେତନତା ରଥକୁ ଉଦ୍ଘାଟନ କରିଛନ୍ତି। କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଜାରି ରହିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଝଡ଼ବର୍ଷା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 25ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ପରିବେଶ ସୁରକ୍ଷା ଓ ସଂରକ୍ଷଣ ଏକ ସାମୂହିକ ଦାୟିତ୍ୱ। ବିଶ୍ୱ

0: ପ୍ରକାଶ ଦିବସ ଅବସରରେ କହିଲେ ରାଜ୍ୟପାଳ। ପୁରୀରେ ଉଦ୍ଯାପିତ ହେଲା ବିପର୍ଯ୍ୟୟ ବିପଦ ହ୍ରାସ ନେଇ ଆୟୋଜିତ ବ୍ରିକ୍ସ ରାଷ୍ଟ୍ର ସମୂହର ବୈଠକ। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟକୁ ସ୍ୱୀକୃତି ଏବଂ କାଳବୈଶାଖୀର ପ୍ରଭାବରେ ରାଜ୍ୟର 25 ଜିଲ୍ଲାରେ ବର୍ଷା ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ସବୁଜ ବିଶ୍ୱ ସମୃଦ୍ଧ ଭବିଷ୍ୟତ। ଆଲେଖ୍ୟ ଡକ୍ଟର ଗିରିଶ ପ୍ରସାଦ ସ୍ୱାଇଁ, ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ଜଳବାୟୁ ପରିବର୍ତ୍ତନର କୁପରିଣାମକୁ ପ୍ରତିହତ କରିବା ମିଳିତ ଜାତିସଂଘର ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର 13 ଲକ୍ଷ୍ୟକୁ ପ୍ରତିନିଧିତ୍ୱ କରେ। ଏହା ବିଶ୍ୱ ଉଷ୍ମତାକୁ ବନ୍ଦ କରିବା, ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ହ୍ରାସ କରିବା ଏବଂ ଜଳବାୟୁ ସମ୍ବନ୍ଧୀୟ ବିପଦ ପ୍ରତି ସ୍ଥିରତା ସୃଷ୍ଟି କରିବା ପାଇଁ ଜରୁରୀ ପଦକ୍ଷେପ ଉପରେ ଧ୍ୟାନ ଦିଏ। ବିଶ୍ୱବ୍ୟାପୀ ବର୍ତ୍ତମାନର ଅଭିଯାନଗୁଡ଼ିକ ପ୍ରକୃତି ଦ୍ୱାରା ଅନୁପ୍ରାଣିତ ଜଳବାୟୁ ପାଇଁ ଆମ ଭବିଷ୍ୟତ ପାଇଁ ବିଶ୍ୱବ୍ୟାପୀ ଆହ୍ୱାନ ଉପରେ ଗୁରୁତ୍ୱ ଦେଉଛି। ବିକାଶଶୀଳ ଦେଶଗୁଡ଼ିକ ପାଇଁ ଜଳବାୟୁ ପରିବର୍ତ୍ତନର ପରିଣାମକୁ ପ୍ରତିହତ କରିବା ଅତ୍ୟନ୍ତ ଜରୁରୀ, କାରଣ ସେମାନେ ବିଶ୍ୱ ଉଷ୍ମତାର ସବୁଠାରୁ ଗମ୍ଭୀର ପ୍ରଭାବର ସମ୍ମୁଖୀନ ହେଉଛନ୍ତି ଏବଂ ବ୍ୟବସ୍ଥାର ପୁନଃ ପ୍ରବର୍ତ୍ତନ ପାଇଁ ସେମାନଙ୍କ ପାଖରେ କମ୍ ସମ୍ବଳ ଅଛି। ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନରେ ସର୍ବନିମ୍ନ ପ୍ରଭାବ ସତ୍ତ୍ୱେ ବିକାଶଶୀଳ ଦେଶଗୁଡ଼ିକ ଦୀର୍ଘକାଳୀନ ମରୁଡ଼ି, ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ଏବଂ ସମୁଦ୍ର ସ୍ତର ବୃଦ୍ଧି ପରି ପାଗର ପ୍ରଭାବ ସାମ୍ନା କରନ୍ତି। ଜଳବାୟୁ ସମ୍ବନ୍ଧୀୟ ବିପର୍ଯ୍ୟୟ ଯୋଗୁଁ ହେଉଥିବା ସମସ୍ତ ମୃତ୍ୟୁର 2/3 ଅଧିକ ଏହି ଅଞ୍ଚଳଗୁଡ଼ିକରେ ଘଟେ। ଦ୍ୱିତୀୟ କାରଣ ହେଉଛି ଅର୍ଥନୈତିକ ଏବଂ କୃଷି ନିର୍ଭରଶୀଳତା। ବିକାଶଶୀଳ ବିଶ୍ୱର ଜନସଂଖ୍ୟାର ଏକ ବୃହତ୍ ସଂଖ୍ୟା ବଞ୍ଚିବା ଏବଂ ଆୟ ପାଇଁ କୃଷି ଉପରେ ବହୁତ ନିର୍ଭର କରିଥାନ୍ତି। ଜଳବାୟୁ ବର୍ଷାଧାରାକୁ ବ୍ୟାପକ ଭାବରେ ପରିବର୍ତ୍ତନ କରେ ଏବଂ ଫସଲ ନଷ୍ଟ କରେ, ଗୁରୁତର ଖାଦ୍ୟ ଏବଂ ଜଳ ଅସୁରକ୍ଷା ସୃଷ୍ଟି କରେ ଏବଂ ସ୍ଥାନୀୟ ଅର୍ଥନୀତିକୁ ପଙ୍ଗୁ କରିଦିଏ। ଉଷ୍ମ ତାପମାତ୍ରା ରୋଗ ଜୀବାଣୁ ବାହକଙ୍କ ବିସ୍ତାର ତ୍ୱରାନ୍ୱିତ କରେ, କୋଟି କୋଟି ଲୋକଙ୍କୁ ମ୍ୟାଲେରିଆ, ଡେଙ୍ଗୁ, ଜ୍ୱର ଭଳି ସଂକ୍ରାମକ ରୋଗର ଶିକାର କରେ। ଅଧିକନ୍ତୁ ଉନ୍ନତ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ଅଭାବ ହେତୁ ଏହି ଦେଶଗୁଡ଼ିକ ସ୍ୱାସ୍ଥ୍ୟ ସଙ୍କଟକୁ ମୁକାବିଲା କରିବା ପାଇଁ ସଂଘର୍ଷ କରନ୍ତି। ପରିଣାମ ସ୍ୱରୂପ ସ୍ଥାନାନ୍ତର ପ୍ରାୟତଃ ରାଜନୈତିକ ଅସ୍ଥିରତା ଏବଂ ସ୍ଥାନୀୟ ଦ୍ୱନ୍ଦ୍ୱକୁ ପ୍ରୋତ୍ସାହିତ କରୁଛି। ବିକାଶଶୀଳ ଦେଶଗୁଡ଼ିକ ନିରନ୍ତର ବିପର୍ଯ୍ୟୟ ଏବଂ ପୁନଃ ନିର୍ମାଣର ଏକ ବିନାଶକାରୀ ଚକ୍ରରେ ଫସି ରହିଛନ୍ତି। ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନର ସ୍ତର ବୃଦ୍ଧି ପାଇବା ସହିତ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଗମ୍ଭୀରତାର ସହ ବୃଦ୍ଧି ପାଉଛି। ଖାଦ୍ୟ ଉତ୍ପାଦନ କରିବାର କ୍ଷମତା, ବାସସ୍ଥାନ, ସୁରକ୍ଷା ଏବଂ କାର୍ଯ୍ୟକୁ ପ୍ରଭାବିତ କରିପାରେ। ବିକାଶଶୀଳ ଦେଶଗୁଡ଼ିକ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି, ଯେଉଁଥିରେ ସେମାନେ ସବୁଠାରୁ କମ୍ କ୍ଷତି ଘଟାଇଛନ୍ତି। ଭାରତ ନିର୍ଗମନରୁ ଆର୍ଥିକ ଅଭିବୃଦ୍ଧିର ପ୍ରାରମ୍ଭିକ ଲକ୍ଷ୍ୟ ହାସଲ କରି ବିଶ୍ୱ ଜଳବାୟୁ କାର୍ଯ୍ୟକ୍ରମର ନେତୃତ୍ୱ ନେଉଛି। ସ୍ୱଚ୍ଛ ଶକ୍ତିରେ ନିବେଶ ଏବଂ ତୃଣମୂଳ ନୀତି ଦ୍ୱାରା ପରିଚାଳିତ ଭାରତ ଦ୍ରୁତଗତିରେ ସ୍ଥାୟୀ ବିକାଶ ପାଇଁ ଏକ ବିଶ୍ୱ ମଡେଲରେ ପରିଣତ ହେଉଛି। ମହତ୍ତ୍ୱାକାଂକ୍ଷୀ ନବୀକରଣୀୟ ଶକ୍ତି ମାଧ୍ୟମରେ ଭାରତ ନିଜକୁ ଏକ ନବୀକରଣୀୟ ଶକ୍ତିକେନ୍ଦ୍ର ଭାବରେ ସୁଦୃଢ଼ କରିଛି ଏବଂ 2030 ସୁଦ୍ଧା 500 GW ଅଣଜୀବାଶ୍ମ ଇନ୍ଧନ ଶକ୍ତି କ୍ଷମତା ଲକ୍ଷ୍ୟ ପୋଷଣ କରୁଛି। ଭାରତ ସହଯୋଗମୂଳକ ପଦକ୍ଷେପର ନେତୃତ୍ୱ ନେଇ ସକ୍ରିୟ ଭାବରେ ଅନ୍ତର୍ଜାତୀୟ ଜଳବାୟୁ ରଣନୀତି ଗଠନ କରୁଛି ଓ ବିଶ୍ୱସ୍ତରରେ ଖର୍ଚ୍ଚ ଦକ୍ଷ ସୌର ପ୍ରଯୁକ୍ତିବିଦ୍ୟା ନିୟୋଜିତ କରିବା ପାଇଁ 100 ଅଧିକ ଦେଶକୁ ସଂଯୋଗ କରୁଛି। ଭାରତ ଏକ ଅନ୍ତର୍ଜାତୀୟ ସହଭାଗିତା ନିଶ୍ଚିତ କରୁଛି, ଯଦ୍ୱାରା ବିଶ୍ୱ ଭିତ୍ତିଭୂମି ଜଳବାୟୁ ପରିବର୍ତ୍ତନର ବର୍ଦ୍ଧିତ ପ୍ରଭାବକୁ ସହ୍ୟ କରିପାରିବ। ଆମ ଦେଶ ପରିବେଶ ସଚେତନ ଅଭ୍ୟାସ ଯେପରିକି ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ହ୍ରାସ କରିବା କିମ୍ବା ପଞ୍ଚତାରକା ଶକ୍ତି ଦକ୍ଷ ଉପକରଣ ବ୍ୟବହାର କରିବା ଗ୍ରହଣ କରିବାକୁ ଉତ୍ସାହିତ କରୁଛି। ଜଙ୍ଗଲ, ଜୈବ ବିବିଧତା ଏବଂ ପରିବେଶ କ୍ଷେତ୍ରରେ ନିଯୁକ୍ତି ପାଇଁ ଯୁବପିଢ଼ିଙ୍କୁ ତାଲିମ ଦେବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆମ ଦେଶକୁ ଆଜି ଆଗାମୀ ବିଶ୍ୱ ନିର୍ମାଣରେ ଏକ ଅଗ୍ରଣୀ ଭୂମିକା ଦେଇଛି। ଭାରତ ଜଳବାୟୁ ଅନୁକୂଳ କାର୍ଯ୍ୟକ୍ରମ ପ୍ରବର୍ତ୍ତନରେ ଏକ ବିଶ୍ୱସ୍ତରୀୟ ନେତା ଭାବରେ ଉଭା ହେଉଛି ଏବଂ ନିଜର ଜଳବାୟୁ ପ୍ରତିବଦ୍ଧତା ପୂରଣ କରିବାରେ ଶ୍ରେଷ୍ଠ G20 ପ୍ରଦର୍ଶନକାରୀଙ୍କ ମଧ୍ୟରେ ନିରନ୍ତର ସ୍ଥାନ ପାଇଛି। ନବୀକରଣୀୟ ଶକ୍ତିକୁ ବୃଦ୍ଧି କରି ତୃଣମୂଳ ସ୍ତରରେ ସ୍ଥିରତାକୁ ଆଗେଇ ନେଇ ଏବଂ ଜଳବାୟୁ ନ୍ୟାୟ ପାଇଁ ସମର୍ଥନ କରି ଭାରତ ଦୃଢ଼ ପରିବେଶଗତ ଲକ୍ଷ୍ୟ ସହିତ ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧିକୁ ସନ୍ତୁଳିତ କରୁଛି। ଭାରତ ଅନ୍ତର୍ଜାତୀୟ ସୌର ମେଣ୍ଟ ଏବଂ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ ମେଣ୍ଟ ସମେତ ଅନ୍ତର୍ଜାତୀୟ ପରିବେଶଗତ ପଦକ୍ଷେପଗୁଡ଼ିକର ନେତୃତ୍ୱ ନେଇଛି। ଆମ ରାଜ୍ୟ ଓଡ଼ିଶା ମଧ୍ୟ ଜାତୀୟ ପରିବର୍ତ୍ତନରେ ଯୋଗଦାନ ଦେଉଛି। ବୈଦ୍ୟୁତିକ ଯାନବାହନକୁ ପ୍ରୋତ୍ସାହିତ କରିବା, ସବୁଜ ହାଇଡ୍ରୋଜେନ୍ରେ ନିବେଶ ଏବଂ ସୌର ମାଇକ୍ରୋଗ୍ରିଡ୍ ବିସ୍ତାର କରିବା ପଦକ୍ଷେପଗୁଡ଼ିକ ଏକ ଜାତୀୟ ସବୁଜ ପରିବର୍ତ୍ତନ ପାଇଁ ଭାରତର ଆଭିମୁଖ୍ୟକୁ ପ୍ରତିଫଳିତ କରୁଛି ଓ ଏକ ସମୃଦ୍ଧ ଭବିଷ୍ୟତର ମାର୍ଗ ନିର୍ଦ୍ଦେଶ କରୁଛି।
1: ଶେଷ ହେଲା ଆଜିର ପ୍ରସଙ୍ଗ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ମଲହୋତ୍ରା କହିଛନ୍ ମୁଦ୍ରାନୀତି କମିଟି ସର୍ବସମ୍ମତି ଇ ନିଷ୍ପତ୍ତି ନେଇଛି। ସ୍ଥାୟୀ ଜମା ସୁବିଧା ହାର 5% ଆଉ ମାର୍ଜିନାଲ ଷ୍ଟାଣ୍ଡିଂ ଫେସିଲିଟି ହାର ଆଉ ବ୍ୟାଙ୍କ ହାର 5.5% ରହିଛି। ରିଜର୍ଭ ବ୍ୟାଙ୍କ ଚଳିତ ବର୍ଷ ଲାଗି GDP ଅଭିବୃଦ୍ଧି ଆକଳନକେ 6.9% ନୁ 6.6% କେ କମ୍ କରିଛି। ସିଆଡ଼େ ମୁଦ୍ରାସ୍ଫୀତି ଆକଳନକେ 4.6% ନୁ 5.1% କେ ବଢ଼ାଯାଇଛି। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଜରୁରୀ ବୈଠକ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ଅଧ୍ୟକ୍ଷତାତି ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟନ ହୋଇଯାଇଛି। ମହାପ୍ରଭୁମାନଙ୍କର ସ୍ନାନଯାତ୍ରା, ରଥଯାତ୍ରା ଆଉ ବାହୁଡ଼ା ଯାତ୍ରା ଲାଗି ନୀତି ନିର୍ଘଣ୍ଟ ଆଉ ବ୍ୟବସ୍ଥାମାନଙ୍କ ମଞ୍ଜୁରୀ ବାବଦେ ବୈଠକଟି ଆଲୋଚନା ହୋଇଛି। ଗଲା 31 ତାରିଖ ହୋଇଥିବା ଛତିଶା ନିଯୋଗ ଆଉ ନୀତି ସବ୍ କମିଟି ବୈଠକଟି ଅନୁମୋଦିତ ହୋଇଥିବା ରଥଯାତ୍ରା ଆଉ ସ୍ନାନଯାତ୍ରା ଲାଗି ବ୍ୟବସ୍ଥା ବୋଲିକି ଆଜି ଅନୁମୋଦନ କରାଯାଇଛି। ଶ୍ରୀମନ୍ଦିର ସୁରକ୍ଷା ସବ୍ କମିଟି ବୈଠକର ବିବରଣୀ ଉପରେ ବି ଆଲୋଚନା କରାଯାଇଛି। ଆଜିର ବୈଠକଟି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧିକ୍ଷକଙ୍କ ସହିତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଆଉ ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଆଭାସୀ ଜରିଏ ବୈଠକଟି ଯୋଗ ଦେଇଥିଲେ। ରାଜ୍ୟ ହେଉଥିବା ଜବର ଗରମକେ ନଜରଥି ରଖିକରି ବିଦ୍ୟାଳୟମାନଙ୍କର ଖରା ଛୁଟି ସମୟକେ ବଢ଼ାଯିବାର ଲାଗି ବିଚାର କରାଯାଉଛି ବୋଲି ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍। ଏବାଦିନେ ପାଣିପାଗ ପରିସ୍ଥିତିର ସମୀକ୍ଷା ଉତରୁ ଖରା ଛୁଟି ବଢ଼ାବାର ବାବଦେ ନିଷ୍ପତ୍ତି ନିଆଯିବା, ଛାତ୍ରଛାତ୍ରୀମାନଙ୍କର ସୁରକ୍ଷା ଆଉ ସ୍ୱାସ୍ଥ୍ୟ ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗର ସବୁଠୁ ବଡ଼ ପ୍ରାଥମିକତା ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍। ରାଜ୍ୟର ସବୁ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ଆଉ ବେସରକାରୀ ବିଦ୍ୟାଳୟମାନେ ଗଲା 27 ତାରିଖରୁ ବନ୍ଦ ରହିଛି। ଛାତ୍ରଛାତ୍ରୀମାନଙ୍କର ସୁରକ୍ଷାକେ ନଜରଥି ରଖିକରି ମୁଖ୍ୟମନ୍ତ୍ରୀ ଆକ୍ତୁରା ଖରା ଛୁଟି ଘୋଷଣା କରିଥିଲେ। ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଆଉ ପ୍ରଶିକ୍ଷଣ ପରିଷଦ NCERT ତରଫରୁ ହେବାରକେ ଥିବା ସାଧାରଣ ପ୍ରବେଶିକା ପରୀକ୍ଷା CEE 2026 ଲାଗି ଆବେଦନ ସମୟକେ ବଢ଼ାଯାଇଛି। ପ୍ରାର୍ଥୀମାନେ ଏବାର ରବିବାର ତକ ପଞ୍ଜୀକରଣ ପୂରା କରିକରି ଆବେଦନପତ୍ର ଦାଖଲ କରିପାରିବେ। NCERTର ଭିନ୍ନ ଭିନ୍ନ ରାଜ୍ୟ ଥିବା ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନମାନଙ୍କର ପାଠ୍ୟକ୍ରମଟି ନାଁ ଲେଖା ଲାଗି ଏହି ପ୍ରବେଶିକା ପରୀକ୍ଷା ହେବା। ଆବେଦନକାରୀମାନେ ଏବେ 8 ତାରିଖ ତକ ସଂଶୋଧନ କରିବା ଲାଗି ସୁଯୋଗ ପାଇବେ। ଆପଣମାନେ ଖବର ଶୁଣିଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ରାଜ୍ୟ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟସଭା ଆସନ ଲାଗି ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କର କାର୍ଯ୍ୟାଳୟନ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍। ନାମାଙ୍କନ ପତ୍ର ଦାଖଲ ବେଲ୍କେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଉ ବିଜେପିର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ। ରାଜ୍ୟସଭା ଉପନିର୍ବାଚନ ଲାଗି ଏବେ 8 ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରଖାଯାଇଛି। 11 ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ଏବେ 18 ତାରିଖ ରାଜ୍ୟସଭା ଉପନିର୍ବାଚନ ଲାଗି ଭୋଟ ହେବ। ପ୍ରକୃତି ଅନୁପ୍ରାଣିତ ଜଳବାୟୁ ଲାଗି ଆମର ଭବିଷ୍ୟତ ଲାଗି ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ। 1973 ଫି ବଛର ଜୁନ 5 ତାରିଖ ଦିନ ଏ ଦିବସ ପାଳନ କରାଯାଇଛି। ଜଳବାୟୁ ପରିବର୍ତ୍ତନର ମୁକାବିଲା, ପ୍ରକୃତିର ସୁରକ୍ଷା, ସ୍ୱଚ୍ଛ ଶକ୍ତିର ବ୍ୟବହାର, ସବୁଜ ଜୀବନଶୈଳୀ ଆଉ ଗୋଟିଏ ସୁରକ୍ଷିତ ପୃଥିବୀ ଗଠନ ଲାଗି ବିଶ୍ୱସ୍ତରୀୟ ସହଯୋଗର ଆବଶ୍ୟକତା ବାବଦେ ସଚେତନତା କରିବାର ଲାଗି ଏ ଦିବସ ପାଳନ କରାଯାଉଛି। ଭୁବନେଶ୍ୱର ଲୋକସଭା ଭବନର ଜଙ୍ଗଲ, ପରିବେଶ ଆଉ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତିରୁ ପ୍ରେରଣା, ଜଳବାୟୁ ପାଇଁ ଆମ ଭବିଷ୍ୟତ ପାଇଁ ଶୀର୍ଷକ ଆଲୋଚନା ଚକ୍ରଟି ବିଭାଗୀୟ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି କହିଛନ୍, ଗୋଟିଏ ସବୁଜ, ସ୍ୱଚ୍ଛ ଆଉ ଜଳବାୟୁ ସହନଶୀଲ ଓଡ଼ିଶା ଗଠନ ଦିଗେ ରାଜ୍ୟ ଆଗକେ ବଢ଼ୁଛି। ପରିବେଶ ସୁରକ୍ଷାକେ ଜନ ଆନ୍ଦୋଳନ କରିବା ଲାଗି ବିଭାଗ ତରଫରୁ ପଦକ୍ଷେପ ନିଆଯାଉଛି। ସିମିଲିପାଲ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ର ଠିକ୍ କୃତ୍ରିମ ବୁଦ୍ଧିମତା, AI ଆଧାରିତ ଜଙ୍ଗଲ ନିଆ ଚିହ୍ନଟ ବ୍ୟବସ୍ଥା, ହେନ୍ତାଳ ବନର ପୁନରୁଦ୍ଧାର, ଇକୋ ଟୁରିଜମର ବିକାଶ, ନନ୍ଦନକାନନର ଆଧୁନିକୀକରଣ ଦିଗେ ସରକାର କାମ କରୁଛନ୍ ବୋଲି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍। ପରିବେଶ ସଂରକ୍ଷଣ କ୍ଷେତ୍ରଟି ଉଲ୍ଲେଖନୀୟ ଅବଦାନ ଲାଗି ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ସମ୍ମାନ ପାଇଥିବା 205 ଅନୁଷ୍ଠାନ ଆଉ 207 ବ୍ୟକ୍ତିଙ୍କୁ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ପରିବେଶ ଆଉ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରଦର୍ଶନୀ ଭିଲ୍ ଉଦ୍ଘାଟିତ ହୋଇଛି। ରାଜ୍ୟର 3 ଶ୍ରେଷ୍ଠ ପରିବେଶ ସୁରକ୍ଷା ଇକୋ କ୍ଲବ୍କେ ସମ୍ମାନିତ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକୃତିର ସୁରକ୍ଷା, ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍ ବର୍ଜନ, ପାନ୍ ଆଉ ପ୍ରାକୃତିକ ସମ୍ପଦର ଠିକ୍ ବ୍ୟବହାର, ଜଙ୍ଗଲ ଓ ବନ୍ୟଜନ୍ତୁମାନଙ୍କର ସୁରକ୍ଷା ଦିଗେ ସକ୍ରିୟ ଭାବେ କାମ କରିବାରକେ ଆହ୍ୱାନ ଦେଇଛନ୍। ବିଶ୍ୱ ପରିବେଶ ଦିବସ ଅବସରରେ ପୂର୍ବତଟ ରେଲପଥର ସମ୍ବଲପୁର ମଣ୍ଡଳ ତରଫରୁ ସଚେତନତା ଓ ସଂରକ୍ଷଣ କାର୍ଯ୍ୟକ୍ରମ ହୋଇଯାଇଛି। ଗଲା ମେ 15
जून 5 तारीख तक मंडल न स्वतंत्र परिवेश संरक्षण अभियान चलितला नुआपड़ा जिला केंद्रीय विद्यालय परिसर न विश्व परिवेश दिवस पालित हेछि विधायक जय ढोलकिया कार्यक्रम ति जोग देकरी उन्नयन कामति गछ के नै काटिकरी अलगा जगह के स्थानांतर करबार के आह्वान दैछन विश्व परिवेश दिवस अवसर बौद्ध जिला रे भिन्न भिन्न जगह न जिला प्रशासन तरफ गजगा कार्यक्रम हि जैछि कुलारी कूत दीप न होइतबा कार्यक्रम ति जिलापाल विभूति भूषण नायक जोग देथिले ई अवसर गोटे सचेतनता शोभायात्रा भी शहर परिक्रमा करथिला बरगढ़ जिला नभिल इ दिवस अवसर गछ लगा और सम्मान प्रदान कार्यक्रम हेछि जिला प्रशासन और जंगल परिवेश और जलवायु परिवर्तन विभाग मिलित चेष्टा पीपल मुंडा नर्सरी न जिला स्तरीय गछ लगा कार्यक्रम हेछि सुवर्णपुर जिला जंगल विभाग और भिन्न भिन्न सामाजिक अनुष्ठान तरफ आज विश्व परिवेश दिवस पालित हो जाए देवगढ़ पौर परिषद तरफ विश्व परिवेश दिवस पालित हो जाए कार्यक्रम की देवगढ़ विधायक रोमांच रंजन विश्वाल जोग देकर गछ लगे कलाहांडी जिला नो सीआरपीएफ रो 64 बटालियन तरफ विश्व परिवेश दिवस पालित हो जाए कमांडेंट अजय कुमार सचेतनता और वृक्षारोपण उपर जोर देते देवगढ़ जिला बारकोट ब्लॉक पाचेरी पाणी गांव आज स्वतंत्र सघन संशोधन 2026 सचेतनता शिविर हो जाए भोटर तालिका थी ना जुड़बार आउ काटबार और संशोधन प्रक्रिया बाबद गांव लोक को सचेतन करा जायतिला राज्य कालबैशाखीर बोले वर्षार प्रभावित तापमात्रा कमिचे हेले भिल राज्य भिन्न भिन्न जगान गरम आउ गुलगुली पाग लागि रहिछे आबा 24 घंटा भितर बिजली आर घड़घड़ी सहते हल्का नु मध्यम धरणर वर्षा हेबा बोली पाखापाखि सब जिलागे पाणीपाग केन्द्र तरफ सतर्क सूचना जारी कराइछे कलाहांडी कंधमाल बालेश्वर केन्दुझर मयूरभंज नवरंगपुर जिला न धुका गड्डे संगे वर्षा हेइ पारे शेष मुख्य खबर फेर गए पूरी न चलता तीन दिनिया ब्रिक्स राष्ट्र समूह दुई नंबर वैश्विक कार्यगोष्ठी बैठक आज है उद्यापित और गजपति महाराज अध्यक्षता आज है पूरी श्रीमंदिर परिचालना कमिटी बैठक राज्य खाली पड़ा गोटे राज्यसभा आसन लगे नामांकन पत्र दाखल कले बीजेपी प्रार्थी देवाशीष सामंतराय प्रकृति न अनुप्राणित जलवायु लगे आम भविष्य लगे वार्ता नहीं आज पालन कर विश्व परिवेश दिवस आज आंचलिक खबर शेष जुहार।

0: ଆକାଶବାଣୀ ସମ୍ବଲପୁର ସମୟ ରାତି 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ପରେ ପରେ ଶୁଣିପାରିବେ ଜିଲ୍ଲା ହାଲଚାଲ। ରିଲେ କରୁଛୁ ଆକାଶବାଣୀ କଟକରୁ।
1: ସମ୍ବାଦ ପଢ଼ୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଅର୍ଥନୈତିକ ଅଭିବୃଦ୍ଧି ଓ ପରିବେଶ ସଂରକ୍ଷଣ ମଧ୍ୟରେ ସନ୍ତୁଳନ ରକ୍ଷା କରି ସବୁଜ ଭବିଷ୍ୟତ ଦିଗରେ ଅଗ୍ରସର ହେଉଛି ଭାରତ, କହିଲେ ପ୍ରଧାନମନ୍ତ୍ରୀ। ସୀମାପାର ଅନୁପ୍ରବେଶକୁ ରୋକିବା ପାଇଁ ଆସନ୍ତାବର୍ଷ କାର୍ଯ୍ୟକାରୀ ହେବ ସ୍ମାର୍ଟ ସୀମା ପ୍ରକଳ୍ପ, ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ସୂଚନା। 2025-26 ଆର୍ଥିକ ବର୍ଷରେ ଦେଶର GDP 7.7% ବୃଦ୍ଧି ନେଇ ଆକଳନ। ଗିଲଗିଟ୍ ବାଲ୍ତିସ୍ତାନ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ସ୍ପଷ୍ଟ କଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ଏବଂ କେରଳମ୍ ସ୍ପର୍ଶ କଲା ପରେ ଦେଶର ଅନ୍ୟ ଅଞ୍ଚଳକୁ ଅଗ୍ରସର ହେଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ସମଗ୍ର ବିଶ୍ୱ ଏକ ସବୁଜ ଭବିଷ୍ୟତ ଦିଗକୁ ଅଗ୍ରଗତି କରୁଛି। ଦେଶରେ ମଧ୍ୟ ଏ କ୍ଷେତ୍ରରେ ସରକାର ସଫଳତାର ସହ କାର୍ଯ୍ୟ କରୁଥିବା ବେଳେ ସମଗ୍ର ବିଶ୍ୱ ପ୍ରତି ଏ ଦିଗରେ ଭାରତର ସକ୍ରିୟ ଅବଦାନ ଅତୁଳନୀୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। ଆଜି ଗୁଜରାଟ ଗସ୍ତ କରି ସୁରତଠାରେ ପ୍ରଧାନମନ୍ତ୍ରୀ 18,800 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ କରିବା ଅବସରରେ ଏହା କହିଛନ୍ତି। ସେ କହିଛନ୍ତି, ଭାରତ ସବୁଜ ଭବିଷ୍ୟତ ଦିଗରେ ଅର୍ଥନୈତିକ ଅଭିବୃଦ୍ଧି ଏବଂ ପରିବେଶ ସଂରକ୍ଷଣ ମଧ୍ୟରେ ସନ୍ତୁଳନ ରକ୍ଷା କରି ଅଗ୍ରସର ହେଉଛି। ଏହି ଅବସରରେ ସବୁଜ ଭବିଷ୍ୟତ କ୍ଷେତ୍ରରେ ଗୁଜରାଟର ଉଲ୍ଲେଖନୀୟ କାର୍ଯ୍ୟ ଉପରେ ଆଲୋକପାତ କରି ସେ କହିଛନ୍ତି, ବହୁ ବର୍ଷ ଆଗରୁ ଏ ଦିଗରେ ରାଜ୍ୟ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇ ସାରିଛି। ଶତାବ୍ଦୀର ପ୍ରାରମ୍ଭରେ ଗୁଜରାଟରେ ଏକ ଉତ୍ସର୍ଗୀକୃତ ଜଳବାୟୁ ପରିବର୍ତ୍ତନ ବିଭାଗ ପ୍ରତିଷ୍ଠା କରାଯାଇଥିଲା। ଦେଶର ପ୍ରଥମ ସୌରଶକ୍ତି ଚାଳିତ ପାର୍କ ରାଜ୍ୟର ପାତାନ ଜିଲ୍ଲା ଅନ୍ତର୍ଗତ ଚାରଙ୍କା ଗ୍ରାମରେ ସ୍ଥାପିତ ହୋଇଥିଲା। ଦେଶର ଅକ୍ଷୟ ଶକ୍ତି ଅଭିଯାନ ଦିଗରେ ସମ୍ପୃକ୍ତ ସ୍ଥାନଟିକୁ ଏକ ଐତିହାସିକ ସ୍ଥଳ ରୂପେ ରୂପାନ୍ତରିତ କରାଯାଇଥିଲା ବୋଲି ଶ୍ରୀ ମତବ୍ୟକ୍ତ କରିଛନ୍ତି।
2: ଦୁନିଆ ଅବ ହରିତ ଯୁଗ କି ତରଫ ଗ୍ରୀନ ଫ୍ୟୁଚର କି ତରଫ ବହୁତ ହି ସାବଧାନ ହୋ ଚୁକି ହେ। ଭାରତ ବି ଗ୍ରୀନ ଗ୍ରୋଥ ପର ବହୁତ ଅଧିକ କାମ କର ରହା ହେ ଔର ଇସମେ ବି ଗୁଜରାତ ରାଜ୍ୟ ହେ ଜିସନେ ଇସ ଶତାବ୍ଦୀ କେ ପ୍ରାରମ୍ଭ ମେ ହି ସରକାର ମେ କ୍ଲାଇମେଟ ଚେଞ୍ଜ କା ଅଲଗ ଡିପାର୍ଟମେଣ୍ଟ ବନାୟା ଥା ଔର ଗୁଜରାତ କେ ଚାରଣକା ଗାଁ ମେ ଭାରତ କା ପହଲା ସୋଲର ପାର୍କ ବି ବନାୟା ଗୟା ଥା।
1: ବର୍ତ୍ତମାନ ବିଶ୍ୱରେ ଦେଖାଦେଇଥିବା ଶକ୍ତିଜନିତ ସମସ୍ୟା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ପରିପ୍ରେକ୍ଷୀରେ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ହେବା କେତେ ଜରୁରୀ ତାହା ଏହି ପରିସ୍ଥିତି ଆମକୁ ଶିଖାଇଛି। ଏ କ୍ଷେତ୍ରରେ ସରକାରଙ୍କ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ଭାରତ ସୁରକ୍ଷିତ ରହିଛି। ପ୍ରାୟ 12 ବର୍ଷ ତଳେ ଦେଶରେ ଖୁବ୍ କମ୍ ପରିମାଣର ଶକ୍ତି ଉତ୍ପାଦନ ହେଉଥିବା ବେଳେ ବର୍ତ୍ତମାନ ଭାରତ ବିଶ୍ୱର ପ୍ରଥମ 5ଟି ଦେଶ ମଧ୍ୟରେ ସ୍ଥାନିତ ହୋଇପାରିଛି ବୋଲି ଶ୍ରୀ ମୋଦି କହିଛନ୍ତି।
2: ये दिखाता है कि एनर्जी के मामले में आत्मनिर्भरता कितनी जरूरी है और बीते 12 वर्षों में देश ने जो कैपेसिटी तैयार की है उसका कितना बड़ा महत्व है। 12 वर्ष पहले भारत में सौर ऊर्जा का उत्पादन नाम मात्र का था, आज हम दुनिया के top 5 देशों में से एक हैं।
1: ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଲୋକାର୍ପଣ ହୋଇଥିବା ବିଭିନ୍ନ ସଡ଼କ, ଶକ୍ତି ଏବଂ ଶିଳ୍ପ କ୍ଷେତ୍ରର ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ଜନସାଧାରଣଙ୍କର ଜୀବନଶୈଳୀର ମାନ ଏବଂ ଅଭିବୃଦ୍ଧି ଉନ୍ନତ ହୋଇପାରିବ। ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ଦିଗରେ ଜନସାଧାରଣ ମିଳିତ ପ୍ରୟାସ କରିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ଦେଶର ସହରଗୁଡ଼ିକ ସହିତ ଗ୍ରାମଗୁଡ଼ିକର ମଧ୍ୟ ସମାନ୍ତରାଳ ଭାବେ ବିକାଶ ହୋଇପାରିଲେ ଏହି ସ୍ୱପ୍ନ ସାକାର ହୋଇପାରିବ। ଆଧୁନିକ ସଂଯୋଗୀକରଣ ଉପରେ ଆଲୋକପାତ କରି ସମାଜର ଶେଷ ବର୍ଗର ଲୋକଙ୍କ ନିକଟରେ ଯେଭଳି ଏହାର ସୁବିଧା ପହଞ୍ଚିପାରିବ ତାହା ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଇ ସରକାର କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ସେ ଦେଶର ସର୍ବୋତ୍ତମ ସ୍ୱଚ୍ଛ ସହରଗୁଡ଼ିକ ମଧ୍ୟରୁ ଅନ୍ୟତମ ସୁରତରେ ଅବସ୍ଥାନ କରୁଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି। 2047 सुद्धा एक विकसित भारत गठन स्वप्न साकार करिबा लागि प्रधानमंत्री नरेन्द्र मोदी निरंतर प्रयास करुछन्ते बोली स्वराष्ट्र मंत्री अमित शाह कहिछन्ते। तेबे देशर सामग्रिक विकास हासिल करिबा पूर्वरु सर्वप्रथमे देशको सुरक्षित रखिबा आवश्यक बोली से कहिछन्ते। आजि त्रिपुरार भारत बांग्लादेश आंतर्जातिक सीमा निकटवर्ती लंकामुरा सीमा आउटपोस्ट ठारे अनुष्ठित प्रहरी सम्मेलनरे उद्बोधन दे स्वराष्ट्र मंत्री एही मत व्यक्त करिछन्ते।

0: ଦେଶରୁ ଔଷଧ ମାନବ ଓ ଗୋରୁ ଚାଲାଣ ଭଳି ବହୁମୁଖୀ ବିପଦଗୁଡ଼ିକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ଉପରେ ଶ୍ରୀ ଶାହା ଗୁରୁତ୍ୱ ଆରୋପ କରିଛନ୍ତି। ଏଥିସହିତ ସମଗ୍ର ଯୁବ ସମାଜକୁ ନିଶାଦ୍ରବ୍ୟ କାରବାରରୁ ଦୂରେଇ ରଖିବା ସହିତ ନକଲି ନୋଟ୍ ମାଧ୍ୟମରେ ଜାତୀୟ ଅର୍ଥବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିବାର ଅପଚେଷ୍ଟାକୁ ମଧ୍ୟ ରୋକିବା ଜରୁରୀ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ସମସ୍ତ ପ୍ରକାର ସୀମାପାର ଅନୁପ୍ରବେଶ ଏବଂ ଚୋରାଚାଲାଣକୁ ରୋକିବା ଲାଗି କେନ୍ଦ୍ର ସରକାର ପାରମ୍ପରିକ ସୀମା ପରିଚାଳନାକୁ ଏକ ସ୍ମାର୍ଟ ସୀମା ପ୍ରକଳ୍ପରେ ରୂପାନ୍ତରିତ କରିବା ଦିଗରେ ସମସ୍ତ ବ୍ୟବସ୍ଥା ଚୂଡ଼ାନ୍ତ କରିଛନ୍ତି। ଏହି ସ୍ମାର୍ଟ ସୀମା ପ୍ରକଳ୍ପ ଆସନ୍ତା ବର୍ଷ କାର୍ଯ୍ୟକାରୀ କରାଯିବ ବୋଲି ଶ୍ରୀ ଶାହା କହିଛନ୍ତି। ଆଞ୍ଚଳିକ ଭୂ ରାଜନୈତିକ ଆହ୍ୱାନଗୁଡ଼ିକ ଉପରେ ଆଲୋକପାତ କରି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ତ୍ରିପୁରା ପଶ୍ଚିମବଙ୍ଗ ଓ ବିହାରର ସୀମା ଦେଶ ଅନୁପ୍ରବେଶ ରୋକିବା ଲାଗି ଜନସଂଖ୍ୟା ଜନିତ ପରିବର୍ତ୍ତନ କ୍ଷେତ୍ରରେ ମଧ୍ୟ ସରକାର ଦୃଢ଼ ପଦକ୍ଷେପ ନେଉଛନ୍ତି।
1: ଜନସଂଖ୍ୟିକୀ କା ପରିବର୍ତ୍ତନ ଚାହେ ତ୍ରିପୁରା ହୋ, ଚାହେ ପଶ୍ଚିମ ବଙ୍ଗାଲ ହୋ, ଚାହେ ବିହାର ହୋ, ଜନସଂଖ୍ୟିକୀ କା ପରିବର୍ତ୍ତନ ହମ ସୀମା କେ ଛିଦ୍ରୋ କେ ମାଧ୍ୟମ ସେ ନହିଁ ହୋନେ ଦେଙ୍ଗେ। ଏ ହମାରା ଅଟଲ ବିଶ୍ୱାସ ହେ ଔର ଅଟଲ ସଂକଳ୍ପ ଭି ହେ। ଏ ଜନସଂଖ୍ୟିକୀ କେ ପରିବର୍ତ୍ତନ କୋ ରୋକନେ କେ ଲିଏ ବାଡ ଲଗାଇ ଗଈ ହେ।
0: ଆପଣ ମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ ରୋ। ଦେଶର ପ୍ରକୃତ ସାମଗ୍ରିକ ଘରୋଇ ଉତ୍ପାଦ 2025-26 ଆର୍ଥିକ ବର୍ଷରେ 7.7% ବୃଦ୍ଧି ପାଇବାର ଆକଳନ କରାଯାଇଛି। ତେବେ 2024-25 ଆର୍ଥିକ ବର୍ଷରେ ଏହା 7.1% ରହିଥିଲା ବୋଲି ପରିସଂଖ୍ୟାନ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି। 2025-26 ଆର୍ଥିକ ବର୍ଷ ଲାଗି ବାର୍ଷିକ GDPର ପ୍ରୋଭିଜନାଲ ଆକଳନ ଏବଂ ଚଳିତ ବର୍ଷ ଜାନୁଆରୀରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ତ୍ରୈମାସିକ ଆକଳନ ସମ୍ପର୍କିତ ଏକ ବିବୃତ୍ତି ମନ୍ତ୍ରଣାଳୟ ଜାରି କରିଛି। ଚଳିତ ଆର୍ଥିକ ବର୍ଷରେ ପ୍ରକୃତ GDP 323 ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ହେବାର ଆକଳନ କରାଯାଇଥିବା ବେଳେ ଗତବର୍ଷ ଏହି ସମୟ ମଧ୍ୟରେ ଏହାର ପରିମାଣ ଥିଲା 299 ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ଟଙ୍କା। ବିଶେଷ କରି କୃଷି ଓ ମତ୍ସ୍ୟଚାଷ ଭଳି ପ୍ରାଥମିକ କ୍ଷେତ୍ରରେ 3.2% ଅଭିବୃଦ୍ଧି ହାର ପରିଲକ୍ଷିତ ହୋଇଛି। ଏଥିସହିତ 2025-26 ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ ପ୍ରକୃତ GDP 7.8% ବୃଦ୍ଧି ପାଇବାର ଆକଳନ କରାଯାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। 2025-26 ଆର୍ଥିକ ବର୍ଷ ଲାଗି ଦେଶର GDP ଅଭିବୃଦ୍ଧି ହାର 7.7% ହେବା ସହିତ ଚତୁର୍ଥ ତ୍ରୈମାସିକରେ 7.8%କୁ ଛୁଇଁବାର ଆକଳନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଅର୍ଥବ୍ୟବସ୍ଥାର ଅନ୍ତର୍ନିହିତ ଶକ୍ତିର ପ୍ରତିଫଳନ ବୋଲି ଅଭିହିତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମୋଦି କହିଛନ୍ତି, 140 କୋଟି ଭାରତୀୟଙ୍କର କଠିନ ପରିଶ୍ରମ ଏବଂ ସଂସ୍କାରମୂଳକ ପଦକ୍ଷେପର ସଫଳତା ଏହାଦ୍ୱାରା ପ୍ରତିଫଳିତ ହେଉଛି। ଭାରତର ଅଭିବୃଦ୍ଧି ଗତି ସଶକ୍ତ ରହିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଗାମୀ ଦିନରେ ଯୁବବର୍ଗଙ୍କ ଲାଗି ନିଯୁକ୍ତି ସୁଯୋଗ ବୃଦ୍ଧି କରିବା ସହିତ ଦେଶରେ ଜୀବନଶୈଳୀର ମାନ ଏବଂ ବ୍ୟବସାୟିକ କାର୍ଯ୍ୟକୁ ଅଧିକ ସରଳ କରିବା ଦିଗରେ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେବେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସ୍ପଷ୍ଟ କରିଛନ୍ତି। ତଥାକଥିତ ଗିଲଗିଟ୍ ବାଲ୍ତିସ୍ତାନ ବିଧାନସଭା ଲାଗି ସାଧାରଣ ନିର୍ବାଚନ କରାଇବା ଦିଗରେ ପାକିସ୍ତାନର ଯୋଜନା ବିରୁଦ୍ଧରେ ଭାରତ ଦୃଢ଼ ପ୍ରତିବାଦ କରିଛି। ଏହି ଗିଲଗିଟ୍ ବାଲ୍ତିସ୍ତାନ ଭାରତୀୟ ଅଞ୍ଚଳର ହୋଇଥିବା ବେଳେ ପାକିସ୍ତାନ ଏହାକୁ ବେଆଇନ ଭାବେ ନିଜ ଅକ୍ତିଆରରେ ରଖିଛି। ସେଠାରେ ଆସନ୍ତା 7 ତାରିଖ ଦିନ ନିର୍ବାଚନ ହେବାର କାର୍ଯ୍ୟସୂଚୀ ରହିଛି। ତେବେ ଜାମ୍ମୁ କାଶ୍ମୀର ଓ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ସମେତ ଗିଲଗିଟ୍ ବାଲ୍ତିସ୍ତାନ ଦେଶର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଭାରତ ସ୍ପଷ୍ଟ କରିଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି। ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶିଶିର ଖାନାଲ ଏକ 3-ଦିନିଆ ଭାରତ ଗସ୍ତରେ ଆସି ଆଜି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କ ଭାରତୀୟ ପ୍ରତିପକ୍ଷ ଡକ୍ଟର ଏସ୍ ଜୟଶଙ୍କରଙ୍କ ନିମନ୍ତ୍ରଣ କ୍ରମେ ସେ ଆସିଥିବା ଜଣାଯାଇଛି। ଏ ସମ୍ପର୍କରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଦୁଇ ଦେଶର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ମଧ୍ୟରେ ଆସନ୍ତାକାଲି ଆଲୋଚନା ହେବ। ବିଶେଷ କରି ବାଣିଜ୍ୟ ଓ ପୁଞ୍ଜିନିବେଶ ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଆଦି ପ୍ରସଙ୍ଗ ଏହି ଆଲୋଚନାରେ ସ୍ଥାନ ପାଇବ। ନୂଆଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମ୍ଠାରେ ଆସନ୍ତାକାଲି ବିକଶିତ ଭାରତ ପାଇଁ ଯୁବପିଢ଼ି ମାଇ ଭାରତ ୟୁଥ୍ କନ୍ଭେନ୍ସନ୍ ଅନୁଷ୍ଠିତ ହେବ। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ମେରା ୟୁବା ଭାରତ ପକ୍ଷରୁ ଏହି ସମ୍ମିଳନୀର ଆୟୋଜନ କରାଯାଉଛି। କେରଳମ୍ ସ୍ପର୍ଶ କରିବା ପରେ ଦକ୍ଷିଣ ପଶ୍ଚିମ ମୌସୁମୀ ଇତିମଧ୍ୟରେ ଆରବ ମହାସାଗରର ପୂର୍ବ କେନ୍ଦ୍ରାଞ୍ଚଳ ଏବଂ ପଶ୍ଚିମ କେନ୍ଦ୍ରାଞ୍ଚଳର ଅନେକ ସ୍ଥାନ ସମେତ ଗୋଆ କର୍ଣ୍ଣାଟକର କେତେକ ଅଞ୍ଚଳରେ ପ୍ରବେଶ କରିସାରିଛି। ଆଜି ଏଥିଲାଗି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଏବଂ ତାମିଲନାଡ଼ୁରେ ମଧ୍ୟ ଅନୁକୂଳ ପରିବେଶ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସେହିଭଳି କେନ୍ଦ୍ରୀୟ ଆରବ ମହାସାଗର କର୍ଣ୍ଣାଟକ ମହାରାଷ୍ଟ୍ର ଆନ୍ଧ୍ରପ୍ରଦେଶର କେତେକ ଅଞ୍ଚଳ ଏବଂ ଗୋଆ ତାମିଲନାଡ଼ୁ ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରର ଅବଶିଷ୍ଟ ସ୍ଥାନରେ ମୌସୁମୀ ପ୍ରବେଶ କରିବା ଲାଗି ଅନୁକୂଳ ପରିବେଶ ରହିଛି ବୋଲି ପାଣିପାଗ

କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଅର୍ଥନୈତିକ ଅଭିବୃଦ୍ଧି ଓ ପରିବେଶ ସଂରକ୍ଷଣ ମଧ୍ୟରେ ସନ୍ତୁଳନ ରକ୍ଷା କରି ସବୁଜ ଭବିଷ୍ୟତ ଦିଗରେ ଅଗ୍ରସର ହେଉଛି ଭାରତ, କହିଲେ ପ୍ରଧାନମନ୍ତ୍ରୀ। ସୀମାପାର ଅନୁପ୍ରବେଶକୁ ରୋକିବା ପାଇଁ ଆସନ୍ତା ବର୍ଷ କାର୍ଯ୍ୟକାରୀ ହେବ ସ୍ମାର୍ଟ ସୀମା ପ୍ରକଳ୍ପ ଏବଂ କେରଳ ସ୍ପର୍ଶ କଲା ପରେ ଦେଶର ଅନ୍ୟ ଅଞ୍ଚଳକୁ ଅଗ୍ରସର ହେଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ସମ୍ବାଦ ଶେଷ ହେଲା।

0: ଜାଣନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କେନ୍ଦ୍ରାପଡ଼ା ସମ୍ବାଦଦାତା ନିହାର ରଞ୍ଜନ ସାହୁ ଓ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ 2026 କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଭୋଟର ତାଲିକାକୁ ସଠିକ୍ ଓ ତ୍ରୁଟିମୁକ୍ତ କରିବା ଲକ୍ଷ୍ୟରେ ବୁଥ୍ସ୍ତରୀୟ ଅଧିକାରୀମାନେ ଆସନ୍ତା 28 ତାରିଖ ପର୍ଯ୍ୟନ୍ତ ଘରେ ଘରେ ଯାଇ ତଥ୍ୟ ସଂଗ୍ରହ ଓ ସତ୍ୟପାଠ କରିବେ। ଜିଲ୍ଲାପାଳ ରଘୁରାମ ଆର୍ ଆୟାର ବିଭିନ୍ନ ୱାର୍ଡ ପରିଦର୍ଶନ କରି କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଥିଲେ। ସେ ଯୋଗ୍ୟ ମତଦାତାଙ୍କୁ ଏହି ଅଭିଯାନରେ ସହଯୋଗ କରିବା ସହ ଭୋଟର ତାଲିକାରେ ନାମ ନଥିଲେ ଆବେଦନ କରିବାକୁ ଅନୁରୋଧ କରିଛନ୍ତି। ଚିଠା ଭୋଟର ତାଲିକା ଆସନ୍ତା ମାସ 5 ତାରିଖରେ ପ୍ରକାଶ ପାଇବ। ଏ ସମ୍ପର୍କରେ ଜିଲ୍ଲାପାଳ ରଘୁରାମ ଆର୍ ଆୟାର କହିଛନ୍ତି,
1: ସ୍ପେଶାଲ ଇଣ୍ଟେନ୍ସିଭ ରିଭିଜନର କାମ 30 ମେ'ରୁ ଆରମ୍ଭ ହୋଇଛି କେନ୍ଦ୍ରାପଡ଼ା ଜିଲ୍ଲାରେ ଏବଂ ଏଇ 30 ତାରିଖ ଠାରୁ ଆମର ଯେଉଁ ବୁଥ୍ ଲେଭେଲ ଅଫିସର୍ସ ଅଛନ୍ତି ସେ ସମସ୍ତ ବୁଥ୍ ଲେଭେଲ ଅଫିସର୍ସ ପରିଗଣନା ଫର୍ମ ଯେଉଁ ଏନ୍ୟୁମେରେସନ୍ ଫର୍ମ ଅଛି ଏଇଟା ଭୋଟରଙ୍କର ଯେଉଁ ଡାଟା ଅଛି ଭୋଟର ଡାଟା ତାକୁ ଫିଲ୍ଅପ୍ କରିକିରି ସମସ୍ତ ଘର ଘର ବୁଲୁଛନ୍ତି ଏବଂ ଯେଉଁଠି ତଥ୍ୟ ଭୋଟରଙ୍କର ଆହୁରି ଅଧିକା ଦରକାର ସେଇଟା ପଚାରିକି ବୁଝିକି ତାକୁ ଫିଲ୍ଅପ୍ କରିକି ଗୋଟେ ଫର୍ମ ଆକ୍ନଲେଜମେଣ୍ଟ ରୂପେ ଭୋଟରଙ୍କୁ ଦେଉଛନ୍ତି ଆଉ ଗୋଟେ ଫର୍ମ ଫିଲ୍ଡ ଇନ୍ ଫର୍ମ ଆମ ଅଫିସରେ ଆଣିକି ଦାଖଲ କରୁଛନ୍ତି ଏବଂ ଏହି କାର୍ଯ୍ୟକ୍ରମକୁ ଆମର ସମସ୍ତ AERO ସୁପରଭାଇଜର୍ସ ଆମର ଯେଉଁ ଇଲେକ୍ଟ୍ରାଲ ରେଜିଷ୍ଟ୍ରେସନ ଅଫିସର୍ସ ଅଛନ୍ତି ଏମାନେ ସମସ୍ତେ ତାକୁ ତଦାରଖ କରୁଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରେ 1489 ବୁଥ୍ ଅଛି ଏବଂ ସେତିକି ବୁଥ୍ ଲେଭେଲ ଅଫିସର୍ସ ବି ଅଛନ୍ତି, ପାଖାପାଖି 400 ସୁପରଭାଇଜରୀ ଅଫିସର୍ସ ଅଛନ୍ତି ଯେଉଁମାନେ କି BLOଙ୍କ କାମକୁ ତଦାରଖ କରୁଛନ୍ତି। BLOମାନଙ୍କର ଆପ୍ ଦ୍ୱାରା ସେମାନେ ତାଙ୍କର ଡାଟା ପଠାଉଛନ୍ତି, ଅପଡେଟ୍ କରୁଛନ୍ତି ଏବଂ ପାଖାପାଖି ଆମର ଯେତିକି ଭୋଟର ଅଛନ୍ତି ତାର ପାଖା 10%ରୁ ଉର୍ଦ୍ଧ କାଲି ସୁଦ୍ଧା ଆମର ଡିଷ୍ଟ୍ରିବ୍ୟୁସନ୍ ହୋଇଯାଇଛି ଭୋଟର୍ସମାନଙ୍କ ପାଖରେ।
0: କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ପରିଚାଳନା କମିଟି ଦିଶା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କେନ୍ଦ୍ରୀୟ ପ୍ରାୟୋଜିତ ବିଭିନ୍ନ ଯୋଜନାର ଅଗ୍ରଗତି ଓ କାର୍ଯ୍ୟାନ୍ୱୟନ ସମୀକ୍ଷା କରାଯାଇଥିଲା। ବାଲ୍ୟ ବିବାହ ନିରାକରଣ, ଅଙ୍ଗନବାଡ଼ି କେନ୍ଦ୍ରର ଭିତ୍ତିଭୂମି ବିକାଶ, ପାନୀୟ ଜଳ, ପୁଷ୍ଟିକର ଖାଦ୍ୟ, ଗ୍ରାମ୍ୟ ସଡ଼କ ମରାମତି ଏବଂ ଲକ୍ଷ୍ମୀପତି ଦିଦି ଯୋଜନା ଉପରେ ବିଶେଷ ଆଲୋଚନା ହୋଇଥିଲା। ସାଂସଦ କେନ୍ଦ୍ରୀୟ ଅନୁଦାନର ସଠିକ୍ ବ୍ୟବହାର ଓ ଯୋଜନାର ଫଳପ୍ରଦ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେଇଥିଲେ। ରାଜନଗର ବ୍ଲକର ତାଳଚୁଆ ଓ ବାଘମାରୀ ପଞ୍ଚାୟତରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୁନାମୀ ମକ୍ ଡ୍ରିଲ୍ ସଫଳତାର ସହ ଅନୁଷ୍ଠିତ ହୋଇଛି। 5ଟି ଗ୍ରାମର 4000ରୁ ଅଧିକ ଲୋକ ଏଥିରେ ଅଂଶଗ୍ରହଣ କରିଥିଲେ। ସୁନାମୀ ସମୟରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର, ପୂର୍ବ ସଚେତନତା ପ୍ରସାରଣ ଓ ଜରୁରୀକାଳୀନ ପରିଚାଳନା ସମ୍ପର୍କରେ ପ୍ରାୟୋଗିକ ଅଭ୍ୟାସ କରାଯାଇଥିଲା। ଜିଲ୍ଲାପାଳ ରଘୁରାମ ଆର୍ ଆୟାର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଶିକ୍ଷା କ୍ଷେତ୍ରରେ ଚାଲୁଥିବା ବିଭିନ୍ନ ଯୋଜନା, ଭିତ୍ତିଭୂମି ବିକାଶ, ୟୁନିଫର୍ମ ବଣ୍ଟନ ଓ ବିଭିନ୍ନ ପେନ୍ସନ୍ ମାମଲାର ସମୀକ୍ଷା କରାଯାଇଥିଲା। ଜିଲ୍ଲାପାଳ ରଘୁରାମ ଆର୍ ଆୟାର ଗୁଣାତ୍ମକ ଶିକ୍ଷା, ସମୟବଦ୍ଧ କାର୍ଯ୍ୟାନ୍ୱୟନ ଏବଂ କାର୍ଯ୍ୟର ଶୀଘ୍ର ସମାପନ ଉପରେ ଗୁରୁତ୍ୱ ଦେଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କେନ୍ଦୁଝର ଜିଲ୍ଲା ସମ୍ପର୍କରେ।
2: ଜିଲ୍ଲା ହାଲଚାଲରେ ଶୁଣିଲେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା।

0: ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।
1: ଶ୍ରୋତାବନ୍ଧୁ, ଆପଣମାନେ ଟ୍ୟୁନ୍ କରିଛନ୍ତି ଆମର 102.6 FM ଆକାଶବାଣୀର ରାଉରକେଲା କେନ୍ଦ୍ରକୁ।

0: ଯୋଗେଇ ଦଉଛେ।
1: ହୋଇ
0: ଆରୁ ଇ କାମଟା କରି ଆସଲାନ ସେଟା ହେଇଯାଉଛେ 90 ବରଷ ବୋଇଲେ ନିହାତି ଭାବରେ ଆମର ଲାଗି ଇଟା ଖୁସିର କଥା। କାଇଁ କରିକି ଯେନ୍ତା ସେ ଆଗରୁ କରୁଥିଲା ଏଖେନ୍ ଫେର୍ କରୁଛେ, ଆଗରେ ଫେର୍ ସେଟା ଜାରି
1: ରହିବା ହୋଇ
0: ବୋଇଲେ ଆମର ଆଶା ଯେ ଆମର ଯେନ୍ ଭାଇ ବହିନ ମାନେ ଆମର କାର୍ଯ୍ୟକ୍ରମ ମାନକେ ଶୁଣୁଛନ୍, ବିଶେଷ କରି ଆମର ଯେନ୍ କ୍ଷେତ ଖମାର ଆରୁ ଯେନ୍ କିଷାନ ବାଣୀ କାର୍ଯ୍ୟକ୍ରମ ଯେନ୍ଟା ଚାଷବାସ ଉପରେ ଆଧାରିତ ଅଛେ
1: ହୋଇ
0: ଆମର ଷ୍ଟେସନରୁ ସେଟାକେ ଶୁଣୁଛନ୍, ସେମାନଙ୍କେ ଆମେ ନିହାତି ଭାବରେ ଆଜିର କାର୍ଯ୍ୟକ୍ରମରେ ବହୁତ ବହୁତ ଧନ୍ୟବାଦ କହେମା। ଆରୁ ଆମର କାର୍ଯ୍ୟକ୍ରମ ମାନକେ ହେନ୍ତା ହିଁ ଶୁଣୁଥିବେ ବୋଲିକରି ଆମେ ଆଶା କରୁଛୁଁ।
1: ହୋଇ ଦାଦା ତ ଦାଦା
0: ହୋଇ ଗା
1: ଆରୁ କାର୍ଯ୍ୟକ୍ରମ କେ ଆଗକେ ନିଲମ୍ବୁ, ବୈଠକି ନ ମୁଖିଆ ଯେନ୍ କଥା ରହିଛି ଆମର ଚାଷବାସର କଥା,
0: ହୋଇ
1: ଇ କଥା ମାନକେ ଶୁନୁ।
0: ବିଲକୁଲ ଗା ଶୁନି ପକଉ।
2: ନାନୀ ଜୁହାର
3: ଜୁହାର ଆଜ୍ଞା,
2: ନିଜର ପରିଚୟ ଟିକେ କହିବେ?
3: ଆଜ୍ଞା, ମୋର ପରିଚୟ ହେଉଛି ଚମ୍ପାବତୀ ମହାନ୍ତ, ଲହୁଣୀପଡ଼ା ବ୍ଲକ, ଗ୍ରାମ ହେଉଛି ଶଗଡ଼ିଆ, ପୋଷ୍ଟ ଅଫିସ ହେଉଛି ନନ୍ଦାପଡ଼ା।
2: ହଁ ହଁ ହଁ ତ ୟାଚିନ୍ ତ ଖରାଦିନ ଚାଲୁଛେ, ଆଉ ଆପଣଙ୍କର ଆଡ଼େ ଖରାଦିନିଆ ଚାଷ ମାନେ କରସନ୍ କେ?
3: ଆଜ୍ଞା, ଏବେ ତ ଜୁନ୍ ଆସିଗଲା, ଜୁନ୍ ଆସିଲା ପରେ ଆଜ୍ଞା ଆମର ତଳି ପକେଇବା ଧାନ ଚାଷ ପାଇଁ, ଆଉ ଏଇ ଏବେ ଚାଷ କଲେ ଭେଣ୍ଡି ଚାଷଟା ଆମର ଅଗଷ୍ଟ କୁ ବାହାରିବ, 3 ମାସରେ ବାହାରିବ, ସେଇ ଆମର ବରବଟିଟା ବି ବାହାରିବ।
2: ତ ଏଥର ଧାନ ଚାଷ ଲାଗି ଆପଣଙ୍କର ଜୋତାକୁଡ଼ା ଆରମ୍ଭ ହେଲା ନା କି?
3: ଆଜ୍ଞା, ଜୋତା କୁଡ଼ା ହଳ ଧରି ଦେଇଛନ୍ତି, ହଳ ହେଇଯାଇଛନ୍ତି ତଳି ପକେଇବା ପାଇଁ, ବର୍ଷା ଟିକେ ହେଇଗଲେ ତଳି ପକେଇବା, ଆଉ ଏଇଟା ଆଉ ଜୁନ୍ ଭିତରେ ପକେଇବା, ଏଇ ଜୁନ୍ ଭିତରେ ପକେଇବା, ତାକୁ ମାଟି ଟିକେ ହଳ କରିବା, ତାର ଘାସ ସବୁ ମରିଯିବ, ତାପରେ ଗୋବର ଦେବା, ଗୋବର ଦେଇକି ତଳି ପକେଇବା।
2: ତ ଏଥର କେନ୍ କେନ୍ ସବୁ କିସମର ଧାନ ବିହନ ମାନେ ଚାଷ କରିବେ ବୋଲିକିରି ଯୋଜନା ରଖିଛନ୍?
3: ଆଜ୍ଞା, ପୂଜା ଧାନ କରିବା, ଆଉ ଆମର ଭୁବନ ଧାନଟା, ଭୁବନ ଧାନଟା ସେଟା ଛୋଟ ଧାନଟା, ସେଟା ଟିକେ ଲେଟ୍ରେ କରିବା, ଆମେ ଜୁଲାଇରେ ଦେଲେ ଅଗଷ୍ଟ ସେପ୍ଟେମ୍ବର ସେଇ ପୂଜା ସହିତ ହେବ, ଆଉ ସବୁ ସବୁ ଏକା ସାଙ୍ଗେ ହେବ, ଆଉ ପୂଜାଟା ଟିକେ ଆଗେ ରୁଇବା, ଆଉ ଭୁବନ ଧାନଟା ଟିକେ ଆମେ ପରେ ଦେବା, ତଳି ପରେ ଦେଲେ ତଳି ସେଇ ଏକା ସାଙ୍ଗେ ହେବ, ଆଉ ଏକା ସାଙ୍ଗେ ହେଲେ ନା ଆଜ୍ଞା ଆମକୁ ସୁବିଧା କାଟିକି ଧାନଟା ଆଣିବା ପାଇଁ ଆମର ଟିକେ ସୁବିଧା ଇଏ।
2: ତ ଇ ଯେନ୍ ଧାନ ବିହନ ମାନେ ଆପଣ କେନୁ କିଣିକରି ଆଣୁଛନ୍?
3: ଆଜ୍ଞା, ଆମର ଲହଣୀପଡ଼ା ଦୋକାନରୁ ଆଣୁଛୁ, ଯୋଉ ଅଛି ଦୋକାନ,
2: ପ୍ରାଇଭେଟ ଦୋକାନ ମାନେ?
3: ହଁ, ପ୍ରାଇଭେଟ ଦୋକାନ। ଆଗେ ତ ଆଜ୍ଞା ସବୁ ଧାନ ଆମେ ଲ୍ୟାମ୍ପରୁ ଆଣୁଥିଲୁ, ଯଦି ଲ୍ୟାମ୍ପରେ ସରିଗଲା ହେଲେ ଆମକୁ କିଣିକି ଆଣିବାକୁ ପଡୁଛି, ନହେଲେ ଲ୍ୟାମ୍ପରୁ କମ୍ ରେଟ୍ରେ ଆମେ ଆଣୁଥିଲୁ, ଯେନ୍ତା ଶସ୍ତା ସୁବିଧା ପାଇକି ଆମର ଚାଷୀମାନଙ୍କର ପାଇଁ, ସେଟା ଲ୍ୟାମ୍ପରେ ସରକାର ଯୋଗାଉଥିଲେ।
2: ତ ଏଇ ଯେନ୍ ଧାନ ମାନେ ସବୁ ଚାଷ କରୁଛନ୍ ପ୍ରତ୍ୟେକ ବର୍ଷେ, ତ କେନ୍ ପ୍ରକାରରେ ସବୁ ଚାଷବାସ କରୁଛନ୍? ସେ ଆଗର ପୁରୁଣା କାଳିଆ ଚାଷ କରୁଛନ୍ କି ଆଜିକାଲି ଯେନ୍ ଧାଡ଼ି ପ୍ରଣାଳୀ ହିସାବରେ ଚାଷବାସ କରୁଛନ୍?
3: ଆଜ୍ଞା, ସେଟା ଫାଉଣ୍ଡେସନ ଅଛି, ଯୋଉ ଫାଉଣ୍ଡେସନ ଧାନଟା ଆଣିଲେ ଆମେ ସେଟା ଧାଡ଼ି ରୁଆ ବି କରୁଛୁ, ଆଉ ଏମିତି ବି ରୁଉଛୁ, ପୂଜା ଧାନଟା ତ ଧାଡ଼ିରେ ରୁଇବାର ନାହିଁ, ସେଟା ଆମର ଦେଶୀ ଯୋଉ ପୂଜା ଧାନଟା ସେଟା ଆମେ ଏମିତି ରୁଇ ଦଉଛୁ, ସେଟା ଟିକେ ଅମଳ କମ ହୁଏ, ଆଉ ଯେନ୍ତା ଆମର ପ୍ରଡକ୍ସନ ଆକାରରେ ଯେନ୍ତା ଦଉଛନ୍, ଲାଇନରେ ରୁଇବା, ଲାଇନରେ ଆମେ ହଳ କରିବା, ସବୁ ଘାସ ସଫା କରିବା, ହେଲେ ସେଇଟା ଅମଳ ଭଲ ହୁଏ।
2: ତ ଆପଣ ସବୁକେ କାଁ କରି ଏଇ ଯେନ୍ ଧାଡ଼ି ପ୍ରଣାଳୀରେ ନେଇ କରବାର?
3: ଆଜ୍ଞା, ଧାଡ଼ି ପ୍ରଣାଳୀରେ କରବା ଯେ ସବୁଟା ତ ବଡ଼ ବଡ଼ ଯୋଉ କିଆରିଗା ଅଛି ନା ଆଜ୍ଞା, ସେଇ କିଆରିଗା ଟିକେ ଆରାମସେ ଆମର ହଳଟା ବୁଲା ହେଲେ, ଟ୍ରାକ୍ଟର କିମ୍ବା ପାୱାର ଟିଲର ବୁଲା ହେଲେ ସେଇଟା ଭଲ ହୁଏ, ଆଉ ଛୋଟିଆ ଛୋଟିଆ ଗାଡ଼ି ଟିକେ ଯେଉଁଟା ଅଛି ହିଡ଼ ଡେଗେଇକି ନେଲା ବେଳେ ସେଇଟା ଟିକେ ଭଲ ହୁଏ ନାହିଁ, ସେଇଠୁ ସେଇଟା ପାଇଁ ଆମେ ଆମର ଏଇ ଦେହାତି ଦେଶୀ ଧାନଟା ରୋଇ ଦଉ। ଆଉ
2: ତ କ୍ଷେତ ଜାନିକରି ସେ ହିସାବରେ ରୁଆ ରୁଇ କରୁଛନ୍?
3: ଆଜ୍ଞା।
2: ଆଉ ଖତ ସାର କାଣ ସବୁ ବ୍ୟବହାର କରୁଛନ୍? ଆପଣଙ୍କର ଜୈବିକ ଖତ ମାନେ ବ୍ୟବହାର କରୁଛନ୍ କି ରାସାୟନିକ ଖତ ସାର ବି ବ୍ୟବହାର କରୁଛନ୍?
3: ଆଜ୍ଞା, ଯେତେବେଳେ ଆମେ ଏବେ ହଳ କିଆରି କଲୁ, ହଳ କିଆରି କଲୁ ବୋଲେ ତାପରେ ଖତ ବି ଦେଇ ଦଉଛୁ, ତାପରେ ପଟାସ ବି ଦଉଛୁ, ପଟାସ ଦେଲା ପରେ ସାର ଦେଇକି ରୁଇ ଦଉଛୁ, ତାର ରୁଇକି 3 ଦିନ ହେଲା ହେଲେ ଆମେ ଘାସ ମରା ଦଉଛୁ।
2: ଏଇ ଯେନ୍ ଘାସ ମରା ଯେନ୍ ଦଉଛନ୍, ତ ଏଥିରେ ଯେନ୍ ଧାନ ଗଛଟା ଭଲସେ ବଢି ପାରୁଛେ କି ଟିକେ ଦବି ବି ଯାଇସି?
3: ନାଇଁ ଆଜ୍ଞା, ଭଲସେ ଠିକ, ଯଦି ଠିକ ପରିମାଣରେ ଯଦି ଔଷଧଟା ଆମେ ଠିକ ଦେଲୁ ବୋଲେ ଠିକ ହଉଛି, ଆଉ ଟିକେ ସେଠି ଆମକୁ ଟିକେ ଡୋଜଟା ବେଶୀ ପଡିଗଲା ହେଲେ ଆଜ୍ଞା ଧାନଟା ଟିକେ ଉଠବାର ଲାଗି ଟିକେ ବହୁତ କଷ୍ଟ ଲାଗୁଛି, ତାରପରେ ହେଠୁ ଧୀରେ ଧୀରେ ଉଠିକି ଭଲ ହେଇଯାଉଛି।
2: ତ କେତେ ବର୍ଷେ ଥରେ ଆପଣଙ୍କର ଧାନ ବିହନ ମାନେ କେତେ ବଦଳାସନ କେ?
3: ଆଜ୍ଞା, ବଦଳଉଛୁ।
2: କେତେ ବର୍ଷେ ଥରେ ବଦଳାସନ?
3: ଆମେ ଆଜ୍ଞା 3 ବର୍ଷରେ ଥରେ ବଦଳେଇ ଦଉଛୁ।
2: ଆଉ ଏ ଯେନ୍ ଧାନ ଚାଷ ମାନେ କରୁଛନ୍, ଆପଣଙ୍କର ଆଡେ ବିଶେଷ କରି କେନ୍ କେନ୍ ପ୍ରକାର ରୋଗ ପୋକର ସମସ୍ୟା ବେଶୀ କରି ଦେଖାଯାଏସି?
3: ଆଜ୍ଞା ଧାନଟା ଯେତେବେଳେ ବଡ଼ ହେଇଗଲା ସାର ଫାର ଦେଇକି

0: ଯେତେ ବଡ ୟୁରିଆ ଫିଉରିଆ ଦେଇକି ବଢେଇବୁ ସେଟା ଗୋଟେ ଆଜ୍ଞା କଣ କଣ ନା ସେ ଗଣ୍ଠି ପୋକ ଗଣ୍ଠି ଗାରେ ଲାଗୁଛି ସେଇ ପୋକଟା ଗୋଟେ ହଉଛି ଆଉ ଗୋଟେ ସେଇ ଧାନ ସବୁ ଟିକେ ବଢେଇ ଗଲା ବେଳେ ଟିକେ ଆଉ ଗୋଟେ ବମା ସାଇଟ୍ର ବମା ଭଳିଆ ପୋକଗା ଯୋଉଗା ଉଡି ପାରୁଛନ୍ ଉଡି ପାରୁଛନ୍ ସେଇ ପୋକଗା ବସୁଛନ୍ ଆଉ ବେଳେ ବେଳେ ସେ ଝିଟିକା ଗୋଟେ ଗୋଟେ କାଟି ବି ଦଉଛନ୍ ଗଛ ଗାକୁ ସେଇ ଭଳିଆ ପୋକଗା ଟିକେ ଇଏ ହଉଛନ୍ ଆଉ ଧାନ ପତରଗା ବି ନାଲିଆ ହେଇଯାଇ ନା ଆଜ୍ଞା
1: ହଁ, ତ ଏଇ ଭଳିଆ
0: ପୋକ
1: ସମସ୍ୟା ହେଲେ କାଣା କରସନ୍?
0: ସେଇ ସମୟରେ ସେଇ ଗଛଟାକୁ ଆମେ ଉଠେଇକି କୃଷି ଅଫିସ କେ ଯାଉ କୃଷି ଅଫିସ କୁ ଯାଇକି ଦେଖାଉ ସାର ଆଜ୍ଞା ଦେଖିଲେ ହେଲେ ସେଇଠୁ ଆମକୁ ଔଷଧ ଦିଅନ୍ତି ଔଷଧ ଦେଲେ ଆମେ ସେଇ ଔଷଧଟା ଆଣିକି ଗୋଟେ ଲିଟର ହିସାବ ମାନେ ଯେତିକି ପକେଇବା କଥା ଡଜଟା ଦେବାକେ କହିଥିନ୍ ସେଇ ଅନୁସାରେ ଡଜଟା ଦେଇକି ଆମେ ସ୍ପ୍ରେ କରୁ
1: ମାନେ ଧାନ ଗଛରେ ଯାହା ବି ଯଦି ରୋଗ ପୋକ ସମସ୍ୟା ହେଲେ ଆପଣ ଆପଣଙ୍କର ପାଖରାଖର କୃଷି ଅଫିସ ମାନଙ୍କୁ ଯାଇକରି ସେନୁ ବୁଝାବୁଝି କରିକରି ସେଇ ହିସାବରେ ଔଷଧ ପତ୍ର ଦଉଛନ୍?
0: ଆଜ୍ଞା ଆଉ ବାହାରିଆ ଆଣିଲେ ତ ଆଜ୍ଞା ବାହାରିଆ ଡଜଟା ବେଶୀ ହେଇଗଲେ ମାନେ ସେଇ ଧାନଟା ଆମର ଦେହ ପ୍ରତି ବି କ୍ଷତି ହଉଛି ନା ଆଜ୍ଞା ସେଇଟା ଔଷଧଟା ଆମେ ବେଶୀ ଦେଇଦେବା ଗୋଟେ ଗୋଟେ ଡଜଟା ଅଛି ଯେ ଆଜ୍ଞା ଆଜି ଦେବା କାଲି ସେ ରୋଗଟା ଛାଡ଼ିଯିବ ତ ତେଣୁ କରି ଆମେ କୃଷି ଅଫିସ ଯାଉଛୁ କୃଷି ଅଫିସରେ ଯାଇକି ତାକୁ ଦେଖଉଛୁ ଗଛ ଗୁଡାକ ଯୋଉ ଗଛରେ ଯୋଉ ପ୍ରକାର ପୋକ ଲାଗିଛି ସେଇ ଗଛ ଗୋଟେ କାଢ଼ିକି ନଉଛୁ କାଢ଼ିକି ନେଇକି ସାର୍କୁ ଦେଖଉ ସାର୍ ଦେଖେଇଲେ ତାପରେ ସେଇ ଔଷଧଟା ଆଣିକି ଆମେ ଦଉଛୁ
1: ଆଉ ଏଇ ଯେନ୍ ଦୁଇଟା ଧାନର ନାଁ କହିଲେ, ଏଇଟା କେତେ ଦିନିଆ କିସମ? ଏଇ ଧାନଟା କେତେ ଦିନ ଅମଲ ହେସି?
0: ଆଜ୍ଞା ପୂଜା ଧାନଟା ହଉଛି ସେଇ ଇଏ 3 ମାସ ପୂଜା ଧାନଟା ବଡ ଧାନ ନା
1: ହଁ,
0: ସେଟା 3 ମାସ ଆଉ ଏଇଟା ହଉଛି ଆମର 2 ମାସ ସେ ଭୁବନ ଧାନଟା
1: ଆଉ ଆଉ ଗୋଟେ କଥା, ଚାଷୀ ଭାଇ ବହିନ ମାନେ ନିଜର ଆମଦାନୀ ବଢ଼ାବାର୍ ଲାଗି ଆଜକାଲ ବିଭିନ୍ନ ପ୍ରକାର ଚାଷ ବାସ କରୁଛନ୍, ଯେନ୍ତା କି ମାଣ୍ଡିଆ ଚାଷ। ତ ଆପଣ ମାନେ ମାଣ୍ଡିଆ ଚାଷ କରୁଛନ୍ କେ?
0: ଆଜ୍ଞା ହଉଛି ମଝିରେ ମଝିରେ ଥରେ କରିଥିନୁ ମାଣ୍ଡିଆ ଚାଷ କରିଥିନୁ ଏବେ ଗତ ବର୍ଷ କରି ନାହିଁ ଏ ବର୍ଷ ଆଉ ଥରେ କରବାର୍ ଲାଗି ଆମେ ଇଚ୍ଛା କରୁଛୁ ଯୋଉଟା କଣ କହିବି ନା ସେଟା ଆମର ବର୍ଷା ପାଣି ଅଭାବ ଆଉ କମ ବର୍ଷାରେ ବି ଆମର ମାଣ୍ଡିଆଟା ହେଇଯାଉଛି ଧାନ ତ ବର୍ଷା ନହେଲେ ଆମେ ହେବୁ ନାହିଁ
1: ହଁ
0: ତ
1: ହଁ
0: ତେଣୁ କରି ଏ ବର୍ଷ କରବାର୍ ଲାଗି ଆମେ ବହୁତ ଇଚ୍ଛା କରୁଛୁ
1: ତ ପହଲା କରି କେନ୍ ବର୍ଷ କରିଥିଲେ?
0: ଆଜ୍ଞା ଏଟା ହେଇଗଲାନି ଟିକେ ବହୁତ ଦିନ ହେଇଗଲାନି କରିଥିଲୁ ଆମେ 4 ବର୍ଷ ହେଇଗଲାନି ମାଣ୍ଡିଆ ସେତେବେଳେ ତ ଆଜ୍ଞା କିଛି ନଥିଲା ନା ମାଣ୍ଡିଆଟାକୁ ଆମେ ନିଜେ ପିଟି ପୁଟା ତାକୁ ଝଡ଼ଉଥିଲୁ ଏବେ ତ ମେସିନ୍ ଆସିଗଲାନି ନା ଆଜ୍ଞା ଆମର ପାଖାପାଖି ସମସ୍ତେ ମେସିନ୍ ଫେସିନ୍ ଆସିଗଲାନି ତେଣୁ କରି ଏବେ କରବାର୍ ଲାଗି ସମସ୍ତେ ରାଜି ଅଛନ୍ ଆଉ ସେଟା ଛୋଟିଆ ଜିନିଷ ଆଜ୍ଞା ଯୋଉଠି ସଫା କରବା ତାକୁ ସଫା ଜାଗାରେ ରଖିକି ସଫା କରବା ହେଲେ ଯାଇ ଆମେ ମଞ୍ଜିଟାକୁ ଉଠେଇ ମାରବା ନା ମାଣ୍ଡିଆଟାକୁ ଆଉ ଏବେ ତ ମେସିନ୍ ହେଇଗଲା ମାନେ ମେସିନ୍ରେ ପୁରେଇ ଦେଲା ମାନେ ଇଆଡ଼େ ବସ୍ତା ଦେଇଦେଲେ ଆମେ ଏବେ ମାଣ୍ଡିଆଟା ପାଇପାରୁଛୁ
1: ତ ମାଣ୍ଡିଆ ଚାଷ ଲାଗି ସରକାର ବିଭିନ୍ନ ପ୍ରକାର ତାଲିମ ବି ଦଉଛନ୍, କେନ୍ତା କାଣା
0: ଆଜ୍ଞା
1: ଚାଷ କରବ, ଫେର୍ ବିହନ ବି ଦଉଛନ୍। ତ
0: ହଁ
1: ଆପଣଙ୍କର ଆଡ଼େ ସବୁ ଏସବୁ ହଉଛି କି ନାଇଁ?
0: ମାଣ୍ଡିଆ ବିଷୟରେ ତାଲିମ ତ ଦଉଛନ୍ ଆଜ୍ଞା ଆଉ ମାଣ୍ଡିଆ ପାଇଁ ଚାଷ କରିବାର ଲାଗି ସବୁ ଇଏ କରୁଛନ୍
1: ପହଲା ଥର ଯେନ୍ କରିଥିଲେ, ଏଟା କେନ୍ତା କରି କରିଥିଲେ? ହେନ୍ତେ ବୁନି ଦେଇଥିଲେ କି କେନ୍ତା କାଣା କରିଥିଲେ?
0: ନାଇଁ ସାର୍ ଆମେ ଚାରା ଦେଇଦେଲୁ ଚାରା ଦେଇଦେଲୁ ଗଛଟା ଉଠିଲା ବେଳେ ହଳ କରିଦେଲୁ ହଳ କରିକି ପଟା ଦେଇଦେଲେ ପଟା ଦେଇଦେଇକି ସମାନ କରିଦେଲୁ ମାନେ ମାଟିଟାକୁ ସମାନ କରିଦେଲୁ ଆଉ ତାପରେ ଶୁଖା ଶୁଖା ଥିଲା ତାକୁ ନେଇକି ରୋଇ ରୋଇ ଦେଲୁ ବାଲିଆ ମାଟି ଥିଲା ନା ଆମର
1: ତ ଏ ଯେନ୍ ଧାନ ଗଛରୁ ମାଣ୍ଡିଆ ଚାରା ଗୁଡା ତ ଟିକେ ଏତେ ଷ୍ଟ୍ରଙ୍ଗ ନାଇଁ ରହିସି, ତ ସେଟାକେ ଟିକେ ଯତ୍ନର ସହିତ ରୂପା କରୁଛନ୍ ନା କାଣା?
0: ହଁ ଆଜ୍ଞା ସେଟା ମାନେ ମାଣ୍ଡିଆଟା ଟିକେ ରହିଦେଲେ ସେଟା ଟିକେ ଅଲଗା ଆଉ ଆମର ଏଇ ଧାନ ଚାଷଟା ଯେମିତି ଇଏ ହେଇଯାଉଛି ତାଠୁ ଟିକେ ଆଉ ଟିକେ ସେଟା ଟିକେ ଠିକ ଦେଖିକି ରୋଇବାକୁ ପଡୁଛି ଧାନରୁ ଟିକେ ଏଟା ସୌଖିନି ଆଉ ତାପରେ କିନ୍ତୁ ଗଛଟା ଉଠିଗଲା ମାନେ ଧାନରୁ ସେଟା ମାଣ୍ଡିଆଟା ଭଲ ସେ ପାଣି ଅଳ୍ପ ପାଇଲେ ବି ମାଣ୍ଡିଆଟା ହେଇଯାଏ
1: ଆଉ ଏଥର କାଣା କାଣା ପନିପରିବା ସବୁ ଲଗେଇଛନ୍ କି କିଛି ଯୋଜନା ରଖିଛନ୍, କାଣା କାଣା ସବୁ ପନିପରିବା ଚାଷ କରବାର, ସେ ବିଷୟରେ ଟିକେ କହିବେ?
0: ଆଜ୍ଞା ପନିପରିବା ଚାଷ କରବାର୍ ଲାଗି ଆମେ ଭେଣ୍ଡି ଟେକେ ରହିଛୁ ଏଇ ଜୁନ୍ରେ ଆରମ୍ଭ କରବା ଭେଣ୍ଡି ଆଉ ଝୁଡ଼ଙ୍ଗଟା ଆରମ୍ଭ କରବା ଘରୁ ଥରେ ବାହାରିଲା ମାନେ ଆମର ଧାନ ବି ଯୋଗବା ପାଇଁ ସୁବିଧା ହବ ଭେଣ୍ଡିଟା ବି ଆଉ ଝୁଡ଼ଙ୍ଗଟା ବି ଗାଈ ଗୋରୁ ଯୋଗବାର୍ ଲାଗି ସୁବିଧା ହବ
1: ତ ଏଇ ଯେନ୍ ଝୁଡ଼ଙ୍ଗ କଥା କହିଲେ ବା ବରବଟି କଥା ଯେନ୍ କହିଲେ, ତ ଏଇଟା ତ ପ୍ରତ୍ୟେକ ବର୍ଷ କରୁଥିବେ,
0: ଆଜ୍ଞା ଏଟା ପ୍ରତ୍ୟେକ ବର୍ଷ କରୁ
1: ଏଥର କେତେ କରିବେ ବୋଲି କରି ଚିନ୍ତା କରିଛନ୍?
0: ଆଜ୍ଞା ଆମର ତ ସେତେବେଳେ ଚାଷ ବି ହେଇଯାଏ ସବୁ ହେଇଯାଏ ହେଲେ ଭେଣ୍ଡିଟା 1 ଏକରେ ହିଏ ଆଉ ଝୁଡ଼ଙ୍ଗଟା ଅଧା 1 ଏକରେ ହିଏ
1: ଝୁଡଙ୍ଗ ଯେନ୍ ଚାଷଟା କରୁଛନ୍, ସେଟା କାଣା ଲତା ଜାତୀୟ କରସନ୍ କି ବୁଦା ଜାତୀୟ ଝୁଡଙ୍ଗଟା କରସନ୍?
0: ନାଇଁ ଆଜ୍ଞା, ସେଟା ବୁଦା ଜାତୀୟ, ଲତା ଜାତୀୟଟା କଲା ମାନେ ଇଏ ତାର ଦେହରେ ବାଜିବ, ସିଏ ତାର ଦେହରେ ବାଜିବ, ହେଲେ ତ ବହୁତ ସେଇ ବାଡ଼ି ଦେବାକୁ ପଡ଼ିବ, ରାଞ୍ଜ ଦେବାକୁ ପଡ଼ିବ।

0: ଲୋହଟା
1: ହଁ
0: ଆଉ ଏଟା
1: ହଁ
0: ବୁଦା କଲେ ନା, ବୁଦାଟା ଠିକ ବୁଦା ଠିକ ସାଇଜ ସାଇଜରେ ଆସିବ ବୁଦା ଗଛଟା, ତାକୁ ଯେମିତି ଯତ୍ନ ନବା ସେମିତି ଫଳ ପାଇବା ସେଇ ଅନୁସାରେ ଆଉ।
1: ତ ବୁଦା ଜାତୀୟ ଚାଷ କଲେ ତ ଟିକେ ଝଙ୍କାଳିଆ ହେବା, ତ ସେଥିଲାଗି କେତେ କେତେ ଦୂରିଆ କରି ସବୁ ମାନେ
0: ଆଜ୍ଞା, ଆମେ
1: ଗଛ
0: ଗୋଟେ
1: ଗଛ
0: ଗୋଟେ ଗୋଟେ ଗୋଟେ ହାତ ଦେଇକି ଆମେ ହୁଡ଼ା ଦେଇକି ରହୁ, ଗୋଟେ ଗୋଟେ ହାତ ଛାଡ଼ିକି
1: ତାହେଲେ ସୁବିଧା
0: ଗୋଟେ
1: ହେବ।
0: ଗୋଟେ। ହଁ ତାହେଲେ ସୁବିଧା ହବ, ହେଲେ ଆମକୁ ଲାଇନ୍ରେ ବି ଯିବା ଲାଗି ସୁବିଧା ହବ, ଏପଟୁ ବି ପାଣି ଆଉ ମାଟିଟା ଟିକେ ଟେକବାକୁ ପଡ଼ିବ ସେଟା ବି ସୁବିଧା ହବ, ତାପରେ ଆମକୁ ଝୁଡ଼ଙ୍ଗଟା ପଶିକି ତୁଳବାର୍ ଲାଗି ବି ସୁବିଧା ହବ, ନହେଲେ ଆମେ ପଶିଲା ମାନେ ଗଛକୁ ଗଛ ବାଜିଗଲା ମାନେ ଆମର ଦେହ ବାଜିଗଲା ମାନେ ସିଏ ବି ଭାଙ୍ଗିଯିବ, ଫୁଲଟା ଝଡ଼ିଯିବ।
1: ତ ଯେନ୍ ଝୁଡଙ୍ଗ ଚାଷ କରି ଆସୁଛନ୍ ପ୍ରତ୍ୟେକ ବର୍ଷେ ଆଉ କରି ଆସୁଛନ୍ ମାନେ ବହୁତ ଅଭିଜ୍ଞତା ବି ଥିବା, ତ ଏଥିରେ ଯେନ୍ ସବୁ ରୋଗ ପୋକ ସମସ୍ୟା ରହିଥିସି, ବିଶେଷ କରି କେନ୍ ଭଳିଆ ରୋଗ ପୋକ ସମସ୍ୟା ରହିଥିସି?
0: ବେଶୀ କରି ଇଏ ରହିଛି ଆଜ୍ଞା ଲାହି ପୋକ, ଯୋଉ କଡା କଡାଟା ଲାହି ପୋକ ଲାଗିଯାଏ
1: ହଁ ହଁ
0: ସେଇ ପୋକଟା ବେଶୀ କରି, ସେଇ ପୋକଟାରୁ ମାନେ ଆମର ଗଛଟାକୁ ରକ୍ଷା କରିପାରିଲେ ନା ଫଳଟା ଫୁଲଟା ଭଲ ହୁଏ। ଲାହି ପୋକ ଯେନ୍ ଛୁଟିଆ ଛୁଟିଆ ପୋକ ଗୁଡାକ ଲାଗିଯିବେ ସେଟା ଇଏ ଲାହି ପୋକ, ସେଟା କଣ କଣ ମୁଁ ଜାଣିନି କିନ୍ତୁ ଆମର ପଟେ ସେଟାକେ ଲାହି ପୋକ କହୁ, ସେଇ ଲାହି ପୋକ ଦେବୁ, ସେଇ ଦାଉରୁ ଆମେ ଯଦି ରକ୍ଷା କରିପାରିଛୁ ଗଛଟା ଯଦି ଠିକ କରିପାରିଛୁ ହେଲେ ଫଳ ଭଲ ହୁଏ, ଫୁଲ ବି ହବ, ଫୁଲ ହେଲା ମାନେ ଫଳ ହବ।
1: ତ ଆପଣଙ୍କର ଯେନ୍ ଖରାଟିଆ ସବୁ ଚାଷବାସ କରୁଛନ୍,
0: ଆଜ୍ଞା,
1: ପାଣିର କାଣ ସୁବିଧା ଅଛି ଯେ ଏଇ ଖରାଦିନେ ବି ଚାଷବାସ କରୁଛନ୍?
0: ଖରାଦିନେ ହେମିତି ପାଣି ଆମର ଏଇ ପାଖରେ ବନ୍ଧ ଅଛି ଆଜ୍ଞା, ଆମର
1: ହଁ
0: ବନ୍ଧ ଅଛି, ସେ ବନ୍ଧରୁ ପାଣି ଉଠାଉ ଆମେ, ଗୋଟେ ମେସିନ୍ ଆଣିଛୁ ମେସିନ୍ରେ, ଆଉ ସେ ପ୍ଲାଷ୍ଟିକ ପାଇପ ପାଇପ ଏବେ ଯୋଉ ଧଳା ଧଳା ପାଇପ ମିଳୁଛି ନାଇଁ ଦୋକାନରେ,
1: ହଁ ହଁ
0: ବଣ୍ଡଲ ହିସାବ ସେଇ ପାଇପ ଆଣିକି ନେଉ, ଆଉ ସେଇଟାରେ ବି ପାଣି ଯଦି ଅଭାବ ହେଇଗଲା ଧାନ ଚାଷ ରହିଲେ ବି ଆମେ ଆମର ବନ୍ଧରୁ ଉଠେଇକି ଚାଷ କରୁ ଆଉ।
1: ଆଉ ବିକା ଭଞ୍ଜା ଲାଗି ସବୁ କେନ୍ କେନ୍ ବଜାର କେ ନେସନ୍?
0: ଆଜ୍ଞା ଆମର ଲହଣୀପଡ଼ା ଦୁଇଟା ମାର୍କେଟ, ଲହଣୀପଡ଼ାରେ ରବିବାର ବୁଧବାର ଦୁଇଟା ମାର୍କେଟ, ଆଉ ଶନିବାର ଦିନ ପଡୁଛି ଆମର ଏ ପାଖରେ ଗମଲେଇ ବଜାର, ଲହଣୀପଡ଼ା ଆମର ବ୍ଲକ ଭିତରେ ହିଁ ହଉଛି, ଆମର ପାଖ ନି ଦୂରିଆ ରାସ୍ତା ନାଇଁ ଯାଉ ଆଜ୍ଞା, ଦୂରିଆ ରାସ୍ତାକେ ଗଲେ ବି ଆଜ୍ଞା ଭଡ଼ା ଖର୍ଚ୍ଚ ସବୁ ଖର୍ଚ୍ଚ ହଉଛି, ସେଠିକେ ଦେଖିଲେ ହେଉନି, ତ ଆମର ଏ ପାଖରେ ହିଁ ଆମେ ଦଉଛୁ, ଆମର ଠିକ ରେଟ୍ରେ ହେଲା ହେଲେ ମାନେ ଦେଇ ଦଉଛୁ ଆମେ।
1: ତ ଖାଲି ବଜାର କେ ନେସନ୍ କି ଆପଣଙ୍କର କ୍ଷେତୁ ବି ଲୋକ ଆସିକରି ବେପାରୀ ମାନେ ନେଇ ଯାଇସନ୍?
0: ବେଶୀ ହେଇଗଲା ଏକାଥରେ ଯଦି 4-5 ବସ୍ତା ବାହାରିଲା ବେପାରୀ ମାନେ ଜାଣିପାରିଲେ, ବେପାରୀ ମାନେ ଆସନ୍ ଯେ ଆଜ୍ଞା ବେପାରୀ ମାନେ କମ୍ ରେଟ୍ ରଖୁଛନ୍, ତ ତେଣୁ କରି ଆମେ ବେପାରୀ ମାନକେ ଦଉନି, ଆମେ ନିଜେ ହିଁ ବିକ୍ରି କରିବୁ କହୁ। ଦୁଇ ଜାଗା ଆଡେ ଆମର ବିମଳାଗଡ଼ ବଜାର ଅଛି, ଦୁଇ ଜାଗା ଦୁଇ ସାଇଡ୍ କେ ଯଦି ଭାଗ ହେଇଗଲା ଆମର ଗାଁ, ଆମେ ନିଜେ ହିଁ ବିକ୍ରି କରୁ,
1: ତାହେଲେ 2 ପଇସା ଟିକେ ଅଧିକା ରୋଜଗାର ହେଇପାରୁଛି ନାଇଁ କି?
0: ରୋଜଗାର ଆଜ୍ଞା।
1: ହଁ ହଁ ତ ନାନୀ ଆଜି ଆପଣ ଆପଣଙ୍କର ଚାଷବାସ ବିଷୟରେ ବହୁତ ସୁନ୍ଦର ଭାବେ ବତାଲେ, ସେଥିଲାଗି ଆପଣଙ୍କୁ ଆମର ଆକାଶବାଣୀ ତରଫରୁ ତଥା ଆମର କିଷାନବାଣୀ ତରଫରୁ ବହୁତ ବହୁତ ଧନ୍ୟବାଦ। ଜୁହାର
0: ଆଜ୍ଞା, ନମସ୍କାର।
2: ବିର୍ଷୁଗା
3: ହଁ ଦାଦା,
2: ଦେଖ ତ ଆମର ଚାଷବାସର କଥା ନିଆରା ଆଏ ନିକେ,
3: ହୋଇ
2: ଇ କଥାମାନେ ଯେତେବେଲେ ଚାଲ୍ସି ସେତ୍କି ବେଲେ ଜଣାପଡ଼୍ସି ଯେ ଆମର ଭାଇ ବହିନ୍ ମାନେ କେନ୍ ଜାଗାଥି କେନ୍ତା କାଇଁ ଚାଷବାସ କରୁଛନ୍, କେନ୍ କଥାମାନ୍କେ ବିଶେଷ କରି ସେ ଧ୍ୟାନ ଦେସନ୍, ଇସବୁ କଥାମାନେ ଆମେ ଜାଣିପାର୍ସୁଁ, ଆରୁ ନିଜର ଭାଇ ବହିନ୍ମାନଙ୍କର କଥା ଶୁଣବାର୍ ଲାଗି ଆମ୍କେ ନିହାତି ଭାବରେ ଭଲ୍ ଲାଗ୍ସି।
3: ହୋଇ ତ ଦାଦା
2: ହୋଇଗା
3: ଗୀତ ପଦେ ଶୁଣିଲେ କେନ୍ତା ଲାଗ୍ତା?
2: କେନ୍ତା କାଇଁ ଲାଗ୍ବା, ଗୀତ ତ ସବୁବେଲେ ସବ୍କେ ଭଲ୍ ଲାଗ୍ସି ନ
3: ବେଲେ ଡେରି ନି କରୁ, ଶୁଣୁ ଗୀତଟାକେ।
2: ହୋଇ ହୋଇ ହୋଇ ଶୁଣୁ।

0: ଦାଦା
1: ହଇଗା
0: ସମିଆ ହେଇଆସଲାନ ଆମର ସୂଚନା ମାନକେ ଦେବାର ଲାଗି
1: ବୋଇଲେ ଡେରି ନାଇଁ କରିକିରି ପହିଲା ଚାଲ ଏଇ ଯେନ୍ ବଜାର ହାଟର କଥା ମାନକେ କହିଦେଉ।
0: ହଇ ତ ଆମର ରାଉରକେଲା ଆଖର ପାଖର ବଜାର ହାଟ ମାନଙ୍କରେ ଆଳୁ କିଲୋ ପିଛା ରହିଥିଲା 20 ଟଙ୍କା, ପିଆଜ ରହିଥିଲା 25 ଟଙ୍କା, ଅଦା 120 ଟଙ୍କା, ଲେସୁନ 150 ଟଙ୍କାରୁ ନେଇକିରି 160 ଟଙ୍କା, ବିଲାତି ରହିଥିଲା 40 ଟଙ୍କା, ବାଇଗନ 30 ଟଙ୍କାରୁ ନେଇକିରି 40 ଟଙ୍କା, ଭେଣ୍ଡି 30 ଟଙ୍କାରୁ ନେଇକିରି 40 ଟଙ୍କା, ବରବଟି ରହିଥିଲା 40 ଟଙ୍କା, ଜହ୍ନି ରହିଥିଲା 30 ଟଙ୍କାରୁ ନେଇକିରି 40 ଟଙ୍କା, ଲାଉଗୁଟାକେ 15 ଟଙ୍କାରୁ ନେଇକିରି 20 ଟଙ୍କା, କାଙ୍କେର 20 ଟଙ୍କାରୁ ନେଇକିରି 30 ଟଙ୍କା, କଞ୍ଚା କଦେଲ 40 ଟଙ୍କାରୁ ନେଇକିରି 50 ଟଙ୍କା, କର୍ଲା 40 ଟଙ୍କା, ବନ୍ଧାକୋବି 20 ଟଙ୍କାରୁ ନେଇକିରି 30 ଟଙ୍କା, ଫୁଲକୋବି ରହିଥିଲା 40 ଟଙ୍କା, ମାଖନ 20 ଟଙ୍କାରୁ ନେଇକିରି 30 ଟଙ୍କା, ସାରୁ ରହିଥିଲା 50 ଟଙ୍କା, ଗାଜର 40 ଟଙ୍କାରୁ ନେଇକିରି 50 ଟଙ୍କା, ବିଟ୍ ରହିଥିଲା 40 ଟଙ୍କା, କଞ୍ଚା ମିର୍ଚା 80 ଟଙ୍କାରୁ ନେଇକିରି 100 ଟଙ୍କା, ଆରୁ ପୁଟଲ ରହିଥିଲା 40 ଟଙ୍କା କିଲୋ।
1: ହଇ ଗା ହଇ ତ ଇଟା ତ ଗଲା ବଜାର ହାଟର କଥା ବିର୍ସୁ ବୋଇଲେ ପାଏନ୍ ପାଗର ସୂଚନା ଫେର ଆସି ପହଞ୍ଚିଛେ ସେଟାକେ ବି ଟିକେ କହିଦେଉ।
0: ହଇ ହଇ ବେଲେ ଆମର ସୁନ୍ଦରଗଡ଼ ଜିଲ୍ଲାର ପାଏନ୍ପାଗ ବିଭାଗ କିରେଇଠାନୁ ଯେନ୍ ସୂଚନା ମିଳିଛେ ସେହି ହିସାବନ ଆଇବା 24 ଘଣ୍ଟା ଭିତରେ ଆମର ଜିଲ୍ଲାର ପାଗଟା କେନ କେନ୍ତା ମେଘୁଆ ପାଗ ଦେଖାଯିବାର ସାଙ୍ଗେ ସାଙ୍ଗେ 7 ମିଲିମିଟର ତକ ବର୍ଷା ହେବାର ସମ୍ଭାବନା ରହିଛେ। ଆରୁ ଯେନ୍ ତୈଳ ପବନଟା ବୋହିବା ଇଟା ଘଣ୍ଟା ପ୍ରତି 7 କିଲୋମିଟର ଦେଇକରି ବୋହିପାରେ। ଆରୁ ତାପମାତ୍ରାଟା ସବୁନୁ ଏତକା 41 ଡିଗ୍ରୀ ଆରୁ ସବୁନୁ କମ୍ 27 ଡିଗ୍ରୀ ସେଲସିୟସ୍ ରହିପାରେ। ହେନ୍ତାନ ଆର୍ଦ୍ରତାଟା ସବୁନୁ ଏତକା 64% ଆରୁ ସବୁନୁ କମ୍ 26% ରହିବା ବୋଲିକିରି ସୂଚନାଟା ରହିଛେ।
1: ହଇ ଗା ବିର୍ସୁ ହଇ ବୋଇଲେ ଶୁନ ତ।
0: ହଁ ଦାଦା,
1: ଇଟା ତ ଥିଲା ଆଜିର ସୂଚନା ମାନେ ନି କାଏଁ।
0: ହଇ ହଇ
1: ବୋଇଲେ ସୂଚନା ମାନକେ ଦେଉଦଉ, ଇଆଡ଼େ ବୈଠକି ସରାବାର ବେଲଫେର ହେଇଗଲାନ।
0: ହଇ
1: ତ ଚାଷୀ ଭାଇ ବହିନ ମାନଙ୍କ ଅନୁରୋଧ କି ସେମାନଙ୍କେ ଆମର କାର୍ଯ୍ୟକ୍ରମ କେନ୍ତା ଲାଗୁଛେ ବିଷୟ ନ ମତାମତ ଦେଇକରି ଆମକେ ଟିକେ ଚିଠି ଲେଖତେ ବୋଇଲେ ଆମେ ଫେର ସେମାନଙ୍କର କଥା ମାନକେ ଜାଣିପାରତା, ଆମର କାର୍ଯ୍ୟକ୍ରମ ବିଷୟ ନ ଫେର ସୂଚନା ପାଇପାରତା ସେମାନଙ୍କେ କେନ୍ତା ଲାଗୁଛେ ସେ କଥା ମାନଙ୍କର ନି।
0: ହଇ
1: ବୋଇଲେ ଆମକେ ଚିଠି ଲେଖବାର ଲାଗି ଠିକ୍ ନା ହଉଛେ
0: କ୍ଷେତ ଖମାର କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା, ପିନ୍ ନମ୍ବର 7690042।
1: ବୋଇଲେ ଆଜିର୍ ଲାଗି ଆପଣମାନଙ୍କର ବିର୍ସୁ ଆରୁ ମଙ୍ଗଲୁ ଭାଇକେ ଆପଣମାନଙ୍କର କାର୍ଯ୍ୟକ୍ରମ କ୍ଷେତ ଖମାରନୁ ବିଦାୟ ଦେଉ।
0: ଜୁହାର।

0: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
1: ଅଂଶୁଘାତ ନହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
0: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଗୁହାଳ କବାଟ ଓ ଝରକାରେ ଓଦା ଅଖା

0: ସପ୍ଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
1: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
0: ଅଂଶୁଘାତ ହେଲେ ପଶୁ ପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
1: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
0: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1553333 ରେ ଯୋଗାଯୋଗ କରନ୍ତୁ।
1: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुके कॉल विथ बीएलओ सुविधा रो उपयोग करंतु। मुख्य निर्वाचन अधिकारी ओडिसांग द्वारा जनहित रे जारी।
1: सिने संगीत कार्यक्रम सुनुचंति आकाशवाणी रो राउरकेला केंद्र रो। एबे सुनंतु सपने कथा चित्र रो गीतटी रे कंठदान करिसंती हरिहरन एवं साधना सरगम।

ଏବେ ଶୁଣନ୍ତୁ, ଏକ ଲଡ଼କା ଏକ ଲଡ଼କି କଥାଚିତ୍ରରୁ ଗୀତଟିରେ କଣ୍ଠଦାନ କରିଛନ୍ତି କୁମାର ସାନୁ ଏବଂ ସାଧନା ସରଗମ।

ଶ୍ରୋତାବନ୍ଧୁ ସିନେ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣନ୍ତୁ ଶେଷ ଗୀତଟି। ଅନାଡ଼ି କଥାଚିତ୍ରରୁ ଗୀତଟିରେ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ସାଧନା ସରଗମ।

ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଥିଲେ ବିବିଧ ଭାରତୀରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 MHz ଯୋଗେ। ଗୀତ ଏବଂ ଗଜଲ କାର୍ଯ୍ୟକ୍ରମରେ ଆଜି ଶୁଣିବା ପଙ୍କଜ ଦାସ ଗାଇଥିବା କେତେଗୋଟି ଗଜଲ। ପ୍ରଥମ ଗଜଲଟି ଶୁଣନ୍ତୁ, ଆନନ୍ଦ ବକ୍ସିଙ୍କ ରଚନାରୁ, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଗୀତ ଏବଂ ଗଜଲ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଗଜଲଟି ଶୁଣନ୍ତୁ, ଇନ୍ଦୁବାରଙ୍କ ରଚନାରୁ, କଣ୍ଠଦାନ କରିଛନ୍ତି ପଙ୍କଜ ଉଦାସ।

ଫୋନ୍ ନମ୍ବରରେ 7008248758। ଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛି 7008248758। ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛି 8249809672। ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ, ବର୍ତ୍ତମାନ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆଜି ଶୁଣିବା ପଣ୍ଡିତ ନିଖିଲ ବାନାର୍ଜୀଙ୍କ ଦ୍ୱାରା ପରିବେଷିତ ସୀତାର ବାଦନ ରାଗ ଶୁଦ୍ଧ ବସନ୍ତ।

ହିନ୍ଦୀରେ ସମ୍ବାଦ ଶୁଣିଲେ ଆକାଶବାଣୀ ଦିଲ୍ଲୀର ଆକାଶବାଣୀ ରାଉରକେଲାର 102.6 FM ଶୁଣୁଛନ୍ତି ଆପଣ ଶ୍ରୋତାବନ୍ଧୁ। ଏଥିସହିତ ଶେଷ ହୋଇଛି ଆଜିର ଆମର ସମସ୍ତ କାର୍ଯ୍ୟକ୍ରମ। ତେବେ ଅଧିବେଶନ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆମର ଆସନ୍ତାକାଲି ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ କେତୋଟି ସୂଚନା। ଆସନ୍ତାକାଲି ସକାଳ 6:05 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। 6:35 ରହିଛି ଶ୍ରୀରାମ ଚରିତ ମାନସର 186ତମ ଭାଗ। 7:25 ଶୁଣିବେ ଟକ୍ଲେଟନ୍ ଶିକ୍ଷା ଭାରତୀୟ ମୁସଲିମ ସମ୍ପ୍ରଦାୟ ଉନ୍ନତିର ମୂଳ ଆଧାର। 8:30 ସୁଗମ ସଙ୍ଗୀତ।